ଆକାଶବାଣୀ ସମ୍ବଲପୁର ସମବର୍ତ୍ତମାନ ସକାଳ 5:56 ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 18 ଦିନ 2026 ଜୁନ୍ ମାସର 8 ତାରିଖ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋ ହର୍ଜ ଏବଂ FM 101 ମେଗାହର୍ଜ ଯୋଗେ। ଆହୁରି ମଧ୍ୟ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIRM ମାଧ୍ୟମରେ ମଧ୍ୟ ଉପଲବ୍ଧ। ମାଙ୍ଗଳିକ।

ଜୀବନକୁ ଏକ ନାଟକ ଭଳି ବଞ୍ଚିବା ଦରକାର, କହିଛନ୍ତି ପ୍ଲାଟୋ। ଆକାଶବାଣୀ ସମ୍ବଲପୁର ସମର୍ତ୍ତମାନ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ଲେଖିରେ ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏ ପୁଣ୍ୟ ସକାଳ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ସମସ୍ତ ଜୀବଜଗତ ସୁସ୍ଥ ଏବଂ ନିରାମୟ ହେଉ। ନୂତନ ସକାଳର ଉଦୀୟମାନ ସୂର୍ଯ୍ୟ ପରି ସମସ୍ତଙ୍କ ମନରେ ନୂତନ ଆଶା ସଞ୍ଚରଣ ହେଉ। ଏ ପୁଣ୍ୟ ବିଶ୍ୱାସ ଏବଂ ପ୍ରାର୍ଥନା ସହିତ ଆସନ୍ତୁ ଆରମ୍ଭ କରିବା ଆଜିର ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଏ ଗୀତଟି କଣ୍ଠଶିଳ୍ପୀ ଅଜୟ କୁମାର ପାତ୍ର ପାରମ୍ପରିକ ଗୀତ ରଚନାରୁ। ଅବିରତି ହରି ଭଜରେ ମାନସ ଅବିରତି ହରି ଭଜ।

ଚିତ୍ତଚିନ୍ତ ଜଗନ୍ନାଥ କଳା ମୁଖକୁ ପାଇବୁ ପରମାନନ୍ଦ ସୁଖକୁ। କଣ୍ଠଶିଳ୍ପୀ ମିତା ପରିଜା, ପାରମ୍ପରିକ ଗୀତ ରଚନା।

ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଜୀବ ଥାଉ ଥାଉ ଭଜ ନାମ ବ୍ରହ୍ମକୁ। ଗୀତ ରଚନା ବାବୁଲି ଦାସ, କଣ୍ଠଶିଳ୍ପୀ ଅମୃତା ପ୍ରିୟଦର୍ଶିନୀ ସାହୁ।

ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚନାର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗୀତଟିକୁ ଗାଇଛନ୍ତି ହୃଷିକେଶ ମିହିର। ଶିବ ଶିବ ଶିବ ଆହି ସଦାଶିବ।

0: କାର୍ଯ୍ୟକ୍ରମ ଶେଷରେ ଅରକ୍ଷିତ ଧରୁଆଙ୍କ ରଚନାରୁ ଏବଂ ଅଷ୍ଟମୀ ଦୀପଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ।
1: ଜୟ।

ଏଇଠି ଶେଷ ହେଲା ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆଜିର ଭାବନା ଶୁଣନ୍ତୁ, ଉପସ୍ଥାପନା ମନୋଜ କୁମାର ପୂଜାରୀ।

0: ଭାରତବର୍ଷ ପୃଥିବୀର ଅନ୍ୟତମ ପ୍ରାଚୀନ ସଭ୍ୟତା ଆମରି ଭାରତବର୍ଷ ସଠିକ୍ ଭାବରେ ଆକଳନ କରାଯାଇପାରିନାହିଁ ଏହାର ଆରମ୍ଭ ଓ ବିକାଶ। ଆୟତନ ଦୃଷ୍ଟିରୁ ପୃଥିବୀର ସପ୍ତମ ବିଶାଳ ଏବଂ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଦେଶ ଏହି ଭାରତବର୍ଷ ଆମର ପ୍ରିୟ ଜନ୍ମଭୂମି। ଏହାର ଭୌଗୋଳିକ ଅଞ୍ଚଳ ହେଉଛି 328 ମିଲିୟନ୍ ହେକ୍ଟର, ଯାହାର ସମୁଦ୍ରକୂଳ ଅଞ୍ଚଳ 7516 କିଲୋମିଟର। ଏହି ପରିସଂଖ୍ୟାନରୁ ଜଣାଯାଏ କେତେ ବିରାଟ ଏ ଦେଶ। ତେବେ ଯେଉଁ ପ୍ରସଙ୍ଗଟି ଆଜି ସମସ୍ତଙ୍କୁ ଗଭୀର ଭାବେ ଚିନ୍ତିତ କରିଛି ତାହା ହେଲା ଏ ବିଶାଳ ଭୂଖଣ୍ଡର ଜଳବାୟୁ ପରିବର୍ତ୍ତନ। ଭାରତର ଭୂତଳ ଅଞ୍ଚଳର ବାୟୁ ଉତ୍ତାପ ପ୍ରତି 100 ବର୍ଷରେ 0.4 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଥାଏ। ବର୍ତ୍ତମାନ ପରିବେଶ ବିଜ୍ଞାନୀମାନେ ଆକଳନ କରୁଛନ୍ତି ଯେ 2050 ମସିହା ବେଳକୁ ଶୀତଦିନେ 3.2 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ପ୍ରତିବର୍ଷ ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ହିମ ପ୍ରବାହ କାରଣରୁ ଶତାଧିକ ବ୍ୟକ୍ତି ମୃତ୍ୟୁବରଣ କରିଥାନ୍ତି। ମୌସୁମୀ ବାୟୁର ପ୍ରଭାବ ଆମ ଦେଶର ପାଣିପାଗ ଓ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ। ଜୈବ ବିବିଧତାର ସୁରକ୍ଷା ମଧ୍ୟ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ତେବେ ସମ୍ପ୍ରତି ଦିଲ୍ଲୀ IIT ବୈଜ୍ଞାନିକମାନେ ମୌସୁମୀର ଗତିବିଧିରେ ଅଦ୍ଭୁତ ପ୍ରକାରର ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି। ସେମାନଙ୍କ ଅନୁମାନ ଯେ ଆସନ୍ତା 20-30 ବର୍ଷ ପରେ ଖରାଦିନିଆ ବର୍ଷାର ହାର ଏତେ କମିଯିବ ଯେ ଭାରତୀୟ କୃଷି କ୍ଷତିଗ୍ରସ୍ତ ହେବ। ସାମାନ୍ୟ ଧରଣର ଜଳବାୟୁର ପରିବର୍ତ୍ତନ ଜଳଭଣ୍ଡାରଗୁଡ଼ିକୁ ବୃଦ୍ଧି କରୁଥିବା ବେଳେ ଉତ୍ତର ପଶ୍ଚିମ ଭାରତ ପରି ଶୁଷ୍କ ଅଞ୍ଚଳ ଏହାଦ୍ୱାରା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନାକୁ ବର୍ତ୍ତମାନ ଏଡ଼ାଇ ଦିଆଯାଇ ନପାରେ। ବୃଷ୍ଟିପାତରେ ହ୍ରାସ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷେତ୍ରକୁ ମଧ୍ୟ ସଙ୍କୁଚିତ କରିବ। ମୌସୁମୀ ବର୍ଷା ସହିତ ଭାରତର ପ୍ରାକୃତିକ ଜଳସ୍ରୋତଗୁଡ଼ିକୁ ଆମେ ବିଭିନ୍ନ କାମରେ ବିନିଯୋଗ କରିଥାଉ। ବିଶେଷ କରି ହିମାଳୟ ଓ ହିନ୍ଦୁକୁଶ ପାର୍ବତ୍ୟ କ୍ଷେତ୍ରର ବରଫ ତରଳିବା ସମୟ ପ୍ରାୟ ପାଖାପାଖି ହେଉଛି। ଏହାଫଳରେ ଉତ୍ତର ଭାରତରେ ବନ୍ୟା ବିପର୍ଯ୍ୟୟ ପରି ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ତାପମାତ୍ରାରେ ବୃଦ୍ଧି କାରଣରୁ ପ୍ରାକୃତିକ ଜଳଭଣ୍ଡାରଗୁଡ଼ିକ ମଧ୍ୟ ବିଶେଷ ଭାବରେ ସଙ୍କୁଚିତ ହେବାରେ ଲାଗିଛି। ତାପମାତ୍ରାରେ ବୃଦ୍ଧି କୃଷି ଉତ୍ପାଦନକୁ ମଧ୍ୟ ବିଶେଷ ଭାବରେ ପ୍ରଭାବିତ କରୁଛି। ଯେପରିକି ଶୀତଦିନରେ ଅତ୍ୟଧିକ ଗରମ କାରଣରୁ ରବି ଫସଲର ଫୁଲ ଧରିବା ପ୍ରକ୍ରିୟା ପ୍ରଭାବିତ ହେଉଛି ଏବଂ ଫୁଲ ନ ରହି ଝଡ଼ି ପଡ଼ୁଛି। ସେହି କାରଣରୁ ଯେତିକି ଉତ୍ପାଦନ ହେବାର କଥା ତାହା ହୋଇପାରୁନାହିଁ। ଫସଲ ଉତ୍ପାଦନ ପ୍ରକ୍ରିୟା ଯେତେ କମ୍ ସମୟ ରହିବ ଉତ୍ପାଦନ ସେହି ଅନୁପାତରେ ହ୍ରାସ ପାଇବ ବୋଲି କୃଷି ବିଜ୍ଞାନୀମାନଙ୍କ ମତ। ସେଭଳି ଉତ୍ତାପ ବୃଦ୍ଧି କାରଣରୁ କେବଳ ଥଣ୍ଡା ପରିବେଶରେ ବଢ଼ୁଥିବା କେତେକ ବୃକ୍ଷରାଜି ଧ୍ୱଂସ ପାଇଯିବାର ଦେଖାଗଲାଣି। ବର୍ଷା ହ୍ରାସ କାରଣରୁ ଜମିର ଆର୍ଦ୍ରତା କମିବା ଆରମ୍ଭ ହୋଇଛି, ଫଳରେ ମଧ୍ୟ ଭାରତ ଅଞ୍ଚଳରେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। କେବଳ ସେତିକି ନୁହେଁ, ଉତ୍ତାପ ବୃଦ୍ଧି ଜଙ୍ଗଲରେ ଅଗ୍ନି ସୃଷ୍ଟି କରି ବ୍ୟାପକ ଭାବରେ ବଣପୋଡ଼ି ଘଟାଉଛି। ଚିକିତ୍ସା ବିଜ୍ଞାନୀମାନଙ୍କ ମତ ହେଲା, ପରିବେଶର ଉତ୍ତାପ ବୃଦ୍ଧି ଓ ଗୁଳୁଗୁଳି କାରଣରୁ ମାନବ ସ୍ୱାସ୍ଥ୍ୟ ମଧ୍ୟ ବ୍ୟାପକ ଭାବରେ ପ୍ରଭାବିତ ହେଉଛି। ଅତ୍ୟଧିକ ଗରମ କାରଣରୁ ହୃଦରୋଗ, ମାନସିକ ରୋଗ, ଅଂଶୁଘାତ ଏବଂ ସେହିଭଳି ରୋଗ ବଢ଼ିବାର ସମ୍ଭାବନା ରହିଛି। ଗ୍ଲୋବାଲ୍ ୱାର୍ମିଂ ଫଳରେ ସମଗ୍ର ପୃଥିବୀରେ ଜଳବାୟୁର ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଉତ୍ତର ମେରୁ ଅଞ୍ଚଳରେ ଏବେ ପର୍ଯ୍ୟଟକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, କାରଣ ସେଠି ଆବଶ୍ୟକ ସଂଖ୍ୟକ ଭଲ ଗୃହ ନିର୍ମାଣ ହୋଇପାରୁନାହିଁ। ବରଫ ପାଇଁ ପ୍ରସିଦ୍ଧ ପୃଥିବୀର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଏବେ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଲାଣି। ପାଶ୍ଚାତ୍ୟ ଜଗତର ଯେଉଁ ଦେଶମାନଙ୍କରେ ଶୀତଳ ହିମଝଡ଼ ହେଉଥିଲା ତାହା ଏବେ ପ୍ରାୟତଃ ଦେଖାଯାଉନାହିଁ। ଆମେରିକା ପରି ଦେଶରେ ମଧ୍ୟ ଶୀତ ହଜିଗଲା ପରି ମନେ ହେଉଛି। ଗ୍ଲୋବାଲ୍ ୱାର୍ମିଂକୁ ରୋକିବା ପାଇଁ ଏବଂ ମାନବ ସଭ୍ୟତାକୁ ମାଡ଼ି ଆସୁଥିବା ବିପତ୍ତିରୁ ସୁରକ୍ଷା ଦେବା ପାଇଁ ବିକଶିତ ରାଷ୍ଟ୍ରଗୁଡ଼ିକ ଉପାୟ ଚିନ୍ତା କରିବାରେ ଲାଗିଛନ୍ତି। ଶସ୍ୟଶ୍ୟାମଳା ଭାରତବର୍ଷ ବର୍ତ୍ତମାନ ଯେଉଁ ପରିବେଶ ଓ ଜଳବାୟୁଜନିତ ସଙ୍କଟ ଦେଇ ଗତି କରୁଛି, ତାର ପରିଣତି ଆସନ୍ତା ପିଢ଼ିମାନଙ୍କୁ ଭୋଗିବାକୁ ପଡ଼ିବ। ମାତ୍ର ଏବେଠାରୁ ଯଦି ଆମର ଜୀବନଶୈଳୀ, ସରକାରୀ ବେସରକାରୀ ଯୋଜନା, ଶିଳ୍ପାୟନର ଧାରାରେ ପରିବର୍ତ୍ତନ ନ ଆଣିବା, ତେବେ ମହାପ୍ରଳୟ ଯେ ବେଶୀ ଦୂର ନୁହେଁ ଏଥିରେ ସନ୍ଦେହ ନାହିଁ।
1: ଆଜିର ଭାବନା ଶୁଣିଲେ ଉପସ୍ଥାପନା କରିଥିଲି ମନୋଜ ପୂଜାରୀ, ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଅତି ବଢ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 405ତମ ଭାଗ।

ଭୂମିପୁତ୍ର ନାରକାସୁର ସ୍ୱର୍ଗରୁ ଇନ୍ଦ୍ରମାତାଙ୍କ କର୍ଣ୍ଣରୁ କୁଣ୍ଡଳ ସହିତ ବରୁଣ ଛତ୍ରାଦି ବଳାତ୍କାରରେ ହରଣ କରିଆଣିଛି। ଇନ୍ଦ୍ର ପ୍ରତିକାର ଲୋଡ଼ି କୃଷ୍ଣଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶ୍ରୀକୃଷ୍ଣ ନାରକାସୁରର ରାଜଧାନୀ ପ୍ରାଗଜ୍ୟୋତିଷପୁର ଆକ୍ରମଣ କରିଛନ୍ତି ଏବଂ ପ୍ରବଳ ଯୁଦ୍ଧରେ ସୈନ୍ୟ ସାମନ୍ତ ସହ ଅସୁରକୁ ବଧିଛନ୍ତି।

ଶୁଣିଲି ଅତିବଢ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତର 405ତମ ଭାଗ। ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ।

ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:30 ପରିବେଶ ସୂଚନା, ଏଥିରେ ଶୁଣିବେ ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିଶ୍ୱ। ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମପିକା ଦାସ। 7:35 ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ, ସୁରଞ୍ଜନୀ କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ, ଗୀତରଚନା ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। 7:50 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଦୁର୍ଗା ପ୍ରସାଦ ଭୋଇ ଏବଂ ଭାରତୀ ରାୟ। 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବିବେକାନନ୍ଦ ମିଶ୍ର ଏବଂ ରୋହିତ ଗଡ଼ିଆ। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ପ୍ରମୋଦ କୁମାର ପଣ୍ଡା ଏବଂ ରୋଶନ ଖାନ। ଦିନ 11:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଡ, ପ୍ରମୋଦ କୁମାର ମିଶ୍ର, ଆରତୀ ମିଶ୍ର ଏବଂ ଦିଲ୍ଲୀପ କୁମାର ପଣ୍ଡା। 11:30 ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ, ଖୋଲା ଝରକା। ଦିନ 12:00 ବାତାୟନ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। 12:30 NCERT ଦ୍ୱାରା ପ୍ରସ୍ତୁତ ପ୍ରାୟତଃ କାର୍ଯ୍ୟକ୍ରମ ଉମଙ୍ଗ। 8:05 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଅମିତ କୁମାର ଦାସ, ପାର୍ଥସାରଥୀ ପସାୟତ ଏବଂ ସ୍ୱପନ କୁମାର ଢାଲି। 8:20 ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମନୋରମା, ଡକ୍ଟର ସଙ୍ଗୀତା ନାୟକଙ୍କ କବିତା। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପପୁ ଛକା ଛକା, ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଂ। 3:30 ଓଡ଼ିଆ କଥାଚିତ୍ର ଗୀତ, 4:02 ହିନ୍ଦୀ ଲଘୁ ସଙ୍ଗୀତ। ଅପରାହ୍ନ 4:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ପେଦାମ୍ବର ପଟେଲ, ସନ୍ତୋଷ କୁମାର ମିଶ୍ର, ତରଳତା ସୁନାନୀ ଏବଂ ଗାର୍ଗବ ପ୍ରସାଦ ମେହେର। ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣିବି ପରିବେଷଣ କରିଛନ୍ତି ବୃନ୍ଦାବତୀ ମୋରେ ଏବଂ ସାଥୀ। 5:30 ଯୁବବାଣୀ କାର୍ଯ୍ୟକ୍ରମରେ ମହିଳା ଡିଜେ ପ୍ଲେୟାର ମାନସୀ ରାଣୀ ପଣ୍ଡାଙ୍କ ସହିତ ସାକ୍ଷାତକାର ଶୁଣିବି। 6:10 ଓଡ଼ିଆ ଲଘୁ ସଙ୍ଗୀତ, 6:30 ଯୁବଶକ୍ତି କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଡାଏଲ ନମ୍ବର କୃଷି ସଂସାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରୁଛୁ ଆକାଶବାଣୀ କଟକରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ 204 ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗତକାଲି ଶ୍ରୀ ମାଝି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତ ଜାନୁଆରୀରେ ବାଣପୁରଠାରେ ଯୋଜନାର ପ୍ରଥମ ପର୍ଯ୍ୟାୟ ଶିଳାନ୍ୟାସ କରାଯାଇଥିଲା। ପ୍ରାୟ 12,000 କୋଟି ଟଙ୍କା ବିନିଯୋଗରେ ଏହି ଯୋଜନା ମାଧ୍ୟମରେ ରାଜ୍ୟବ୍ୟାପୀ 2,200 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏପର୍ଯ୍ୟନ୍ତ 322 ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ କାବେରା ଗ୍ରାମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାରେ ଆୟୋଜିତ ସମାରୋହରେ ବିଧାୟକ ସରୋଜ କୁମାର ପ୍ରଧାନ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦୃଷ୍ଟିରୁ ଆଜି ଜନଶୁଣାଣି ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ 2 କଲେଜଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକୁ ଏ ସଂକ୍ରାନ୍ତ ମାର୍ଗଦର୍ଶିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଛି। ସମସ୍ତ ପ୍ରକ୍ରିୟା 18 ସୁଦ୍ଧା ଶେଷ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଆସନ୍ତା 21 ହେବାକୁ ଥିବା ନିଟ୍ UG 2026 ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଜାରି ତାଲିକା ଅନୁଯାୟୀ 551 ସହର ଏବଂ ବିଦେଶର 14 ସହରରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି। ପରୀକ୍ଷା ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନିୟମାବଳୀ ସମ୍ପର୍କିତ ସୂଚନା NTAର ୱେବ୍ସାଇଟ୍ neet.nta.nic.in ଉପଲବ୍ଧ ରହିଛି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି 9ମ ଦିନ ଶେଷ ସୁଦ୍ଧା 2,31,77,084 ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚା ଯାଇପାରିଛି। ଏଥିସହ ଏ କ୍ଷେତ୍ରରେ ପ୍ରାୟ 70% ସଫଳତା ମିଳିଛି। ପରିଗଣନା ଫର୍ମ ଯଥାଶୀଘ୍ର ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ 5 ଲ୍ୟାମ୍ପସ୍ ମାଧ୍ୟମରେ 65 ଚାଷୀଙ୍କଠାରୁ 3,608 ଧାନ କିଣାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 41,850 କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା NSE ଅନ୍ତର୍ଗତ ମନ୍ଦିରପଡ଼ାସ୍ଥିତ ଏକ ଗୋଦାମ ଘରୁ 47 କ୍ୱିଣ୍ଟାଲ 70 କିଲୋଗ୍ରାମ ବେଆଇନ ମହଜୁଦ ରଖାଯାଇଥିବା ଧାନ ଜବତ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏ ସଂକ୍ରାନ୍ତ ଅଭିଯୋଗ ଆଧାରରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଧାନ ମହଜୁଦ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଥିବା ଯୋଗାଣ ବିଭାଗ କହିଛି। ମହାସାଗରର ଗୁରୁତ୍ୱ ଏବଂ ଏହାସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିବସକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର 1/2 ସମୁଦ୍ର ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି ବିଶ୍ୱବ୍ୟାପୀ ସମୁଦ୍ର ସହ ନୂତନ ସମ୍ପର୍କ ପୁନଃ ପରିକଳ୍ପନା। ବ୍ରହ୍ମପୁରଠାରେ ଆଜିଠାରୁ 10 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟ୍ରଫି କବାଡ଼ି ଚମ୍ପିୟନ୍ସିପ୍ 2026ର ସେମିଫାଇନାଲ୍ ଓ ଫାଇନାଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଗଞ୍ଜାମ ଜୋନ୍ସ୍ତରୀୟ ବିଜୟୀ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରେ ଗତକାଲି ଜୋନ୍ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। 3 ଧରି ଚାଲିଥିବା ଏହି ମ୍ୟାଚ୍ରେ ବାଳକ ବର୍ଗରେ ବାଲେଶ୍ୱର ଏବଂ ବାଳିକା ବର୍ଗରେ ପୁରୀ ବିଜୟୀ ହୋଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ନବରଙ୍ଗପୁର ଉଭୟ ବାଳକ ଏବଂ ବାଳିକା ବର୍ଗରେ ବିଜୟୀ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଚାରିଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବର୍ଷା ବଢ଼ିବା ସହ ଗ୍ରୀଷ୍ମ ପ୍ରକୋପରୁ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 41.7 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ଅଷ୍ଟ୍ରିଓ ଆର୍ଥରାଇଟିସ୍ ବା ଆଣ୍ଠୁପାତର କାରଣ ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସ୍ମୃତି ରେଖା ହୋତା।
2: ଅଷ୍ଟିଓ ଆର୍ଥରାଇଟିସ୍ ନି କିମ୍ବା ଆଣ୍ଠୁ ବାତ ଆମ ଘରେ ଅନେକ ସମୟରେ ବାପା ମା ଜେଜେମା କିମ୍ବା ବଡ଼ ବୟସ୍କ ଲୋକ କହୁଥିବା ଶୁଣିଥାଉ ଯେ ଆଣ୍ଠୁ ବହୁତ କଷ୍ଟ ହେଉଛି, ସିଡ଼ି ଚଢ଼ିବାରେ କଷ୍ଟ ହେଉଛି, ବସିଥିବାରୁ ଉଠିଲା ସମୟରେ ଆଣ୍ଠୁ ଟାଣୁଛି, କିମ୍ବା ଆଣ୍ଠୁ ହଠାତ୍ କିନା ସିଧା କରି ହେଉନାହିଁ। ଏବଂ ଅନେକ ଲୋକ ଭାବନ୍ତି ବୟସ ହୋଇଗଲା, ଏହା ସାଧାରଣ କଥା, କିନ୍ତୁ ସବୁ ଆଣ୍ଠୁ ବେଦନାକୁ ଆମେ ଅବହେଳା କରିବା ଠିକ୍ ନୁହଁ। ଆମ ଆଣ୍ଠୁ ଗଣ୍ଠିରେ ହାଡ଼ର ଉପରେ ଗୋଟିଏ ନରମ ଆବରଣ ଥାଏ, ଯାହାକୁ କୁହାଯାଏ କାର୍ଟିଲେଜ୍, ଯାହା ଚାଲିବା, ଉଠିବା, ବସିବା ସମୟରେ ହାଡ଼କୁ ସୁରକ୍ଷା ଦେଇଥାଏ। ବୟସ ବଢ଼ିବା ସହିତ କିମ୍ବା କିଛି କାରଣରୁ ଏହି ଆବରଣ ଧୀରେ ଧୀରେ ଖରାପ ହୋଇଯାଇଥାଏ। ଏହାକୁ ଆମେ ନି ଓଷ୍ଟିଓଆର୍ଥ୍ରାଇଟିସ୍ କିମ୍ବା ଆଣ୍ଠୁ ବାତ ବୋଲି କହିଥାଉ। ଏହା କାହିଁକି ହୁଏ? କିଛିଟା ମୁଖ୍ୟ କାରଣ ହେଲା ବୟସ ବଢ଼ିବା, ଶରୀରର ଓଜନ ବଢ଼ିବା, ଆଣ୍ଠୁରେ ପୂର୍ବରୁ କୌଣସି ପ୍ରକାର ଚୋଟ ଲାଗିବା କିମ୍ବା କୌଣସି ପ୍ରକାର ଫ୍ରାକ୍ଚର୍ ହୋଇଥିବ ସମାନ ଆଣ୍ଠୁରେ, କିମ୍ବା ଲିଗାମେଣ୍ଟ ଇଞ୍ଜୁରୀ ହୋଇଥିବ, କିମ୍ବା ଦୀର୍ଘ ସମୟ ଧରି ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିବା, ବଂଶଗତ କାରଣ, ବ୍ୟାୟାମର ଅଭାବ, ଏବଂ ଆଉ ଗୋଟିଏ କାରଣ ହୋଇଥାଇପାରେ ଇନଫ୍ଲାମେଟରି ଆର୍ଥ୍ରୋପାଥି, ଯେଉଁଟାକି କମ୍ ବୟସର ପିଲାଙ୍କ ଉପରେ ଦେଖାଯାଇଥାଏ। ବିଶେଷ କରି ଅଧିକ ଓଜନ ଥିଲେ ଆଣ୍ଠୁ ଉପରେ ବହୁତ ଚାପ ପଡ଼େ, ତେଣୁ ଓଜନ ନିୟନ୍ତ୍ରଣ ବହୁତ ଜରୁରୀ। ଏହାର ଲକ୍ଷଣ କ'ଣ? ଆରମ୍ଭରେ ହାଲୁକା ବେଦନା ହୁଏ, ପରେ ଧୀରେ ଧୀରେ ଚାଲିବା ବେଳେ ଆଣ୍ଠୁ ବେଦନା, ସିଡ଼ି ଚଢ଼ିବା କିମ୍ବା ଓହ୍ଲେଇବାରେ କଷ୍ଟ, ବହୁତ ସମୟ ବସି ରହିବା ପରେ ଉଠିଲେ ଜକଡ଼ା ଲାଗିବା, ଆଣ୍ଠୁ ଫୁଲିବା ମଧ୍ୟ ଦେଖାଯାଇଥାଏ, ଚାଲିଲା ବେଳେ କଟ୍ କଟ୍ ଶବ୍ଦ ହେବା।

0: ଏବଂ ଧ୍ୟାନ ରଖନ୍ତୁ, ଚାଲିଲା ବେଳେ ଯଦି କଟ୍ କଟ୍ ଶବ୍ଦ ହେଉଛି ଏବଂ ତା ସହିତ ପୀଡ଼ା ହେଉଛି, ତେବେ ଏହା ଏକ ବାତର ମୁଖ୍ୟ ଲକ୍ଷଣ। ଧୀରେ ଧୀରେ ଚାଲିବାର କ୍ଷମତା ମଧ୍ୟ କମିଯିବା। ଅନେକ ଲୋକ ସକାଳୁ ଉଠିଲା ପରେ କୁହନ୍ତି, ଆଣ୍ଠୁ ଖୋଲିବାକୁ ଟିକେ ସମୟ ଲାଗୁଛି। ଏହାକୁ କିପରି ରୋକିପାରିବା? କିଛି ସରଳ ଅଭ୍ୟାସ ଆମକୁ ସାହାଯ୍ୟ କରିପାରେ, ଯେପରି ଶରୀରର ଓଜନ ନିୟନ୍ତ୍ରଣରେ ରଖନ୍ତୁ। ମୁଁ ଗୋଟେ ଉଦାହରଣ ଦେଉଛି ଏଠି। ଯେତେବେଳେ ଆମ ଶରୀରର ଓଜନ 3 କିଲୋ ବଢ଼ିଥାଏ, ତା'ର 5 ଗୁଣ ଅଧିକ ପ୍ରେସର ଆମର ଆଣ୍ଠୁ ଉପରେ ପଡ଼ିଥାଏ। ଯଦି ଓଜନ 3 କେଜି ବଢ଼େ, ତାହେଲେ 15 କେଜିର ଚାପ ଆଣ୍ଠୁ ଉପରେ ପଡ଼ିଥାଏ। ସେଥିପାଇଁ ଓଜନ ନିୟନ୍ତ୍ରଣ ବହୁତ ଜରୁରୀ। ପ୍ରତିଦିନ ହାଲୁକା ବ୍ୟାୟାମ କରନ୍ତୁ। ଆଣ୍ଠୁ ଚାରିପାଖର ମାଂସପେଶୀକୁ ମଜବୁତ ରଖନ୍ତୁ, ଯାହା ପାଇଁ ଆମକୁ ଏକ୍ସରସାଇଜ୍ କରିବା ଜରୁରୀ। ଦୀର୍ଘ ସମୟ ଗୋଡ଼ ଭାଙ୍ଗି ବସିବା କମ୍ କରନ୍ତୁ। ନିୟମିତ ଚାଲନ୍ତୁ। ଚିକିତ୍ସା କ'ଣ? ଅନେକ ଲୋକ ଭାବନ୍ତି ଆଣ୍ଠୁ ବେଦନା ହେଲେ ସିଧା ଅପରେସନ୍ ଦରକାର, କିନ୍ତୁ ସବୁ କ୍ଷେତ୍ରରେ ସେହିପରି ନୁହେଁ। ଚିକିତ୍ସାରେ ଥାଇପାରେ ଓଜନ କମେଇବା, ବ୍ୟାୟାମ ଏବଂ ଫିଜିଓଥେରାପି ମଧ୍ୟ ଆମକୁ ବହୁତ ସମୟରେ ସାହାଯ୍ୟ କରିଥାଏ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ, ଆଜିକାଲି ବହୁତ ପ୍ରକାର ଔଷଧ ମଧ୍ୟ ମିଳୁଛି, ଯେଉଁଥିରେ କି ଆମର ଆଣ୍ଠୁ ବ୍ୟଥା ଜନିତ ଅସୁବିଧାରୁ ଆମେ ରିଲିଫ ପାଇପାରିବା। ଏବଂ ଦରକାର ହେଲେ କିଛି କିଛିଟା ଇଞ୍ଜେକ୍ସନ୍ ଚିକିତ୍ସା ମଧ୍ୟ ରହିଛି, ଯେମିତିକି ହାଇଲୁରୋନିକ୍ ଏସିଡ୍, ଯେଉଁଟା ବହୁତ ସାହାଯ୍ୟ କରେ ଆଣ୍ଠୁ ପେନ୍ ପାଇଁ, ଯେଉଁଟାକି ଗୋଟେ ଜେଲ୍ ଥାଏ ଯେଉଁଟାକି ଆଣ୍ଠୁର ଯେଉଁ ଆବରଣ ଭଳିଆ କାମ ଦେଇଥାଏ ଏବଂ କଟକଟ ହେବା ମଧ୍ୟ କମେଇଥାଏ। ଅଧିକ ଅବସ୍ଥାରେ ଅପରେସନ୍ ଦରକାର ହେଇଥାଇପାରେ। ଶେଷରେ ମୁଁ ଏତିକି କହିବି, ଆଣ୍ଠୁ ବେଦନାକୁ ବୟସର ଦୋଷ ବୋଲି ଅବହେଳା କରନ୍ତୁ ନାହିଁ। ସମୟରେ ଚିକିତ୍ସା କରିବା ଆରମ୍ଭ କଲେ ଆଣ୍ଠୁର ସ୍ୱାସ୍ଥ୍ୟ ଏବଂ ଚାଲିବାର କ୍ଷମତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ରଖିପାରିବା।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲି ଅଷ୍ଟ୍ରୋ ଆର୍ଥାଇଟିସ୍ ବା ଆଣ୍ଠୁ ବେଦନାର କାରଣ କହିଥିଲେ ଡକ୍ଟର ସ୍ମୃତି ଆକାଶବାଣୀ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। NTA ପକ୍ଷରୁ ପ୍ରକାଶ ପାଇଲା NET UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଜନସହଯୋଗ, ନବସୃଜନ, ଉଦ୍ୟମିତା ଏବଂ ସାମୂହିକ ସଂକଳ୍ପ ମାଧ୍ୟମରେ ସାକାର ହୋଇପାରିବ। ନୂଆଦିଲ୍ଲୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଛନ୍ତି, ଭାରତର ବିକଶିତ ରାଷ୍ଟ୍ର ହେବାର ଯାତ୍ରା ସମାବେଶୀ ବିକାଶ, ସାମାଜିକ ଉତ୍ତରଦାୟିତ୍ୱ ଏବଂ ସକ୍ରିୟ ନାଗରିକ ସହଯୋଗ ଦ୍ୱାରା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଯୁବକମାନଙ୍କ ଭୂମିକା ସମ୍ପର୍କରେ ଶ୍ରୀ ବିର୍ଲା କହିଛନ୍ତି, ଶିକ୍ଷିତ, କୁଶଳୀ ଏବଂ ଉଦ୍ୟୋଗୀ ମନୋବୃତ୍ତି ସମ୍ପନ୍ନ ଯୁବପିଢ଼ି ହେଉଛନ୍ତି 2047 ବିକଶିତ ଭାରତର ଦୃଢ଼ ଶକ୍ତି। ସେ ଯୁବପିଢ଼ିକୁ ନବସୃଜନ, କୃତ୍ରିମ ବୁଦ୍ଧିମତା ଏବଂ ବିକାଶ ଲାଭ କରୁଥିବା ପ୍ରଯୁକ୍ତିବିଦ୍ୟାକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ବର୍ତ୍ତମାନ $9 ବିଲିୟନ୍ ନିକଟବର୍ତ୍ତୀ ହେଉଥିବା ବେଳେ ଆସନ୍ତା 7-8 ବର୍ଷ ମଧ୍ୟରେ ଏହା $45 ବିଲିୟନ୍ ବୃଦ୍ଧି ପାଇବ। ସେ କହିଛନ୍ତି, ଦେଶର ମହାକାଶ ଷ୍ଟାର୍ଟଅପ୍ ଇକୋସିଷ୍ଟମ କିଛି ବର୍ଷ ପୂର୍ବେ ଗୋଟିଏ ମାତ୍ର ଥିବାବେଳେ ଏବେ ଏହା 400 ବୃଦ୍ଧି ପାଇଛି। ଗଣମାଧ୍ୟମ ସହ ମୋଦି ସରକାରଙ୍କ 12 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ସକାରାତ୍ମକ ଚିନ୍ତାଧାରା ଯୋଗୁଁ ଭାରତର ମହାକାଶ ଅର୍ଥନୀତି ସଫଳତା ଆଡ଼କୁ ଗତି କରୁଛି। ସେ କହିଛନ୍ତି, ଦେଶରେ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ଏବଂ ସ୍ୱଚ୍ଛ ଢଙ୍ଗରେ ହେଉଥିବା ପ୍ରତିଯୋଗିତା ଯୋଗୁଁ ଛୋଟ ଛୋଟ ସହରଗୁଡ଼ିକରୁ ମଧ୍ୟ ଅନେକ ସଂଖ୍ୟାର ପ୍ରଶାସନିକ ସେବା ଅଧିକାରୀ ଚୟନ ହେଉଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। ଏନ୍ଟିଏ ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡମିଟ୍ କାର୍ଡ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡମିଟ୍ କାର୍ଡ ଉପଲବ୍ଧତା ନେଇ ସମସ୍ତ ସୂଚନା ଏନ୍ଟିଏର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ମାସ 3 ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ବାତିଲ କରାଯାଇଥିଲା। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ରାଜ୍ୟସଭା ନିର୍ବାଚନ ନିମନ୍ତେ ବିଜେପି ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ମଧ୍ୟପ୍ରଦେଶରୁ ମହେଶ କେୱାଟ ଏବଂ କର୍ଣ୍ଣାଟକରୁ ଡକ୍ଟର ଏମ୍ ନାଗରାଜଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ କରାଯାଇଥିବା ଘୋଷଣାରେ ଲିଙ୍ଗରାଜ ପାଟିଲ ଏବଂ ରଘୁ କୌଟିଲ୍ୟଙ୍କୁ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ପ୍ରାର୍ଥୀ କରାଯାଇଛି। ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଚଳିତ ବର୍ଷ April 8 ଅସ୍ତ୍ରବିରତି ଘୋଷଣା ହେବା ପରେ ଇରାନ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF ସୂଚନା ଦେଇଛି। ଇରାନ ଗଣମାଧ୍ୟମ ଏହି ବିଷୟ ସ୍ପଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ଆକ୍ରମଣର ଜବାବରେ କୌଣସି ପ୍ରକାର ପ୍ରତି ଆକ୍ରମଣ ନ କରିବା ଲାଗି ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ କହିବେ। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରି ବୁଝାମଣା ପାଇଁ ଆଗେଇ ଆସିବା ଉଚିତ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇସ୍ରାଏଲର ପ୍ରତିରକ୍ଷା ପ୍ରତିରୋଧୀ ବ୍ୟବସ୍ଥା 2 କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି। ତେବେ କ୍ଷେପଣାସ୍ତ୍ର ମାଡ଼ରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଇରାନ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ ସତର୍କ କରାଇଛନ୍ତି ଆବଶ୍ୟକ ପଡ଼ିଲେ ଇସ୍ରାଏଲରେ ଥିବା ଆମେରିକାର ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯିବ। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି ୱାଶିଂଟନ ଅସ୍ତ୍ରବିରତିକୁ ଠିକ୍ ଭାବେ ପାଳନ କରୁନଥିବା ଏବଂ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ଶକ୍ତି ପ୍ରୟୋଗ କରିବା ଏକମାତ୍ର ବିକଳ୍ପ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଉଭୟ ଦେଶ ମଧ୍ୟରେ ଦୃଢ଼ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଭାରତ ଇଣ୍ଡୋନେସିଆ ବ୍ୟାପକ ରଣନୈତିକ ସହଯୋଗ ଉଭୟ ଦେଶର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୃଢ଼ କରିପାରିଛି। ଉଭୟ ନେତା 8ମ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଭାରତ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଓ ନିବେଶ, ଔଷଧ ଓ ସ୍ୱାସ୍ଥ୍ୟସେବା, ଡିଜିଟାଲ ଶକ୍ତି, ସଂଯୋଗୀକରଣ, ମହାକାଶ ଓ ଶିକ୍ଷା ଆଦି କ୍ଷେତ୍ରର ବିକାଶ ନେଇ ଆଲୋଚନା ହୋଇଛି। ଗତବର୍ଷ ଜାନୁଆରୀରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବୈଠକ କରିବା ସହ ଉଭୟ ନେତା ସହଯୋଗ ବୃଦ୍ଧି ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ସ୍ଥାପିତ ହୋଲ୍ଡିଂ ସେଣ୍ଟରରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଛି। ଆହୁରି 836 ଜଣଙ୍କୁ ଖୁବ୍ ଶୀଘ୍ର ବାଂଲାଦେଶ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଅବୈଧ ପ୍ରବାସ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ତାଙ୍କ ସରକାର ଭାରତ ବାଂଲାଦେଶ ସୀମାରେ 556 ଅଞ୍ଚଳରୁ ଏବେ 100 ଅଞ୍ଚଳରେ ତାରବାଡ଼ ସ୍ଥାପନ ପାଇଁ ସୀମା ସୁରକ୍ଷା ବଳ BSFକୁ ଜମି ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଯେଉଁମାନେ ଦେଶରେ ରହିବା ଲାଗି ଅଯୋଗ୍ୟ ସେଭଳି ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଗୃହ ସର୍ଭେ କାର୍ଯ୍ୟ 1 ଅଗଷ୍ଟ-15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର 50 ମହିଳାଙ୍କୁ ସରକାର 3,000 ଲେଖାଏଁ ପଠାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ସିଦ୍ଧାନ୍ତରେ ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ମୋଦି ସରକାର ଗରିବ କୃଷକ ମହିଳା ଏବଂ ଯୁବକମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ପରିବେଶ ସଂରକ୍ଷଣ ଦିଗରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷରେ ଭାରତ ସମାବେଶୀ ପରିବେଶ ପରିବର୍ତ୍ତନକୁ ସୁଚାରୁରୂପେ କାର୍ଯ୍ୟରେ ପରିଣତ କରିବା ଲାଗି ଅନେକଗୁଡ଼ିଏ ନୀତିଗତ ନିଷ୍ପତ୍ତି ନେଇଥିବାବେଳେ ସେଗୁଡ଼ିକ ଯେଭଳି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ଦେଶରେ ଜଙ୍ଗଲ ଜମି ପରିମାଣ ବୃଦ୍ଧି ପାଇଥିବାବେଳେ ଆର୍ଦ୍ରଭୂମି ସଂରକ୍ଷଣ ଓ ହେନ୍ତାଳ ବନ ପୁନରୁଦ୍ଧାର ସହ ଉପକୂଳ ପରିସଂସ୍ଥାନ ଓ ନଦୀ ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଗଙ୍ଗାନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ 2014 ନମାମି ଗଙ୍ଗେ ଯୋଜନାର ଆରମ୍ଭ କରାଯାଇଥିଲା। ଏହା ଅଧୀନରେ 524 ପ୍ରକଳ୍ପ ମଧ୍ୟରୁ ଗତ ଫେବୃଆରୀ ସୁଦ୍ଧା 355 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗକୁ ସୌରଭ ଗୁପ୍ତା କହିଛନ୍ତି, ନମାମି ଗଙ୍ଗେ ପ୍ରକଳ୍ପ ଦ୍ୱାରା ଗଙ୍ଗାନଦୀର ସ୍ୱଚ୍ଛତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। 2015 ଆରମ୍ଭ ହୋଇଥିବା ସବୁଜ ଭାରତ ମିଶନରେ ଜଙ୍ଗଲ ପରିବେଶ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। NTA ପକ୍ଷରୁ ପ୍ରକାଶ ପାଇଲା NET UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4800 ବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଚାଷର ହାଲି ଶୁଣନ୍ତୁ। ଅଦାଲେସୁନ ଚାଷ ସମ୍ପର୍କରେ କହିଛନ୍ତି ଲୋକନାଥ ନାଗ।
3: ଚାଷୀ ଭାଇ ଭଉଣୀମାନେ, ତୁନ୍ ତରକାରୀ ରାନ୍ଧବାର୍ ଲାଗି ଲେସୁନ୍ ଆର୍ ଅଦା ଜରୁରୀ ଦରବଟିଏ। ସେଥିର୍ଲାଗି ଯେନ୍ ଚାଷୀ ଭାଇ ଭଉଣୀମାନେ ଲେସୁନ୍ ଆର୍ ଅଦା ଚାଷ୍ କର୍ବାର୍ ଲାଗି ମନ୍ କରିଛନ୍, ଜାଣି ରଖୁନ୍, ବାଲିଆ ଦୋର୍ସା ଆର୍ ଯହ ଜୈବିକ ପଦାର୍ଥ ଥିଲା ଜମିନ୍ତି ଅଦା ଚାଷ୍ କଲେ ଭଲ୍ ଆଦା ମିଲିପାର୍ସି। ଆମର୍ ରାଜ୍ୟ ସୁପ୍ରଭା, ସୁରୁଚି ଆରୁ ସୁରଭି କିସମର ଅଦା ଚାଷ୍ କରାହେସି। ସୁପ୍ରଭା କିସମର ଅଦା 7 ମାସ 10 ଦିନ ଭିତରେ ଅମଲ କରାଯାଇପାରସି। ଇ ଅଦା ହେକ୍ଟର ପିଛା 170 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାରବା। ସେନ୍ତା ସୁରୁଚି କିସମର ଅଦା ଚାଷ୍ କଲେ ସର୍ବାଧିକ 3 ମାସ 8 ଦିନ ଭିତରେ ଅମଲ କରାଯାଇପାରସି। ଇ କିସମର ଅଦା ସର୍ବାଧିକ 140 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାରବା। ଯେନ୍ ଚାଷୀ ଭାଇ ଭଉଣୀମାନେ ସୁରଭି ଅଦା ଚାଷ୍ କରବାର୍ ଲାଗି ମନ କରିଛନ୍, ସେମାନେ ଜାଣି ରଖୁନ୍, ସୁରଭି ଅଦା 3 ମାସ 15 ଦିନ ଭିତରେ ଅମଲ କରାଯାଇପାରସି। ଇ କିସମର ଅଦା ହେକ୍ଟର ପିଛା ସର୍ବାଧିକ 200 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାରବା। ଅଦା ଚାଷ୍ କରବାର୍ ସମୟ, ଅଦା ଚାଷ୍ ଯହ କରି ଏପ୍ରିଲ ମାସର ପହେଲା ହପ୍ତାହନୁ ମେ ମାସର ଶେଷ ଯାଏ କରାସି। ଇତାରୁତାରୁ ଆସୁନ୍ ଜାନ୍ମା, ଇତାରୁତାରୁ ଯେନ୍ ଜମିନ୍ତି ଅଦା ଚାଷ୍ କର୍ମା ତାର୍ ବତର କେନ୍ଥେ କର୍ମା ସେ ବାବଦେ ଆସୁନ୍ ଜାନ୍ମା। ପହେଲା ଜମିନ୍କେ 5-6 ବୁଲିଆ କରି ଜୁତି କରି ମାଟକେ ଗୁଣ କରି ପକନ୍। ତେହେରୁ ଏକର ପିଛା ସର୍ବାଧିକ 10 ଟନ୍ ସଢ଼ା ଗୋବର ଖତ ପକନ୍। ଗୋବର ଖତ ପକେଇ ସାରିଲା ଉତାରୁ ପଟା ମାରିକରି ଜମିନ୍କେ ସମାନ କରୁନ୍। ଅଦା ଲଗାବାର ଆଘନୁ କ୍ଷେତେ ଅବଡ଼ ଜବଡ଼ ଘାସକେ ବାଛି ପକନ୍। ତାର ଉତାରୁ 1 ମିଟର ଉଷାର ଆର୍ 3 ସେଣ୍ଟିମିଟର ଉଚ୍ଚା ପଟିମାନେ ବନେ ପକନ୍। ଗୋଟେ ପଟିନୁ ଆର ପଟିର ଦୂରିଆ 3 ସେଣ୍ଟିମିଟର ରହିବାର ଜରୁରୀ ହେ। ପାନ୍ ବଲାବାର ସୁବିଧା କରବାର୍ ଲାଗି ଅନା ବନେ ପକନ୍। ସାରର ପ୍ରୟୋଗ, ଅଦା ଚାଷ୍ ଲାଗି ପ୍ରତି ଏକର ପିଛା ଜବୈକ୍ଷାର ଯାନ୍ ସାର 50 କେଜି, ଫସ୍ଫରସ୍ ସାର 40 କେଜି, ପଟାସ୍ ସାର 40 କେଜି ଦରକାର ହେସି। ଜମିନ୍ ବତର କରବାର ସମିହାତି ଫସ୍ଫରସ୍ ଆର୍ ଜହ ପରିମାଣତି ପଟାସ୍ ସାରକେ ମିଶେଇ ଦଉନ୍। ଅଦା ଜଗାବାର ମାସେ 15 ଦିନ ଉତାରୁ ଅଧା ଜବଖିଆର ଯାନ୍ ପ୍ରୟୋଗ କରବାର ଲାଗି ନାଇଁ ପାସରୁନ୍। ଇତାରୁ ତାରୁ କ୍ଷେତ୍କେ କୁଡ଼ା ଖୋସା କରି ଅବଡ଼ ଜବଡ଼ ଘାସ ଯାହା ଅଛେ ସବୁକେ ୱାଇନ୍ କରି ବାଛି ପକନ୍। ବିହନର ପରିମାଣ, ଚାଷୀ ଭାଇ ଭଉଣୀମାନେ ଜାଣି ରଖୁନ୍, ଅଦା ଚାଷ୍ ଲାଗି ପ୍ରତି ଏକର ପିଛା ସର୍ବାଧିକ 7 କ୍ୱିଣ୍ଟାଲ ବିହନ ଦରକାର ହେସି। ଅଦା ଯୋଗାବାର ଆଗନୁ ଅଦାକେ 30 ଗ୍ରାମ ଓଜନ ହିସାବରେ ଖଣ୍ଡ ଖଣ୍ଡ କରି କାଟି ପକନ୍। କାଟିଲା ସମୟଦି ଧ୍ୟାନ ଦେବେ ଯେନ୍ତା ପ୍ରତି ଖଣ୍ଡତି 2ଟାନୁ ଅତକା ରହିଥିବାର କଥା। ସେ କଟା ହେଲା ଅଦା ବିହନକେ ଶକରା 3 ଭାଗ ଡିଥେନ୍ M45 ସନା ହୋଇଥିବାର ପାଆନ୍ତି ଅଧକୁଣ୍ଟାଲ ଯାକ ବୁଡ଼େଇ କରି ରଖୁନ୍। ଏନ୍ତା କଲେ କାଣା ହେସି ବିହନ ମାଧ୍ୟମତି ଯେନ୍ ରୋଗ ଅଦା ଚାଷକେ ଆସନ୍ ସେଟା କେତିନି କମିଯିବାର ସାଙ୍ଗେ ମାଟି ଯେନ୍ ରୋଗ।

0: ଜୀବାଣୁ ମାନଙ୍କର ଦ୍ୱାରା ଚପିର୍ସି ସେଟା ହେତେ ଭଲି ଆର୍ ନାଇଁ ହୁଏ। ଅଦା ଚାଷ ଲଗାବାର ନିୟମ, ପ୍ରତି ପଟିନ ଧାଡ଼ିକେ ଧାଡ଼ି 2.5 ସେଣ୍ଟିମିଟର ଆର୍ ଗଛକେ ଗଛ 20 ସେଣ୍ଟିମିଟର ଛଡ଼ାତି ଅଦା ଖଣ୍ଡ ମାନଙ୍କୁ ଲଗେଇ ପକଉନ୍। ବିହନ ଲଗାଲା ପରେ ତାର ଉପରେ ପୁଆଲ ଢାପି କରି ପାନ୍ ଝିଟି ଦେଉନ୍। ଗଛ ଉଠିଲା ପରେ ପୁଆଲ କେ ଅଲଗେ ନେଇକରି ମାଟିର ବତର ଦେଖି ପାନ୍ ବୋଲୁନ୍। ରୋଗ ପୋକ ଅଦା ଚାଷ ଥି ଯହ କରି ମୂଲସଢ଼ା ରୋଗ, ପତ୍ରଦାଗ ରୋଗ, କାଣ୍ଡବିନ୍ଧା ରୋଗ ଲାଗବାର ସାଙ୍ଗେ ସାଙ୍ଗେ କାତି ପୋକ ବି ଅଦା ଫସଲକେ କେତନି କ୍ଷତି ପହଞ୍ଚାସନ୍। ଇ ରୋଗ ମାନଙ୍କର ପ୍ରତିକାର କରବାର ଲାଗି କୃଷି ବିଶେଷଜ୍ଞ ମାନଙ୍କର ସାଙ୍ଗେ ଯୋଗାଯୋଗ କରି ତାକର ହିସାବେ ପ୍ରତିକାର କରୁନ୍। ଲେସୁନ, ଲେସୁନକେ ଆମେ ମସଲା ଜିନିଷର ମୁଖ୍ୟ ଦର ହିସାବରେ ବ୍ୟବହାର କରସୁଁ। ଇ ଲେସୁନକେ ଉଷ କଷା ହିସାବରେ ବି ଆମେ ବ୍ୟବହାର କରୁଛୁଁ। ଲେସୁନ ଗୋଟେ ଅର୍ଥକାରୀ ଫସଲ ହେ। ଯେନ୍ମାନେ ଲେସୁନ ଚାଷ କରବାର ଲାଗି ଚାହୁଁଛନ୍ ସେମାନେ ଜାଣି ରଖୁନ୍, ଲେସୁନ ଚାଷ ଉର୍ବର ଦୋରସା ମାଟିରେ ଭଲ ହେସି। ଇ ଚାଷଟା ଆମର ଆଜି ଶୀତ ଦିନେ ଅକ୍ଟୋବରରୁ ନଭେମ୍ବର ମାସ ଭିତରେ ଲଗାହେସି। ବିହନ କିସମ, ଲେସୁନ ଚାଷ କରବାର ଲାଗି ବିହନ କିସମ ମାନେ ହେଲା ଫୱାରୀ, ଜାମନଗର, T5641, ଯମୁନା ସଫେଦ, G282। ଇ କିସମ ମାନେ ପ୍ରାୟ 5 ମାସ ଭିତରେ ଅମଲ ହେସି। ଲଗାବାର ପ୍ରଣାଳୀ, ଚାଷୀ ଭାଇ ଭାଇ ମାନେ ଆପଣ ମାନେ ଜାଣିଥିବେ ଲେସୁନ କେ କୁଲ କୁଲ କରି ଲଗା ହେସି। ଏକର ପିଛା 160 କେଜି ଲେସୁନ ଇଥିଲାଗି ଦରକାର ହେସି। ଲେସୁନ ଲଗାଲା ବେଲିକେ ଧାଡ଼ିକେ ଧାଡ଼ି 15 ସେଣ୍ଟିମିଟର, ଗଛକେ ଗଛ 7.5 ସେଣ୍ଟିମିଟର ଦୂରିଆତି ବିହନକେ ଲଗାବାରକେ ପଡ଼ସି। ଲେସୁନ ଚାଷେ ସାର ଖତ ବୋଲେ ଏକର ପିଛା 48 କେଜି ଯବକ୍ଷାରଜାନ, 24 କିଲୋଗ୍ରାମ ଫସ୍ଫରସ ଆର 48 କିଲୋଗ୍ରାମ ପଟାସ ସାର ଦରକାର ହେସି। ଧ୍ୟାନ ଦେବେ ବିହନ ଲଗାଲା ସମୟତି ଅଧା ଅଧା କରି ଯବକ୍ଷାରଜାନ ଆର୍ ପଟାସ ସାର ଆରୁ ସବୁଯାକର ଫସ୍ଫରସ ସାର ଦେବାରକେ ପଡ଼ସି। ବିହନ ଲଗାବାର 3 ହପ୍ତା ଉତାରୁ 4 ଭାଗ୍ ନୁ 1 ଭାଗ ଯବକ୍ଷାରଜାନ ଦିଆହେସି। ଅଗଲି ଯାଇଥିବାର ଯବକ୍ଷାରଜାନ ଆର୍ ପଟାସ ସାରକେ ବିହନ ଲଗାବାର 6 ହପ୍ତା ଉତାରୁ ପ୍ରୟୋଗ କରାହେସି। ରୋଗ ପୋକ, ଲେସୁନ ଚାଷେ ଥ୍ରୀପ୍ ପୋକ ବୋଲି ପୋକଟେ ଲାଗିକରି ଫସଲକେ ଯହ ଅଦନାଶ କରସି। ଇ ପୋକକେ ଆୟତ କରବାର ଲାଗି ଏକର ପିଛା 400 ମିଲିଲିଟର ଡାଇମିଥିଆଡ୍ ନିହାତ ମନୁକ୍ରୋଜ ଫସ୍ ଉଷ ବ୍ୟବହାର କରୁନ୍। ଲେସୁନ ଚାଷେ ପତରପୁଡ଼ା ରୋଗ ବି ଲାଗ୍ସି। ଇ ପୋକେ ଆୟତ କରବାର ଲାଗି M45 ନିହାତ ହାଇଟକ୍ସ 50 ବ୍ୟବହାର କରୁନ୍। ଠିକ୍ ଠାକ୍ ହିସାବରେ ଲେସୁନ ଚାଷ କଲେ ଚାଷୀ ଭାଇ ଭଉଣୀମାନେ ଏକରକ 25-30 କ୍ୱିଣ୍ଟାଲ ଯାକ ଲେସୁନ ଅମଲ କରିପାରିବେ।
1: ଚାଷର ହେଲେ ଶୁଣିଲେ ଅଦା ଲେସୁନ ଚାଷ ସମ୍ପର୍କରେ କହିଥିଲେ ଲୋକନାଥ ନାଗ, ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନାରେ ଶୁଣନ୍ତୁ, ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିଶ୍ୱ ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
2: କନଫରେନ୍ସ ଅଫ୍ ପାର୍ଟିଜ୍ର 28ତମ ବିଶ୍ୱ ସମ୍ମିଳନୀ ଏକ୍ସପୋ ସିଟି ଦୁବାଇରେ ଅନୁଷ୍ଠିତ ହୋଇଯାଇଛି। ୟୁନାଇଟେଡ୍ ନେସନ୍ସ ଫ୍ରେମୱାର୍କ କନଭେନ୍ସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ ଆନୁକୂଲ୍ୟରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଦୁବାଇରେ ଆୟୋଜନ କରାଯାଇଥିଲା। ବିଶ୍ୱର 198ଟି ରାଷ୍ଟ୍ର ଏକ ମିଳିତ ରାଜିନାମାରେ ସ୍ୱାକ୍ଷର କରି ନିର୍ଣ୍ଣୟ କଲେ ଯେ ବିଶ୍ୱ ଜୀବାଶ୍ମ ଇନ୍ଧନର କ୍ରମଶଃ ପରିସମାପ୍ତି ପାଇଁ ସମ୍ପୂର୍ଣ୍ଣ ରୂପେ ବଦ୍ଧପରିକର ଏବଂ ଏକ ବ୍ୟବସ୍ଥିତ ଓ ନ୍ୟାୟସଙ୍ଗତ ଢଙ୍ଗରେ ଏହି ପରିବର୍ତ୍ତନର ଧାରା କାର୍ଯ୍ୟକାରୀ ହେବା ଉଚିତ, ଯଦ୍ୱାରା 2050 ସୁଦ୍ଧା ନେଟ୍ ଜିରୋ ହାସଲ କରାଯାଇପାରିବ। ଦୁବାଇରେ ସମାପନ ହୋଇଥିବା ରାଜିନାମାକୁ ଦୁବାଇ ସର୍ବସମ୍ମତି ବୋଲି ଆଖ୍ୟା ଦିଆଯାଇଛି। ଏହି ରାଜିନାମା କେବଳ ଏଥିପାଇଁ ଗୁରୁତ୍ୱ ବହନ କରିଥାଏ ଯେ March 1995 ପ୍ରଥମ ଥର ପାଇଁ କନଫରେନ୍ସ ଅଫ୍ ପାର୍ଟିର ବିଶ୍ୱ ସମ୍ମିଳନୀ ବର୍ଲିନରେ ଅନୁଷ୍ଠିତ ହେବା ପରଠାରୁ ଦୁବାଇ ବିଶ୍ୱ ସମ୍ମିଳନୀରେ ପ୍ରଥମ ଥର ପାଇଁ ଔପଚାରିକ ସ୍ୱୀକୃତି ମିଳିଥିଲା ଯେ ଜୀବାଶ୍ମ ଇନ୍ଧନ ହିଁ ବିଶ୍ୱ ତାପନ ପାଇଁ ପ୍ରମୁଖ କାରଣ ଅଟେ। ଆଜି ପର୍ଯ୍ୟନ୍ତ ଯେତେ ଜଳବାୟୁ ସମ୍ପର୍କିତ ରାଜିନାମା ସମ୍ପାଦିତ ହୋଇଛି, ସମସ୍ତ ରାଜିନାମା କେବଳ ସବୁଜ ଗୃହର ଉତ୍ସର୍ଜନକୁ ହ୍ରାସ କରିବାର ଆବଶ୍ୟକତାକୁ ନେଇ ବହୁତ ଆଲୋଚନା ଓ ବାର୍ତ୍ତାଳାପ କରାଯାଇଛି, ଯଦିଓ ଏହା ଅତ୍ୟନ୍ତ ସାଧାରଣ ଜ୍ଞାନ ଓ ଆମେ ସମସ୍ତେ ଏହା ଜାଣୁ ଯେ ବିଶ୍ୱ ସବୁଜ ଗୃହ ବାଷ୍ପ ଉତ୍ସର୍ଜନର 3/4 ଏବଂ 90% ଅଙ୍ଗାରକାମ୍ଳ ବାଷ୍ପର ଉତ୍ସର୍ଜନ କୋଇଲା, ତୈଳ ଓ ପ୍ରାକୃତିକ ବାଷ୍ପ ଦହନରୁ ହିଁ ହୋଇଥାଏ। 2021 ଗ୍ଲାସ୍କୋଠାରେ ଅନୁଷ୍ଠିତ ହୋଇଥିବା 26ତମ କନଫରେନ୍ସ ଅଫ୍ ପାର୍ଟିସ୍ରେ ପୃଥିବୀର ଏକାଧିକ ରାଷ୍ଟ୍ର ସହମତି ପ୍ରକାଶ କରିଥିଲେ ଯେ ପୃଥିବୀରେ ଜୀବାଶ୍ମ ଇନ୍ଧନ ହେଉଛି ବିଶ୍ୱ ତାପନର ସର୍ବବୃହତ୍ ପଦଚିହ୍ନ ଏବଂ ଏହାର ବ୍ୟବହାରକୁ କ୍ରମାଗତ ହ୍ରାସ କରିବା ଉପରେ ସମସ୍ତ ରାଷ୍ଟ୍ର ଦୃଢ଼ ନିର୍ଣ୍ଣୟ କରିଥିଲେ। ଭାରତ ଏବଂ ଚୀନ୍ ପରି ବିକାଶଶୀଳ ରାଷ୍ଟ୍ରମାନେ କୋଇଲା ଓ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ କ୍ରମାଗତ ହ୍ରାସ କରିବା ଦିଗରେ ନିଜସ୍ୱ ସହମତି ଦୁବାଇ ସମ୍ମିଳନୀରେ ପ୍ରକାଶ କରିନଥିଲେ। ସେମାନଙ୍କର ଯୁକ୍ତି ଥିଲା ଯେ ସେମାନେ ନିଜ ନିଜ ଦେଶର ଅଧିବାସୀଙ୍କୁ ଦାରିଦ୍ର୍ୟରୁ ମୁକ୍ତି ପ୍ରଦାନ କରିବା ସହ ସେମାନଙ୍କୁ ଶକ୍ତି ସୁରକ୍ଷା ମଧ୍ୟ ପ୍ରଦାନ କରିବାକୁ ଚାହାନ୍ତି ଏବଂ ସେଥିପାଇଁ ସେମାନେ ଆଗକୁ ଜୀବାଶ୍ମ ଇନ୍ଧନ ବ୍ୟବହାର କରିବାକୁ ଚାହାନ୍ତି। କୋଇଲା ସମ୍ପଦରେ ଭାରତ ଏକ ଧନୀ ରାଷ୍ଟ୍ର ଭାବେ ପରିଚିତ ଥିଲେ ମଧ୍ୟ ବିଦେଶରୁ କୋଇଲା ଆମଦାନୀ କରିଥାଏ। ଏହାଛଡ଼ା ଭାରତରେ ସୀମିତ ତୈଳ ଓ ପ୍ରାକୃତିକ ବାଷ୍ପର ମଧ୍ୟ ଭଣ୍ଡାର ରହିଛି। ଚୀନ ଉଭୟ କୋଇଲା ଏବଂ ପ୍ରାକୃତିକ ବାଷ୍ପରେ ଧନୀ ରାଷ୍ଟ୍ର ଅଟେ। ପ୍ରାକୃତିକ ବାଷ୍ପର ବ୍ୟବହାର ଉପରେ ଅଧିକ ନିର୍ଭରଶୀଳ ଥିବା କାରଣରୁ ଏହି ଦୁଇ ଶକ୍ତି ଉତ୍ସର ବ୍ୟବହାରରେ ପରିସମାପ୍ତି ଘଟାଇବା ପାଇଁ ପଶ୍ଚାତପଦ ହେଉଅଛି। ଯେହେତୁ ଦୁବାଇ ସର୍ବସମ୍ମତି ରାଜିନାମାରେ ସମସ୍ତ ଜୀବାଶ୍ମ ଇନ୍ଧନକୁ ଅନ୍ତର୍ଭୁକ୍ତ କରାଯାଇଛି, ଏହା ସମସ୍ତ ଜୀବାଶ୍ମ ଇନ୍ଧନ ମଧ୍ୟରେ ଏକ ସମାନତା ପ୍ରତିଷ୍ଠା କରୁଛି ଏବଂ ସ୍ୱୀକାର କରୁଛି ଯେ ଏ ସମସ୍ତ ଜୀବାଶ୍ମ ଇନ୍ଧନର ବ୍ୟବହାରରେ ଯଥାଶୀଘ୍ର ପରିସମାପ୍ତି ଘଟିବା ଦରକାର, ଯାହାଦ୍ୱାରା ବିଶ୍ୱ ତାପନ ଶିଳ୍ପ ବିପ୍ଳବର ପରବର୍ତ୍ତୀ ସ୍ଥିତି ସହ ସମତୁଲ୍ୟ ହେବ। ଯେହେତୁ ଜୀବାଶ୍ମ ଇନ୍ଧନର କ୍ରମାଗତ ପରିସମାପ୍ତିକୁ ନେଇ କୌଣସି ସମୟସୀମା ନିର୍ଘଣ୍ଟ ହୋଇନାହିଁ, ଏହା ପ୍ରତୀୟମାନ ହେଉଛି ଜୀବାଶ୍ମ ଇନ୍ଧନ ଆଗକୁ ବିଶ୍ୱ ଅର୍ଥନୀତିର ମୁଖ୍ୟ ଆଧାର ହୋଇ ରହିବ।
1: ପରିବେଶ ସୂଚନାରେ ଶୁଣିଲେ ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିଶ୍ୱ, ଏ ସମ୍ପର୍କରେ କହିଥିଲେ ଡକ୍ଟର ସୋମାପିକା ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
3: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ, ଏହି ସିଦ୍ଧାନ୍ତ ଦ୍ୱାରା ପ୍ରେରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଦେଇଛି। ଏହି ବର୍ଷଗୁଡ଼ିକରେ ମୋଦି ସରକାର ଗରିବ, କୃଷକ, ମହିଳା ଏବଂ ଯୁବବର୍ଗର କଲ୍ୟାଣ ତଥା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଦେଶର ଉନ୍ନତି ପାଇଁ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି କୃଷକମାନଙ୍କ କଲ୍ୟାଣ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ବିଗତ 12 ବର୍ଷ ମଧ୍ୟରେ କୃଷକମାନଙ୍କ କଲ୍ୟାଣ ଏବଂ ତାଙ୍କ ଆୟ ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରେ ସବୁଠୁ ପ୍ରମୁଖ ଯୋଜନା ହେଲା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା, ବୃହତ୍ କୃଷକ କଲ୍ୟାଣ ଯୋଜନା ଅଟେ। ଏହି ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତିବର୍ଷ 6,000 ଟଙ୍କା ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଏ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 9,50,00,000 କୃଷକ ପରିବାରଙ୍କ ଖାତାରେ 4,28,000 କୋଟି ଟଙ୍କାରୁ ଅଧିକ ଧନରାଶି ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାର କୃଷକ ଦିନେଶ କୁମାର ଜୟସ୍ୱାଲ କହିଛନ୍ତି ଯେ କୃଷକ ସମ୍ମାନ ନିଧି ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ।
4: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଚଳିତ କୃଷକ ସମ୍ମାନ ନିଧି ଯୋଜନାରେ ମୋତେ ବହୁତ ଲାଭ ମିଳୁଛି। ଏହାଦ୍ୱାରା ମୋତେ ଅନେକ ପ୍ରକାର ସାହାଯ୍ୟ ମିଳିଥାଏ ଏବଂ ଆମେ ଉଚିତ ସମୟରେ ବିହନ ଏବଂ ସାର କ୍ରୟ କରିପାରିଥାଉ।
3: ସେହିପରି ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ଦ୍ୱାରା ଜଳସେଚନ ବ୍ୟବସ୍ଥା ସୁଦୃଢ଼ ହୋଇଛି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ମାଟିର ପୋଷକତତ୍ତ୍ୱ ବିଷୟରେ ସୂଚନା ମିଳିଥାଏ। ବର୍ଷ 2014-15ରୁ ଆଜି ପର୍ଯ୍ୟନ୍ତ 26 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ପ୍ରାୟ 23 କୋଟି କୃଷକମାନଙ୍କୁ 1,92,000 କୋଟି ଟଙ୍କା ବୀମାର ଲାଭ ମିଳିପାରିଛି। ପ୍ରଧାନମନ୍ତ୍ରୀ କୃଷକ ମାନଧନ ଯୋଜନା ଅନ୍ତର୍ଗତ କ୍ଷୁଦ୍ର ତଥା ମଧ୍ୟମ ଧରଣର କୃଷକମାନଙ୍କୁ 60 ବର୍ଷ ବୟସ ପରେ ମାସିକ 3,000 ଟଙ୍କାର ପେନ୍ସନ୍ ପ୍ରଦାନ କରାଯାଉଛି। ଉତ୍ତର ପ୍ରଦେଶର ଗୌରବ ତ୍ୟାଗୀ ଏହି ଯୋଜନାର ପ୍ରଶଂସା କରି କହିଛନ୍ତି ଯେ ଏହି ଯୋଜନା କୃଷକମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଅଟେ।
5: କୃଷକ ମାନଧନ ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ। ପ୍ରଧାନମନ୍ତ୍ରୀଙ୍କର ଯେତେ ସବୁ ଯୋଜନା ଅଛି ତାହା ସବୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ସବୁ କୃଷକମାନଙ୍କ ପକ୍ଷରେ ହିତକାରକ। ବୃଦ୍ଧାବସ୍ଥାରେ 3,000 ଟଙ୍କାର ସହାୟତା ଅତ୍ୟନ୍ତ ପ୍ରଶଂସନୀୟ ଅଟେ।
3: ସେହିପରି ନିମ୍ନତମ ସମର୍ଥନ ମୂଲ୍ୟ କୃଷକମାନଙ୍କ ପାଇଁ ଏକ ସୁଦୃଢ଼ ସାହାଯ୍ୟ ଅଟେ। ଏହାର ଅନ୍ତର୍ଗତ କୃଷକମାନଙ୍କୁ ତାଙ୍କ ନିବେଶ ରାଶିର 1.5 ଗୁଣ ମୂଲ୍ୟ ମିଳୁଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ଦୃଢ଼ ନୀତି ଦ୍ୱାରା ଦେଶର ସମୁଦାୟ ଖାଦ୍ୟ ଉତ୍ପାଦନ 2013-14 265 ମିଲିୟନ୍ ଟନ୍ରୁ 2024-25 358 ମିଲିୟନ୍ ଟନ୍ ହୋଇପାରିଛି। ଏତଦ୍ବ୍ୟତୀତ ଦେଶରେ ଧାନ ଉତ୍ପାଦନ ରେକର୍ଡ 154 ମିଲିୟନ୍ ଟନ୍ ହୋଇପାରିଛି। ଏହାଦ୍ୱାରା ଭାରତ ଚୀନ୍କୁ ପଛରେ ପକାଇ ବିଶ୍ୱର ପ୍ରଥମ ଧାନ ଉତ୍ପାଦନକାରୀ ଦେଶ ହୋଇପାରିଛି। ଆଜି ଭାରତର କୃଷକ କେବଳ ଅନ୍ନଦାତା ନୁହେଁ, ବରଂ ଦେଶର ଆର୍ଥିକ ପ୍ରଗତି ତଥା ବିକାଶ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଆଧାର। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ସଙ୍ଗୀତ ପ୍ରଫୁଲ୍ଲ ମିତ୍ର, ଗୀତିକାର ଶିରିଶ ଚନ୍ଦ୍ର ପୂଜାରୀ। କାର୍ଯ୍ୟକ୍ରମ ଆରମ୍ଭରେ ଏହି ଗୀତଟି, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୋଦଲି।

ଗୀତଟି ସମ୍ବଲପୁରୀ ଗୀତ ଶୁଣିଲି। କଣ୍ଠଶିଳ୍ପୀମାନେ ଥିଲେ ବିବେକାନନ୍ଦ ମିଶ୍ର ଏବଂ ରୋହିତ ଗର୍ତିଆ। ଗୀତଗୁଡ଼ିକୁ ରଚନା କରିଥିଲେ ଶ୍ରୀପତି ପାଣିଗ୍ରାହୀ, ମିତ୍ରଭାନୁ ଗୋତିଆ ଏବଂ ମୋହନ ସାହୁ। ଆକାଶବାଣୀ ସମ୍ବଲପୁର, ଗୀତଟି ସୁଗମ ସଙ୍ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି। ଗୀତଟିକୁ ରଚନା କରିଛନ୍ତି ଅକ୍ଷୟ କୁମାର ମହାନ୍ତି, କଣ୍ଠଶିଳ୍ପୀ ପ୍ରମୋଦ କୁମାର ପଣ୍ଡା।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ମୋହିତ ଚୌହାନ, କଥାଚିତ୍ର ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ, ସଙ୍ଗୀତ ପ୍ରୀତମ, ଗୀତିକାର କୁମାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ କହିଛନ୍ତି ରାହତ ଫତେହ ଅଲ୍ଲୀ ଖାନ୍ ଏବଂ ଶ୍ରେୟା ଘୋଷାଲ। କଥାଚିତ୍ର ବଡିଗାର୍ଡ଼, ସଙ୍ଗୀତ ହିମିଶ୍ରୀ ସିମା ଓ ପ୍ରୀତମ, ଗୀତିକାର ସାବିର ଅହମ୍ମଦ।

ଆଜା ତୁଲକ ସଙ୍ଗୀତ ନିର୍ଦ୍ଦେଶନାରେ ଏ ଗୀତଟି ଗୀତଟିକୁ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ, କଥାଚିତ୍ର ଅଗ୍ନିପଥ, କଣ୍ଠଶିଳ୍ପୀ ସୁନିଧି ଚୌହାନ ଏବଂ ଉଦିତ ନାରାୟଣ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥିରେ ଶୁଣନ୍ତୁ ଏହି ଗୀତଟି କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପାଦ, କଥାଚିତ୍ର ଟୁ ଷ୍ଟ୍ରିଟ୍, ସଙ୍ଗୀତ ଶଙ୍କର ଇଶନ ଲୟ, ଗୀତଟିକୁ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ।

ଚିନ୍ମୟ ଶ୍ରୀପଦ ଏବଂ ଗୋପୀ ସୁନ୍ଦରଙ୍କ ଦ୍ୱୈତକଣ୍ଠରେ ଏହି ଗୀତଟି ଚେନ୍ନାଇ ଏକ୍ସପ୍ରେସ୍ କଥାଚିତ୍ରରୁ, ସଙ୍ଗୀତ ବିଶାଲ ଶେଖର, ଗୀତିକାର ଅମିତ ଭଟ୍ଟାଚାର୍ଯ୍ୟ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଏଇ ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଅଜିତ ସିଂ। କଥାଚିତ୍ର ହ୍ୟାପି ନ୍ୟୁ ଇୟର, ସଙ୍ଗୀତ ଇରଶାଦ କମିଲ।

ସନମଠି କଥାଚିତ୍ରରୁ ଏଇ ଗୀତଟି ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି ମିଥୁନ ଫେଟ, ଅରିଜିତ ସିଂ ଏବଂ ଅନିରୁଦ୍ଧ ଭୋଲା। ସଙ୍ଗୀତ ଏବଂ ଗୀତଟିକୁ ରଚନା କରିଛନ୍ତି ମିଥୁନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଦେଦେ ପ୍ୟାର ଦେ କଥା ଚିତ୍ରଟୁ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ। କଣ୍ଠଶିଳ୍ପୀ ଅର୍ମାନ ମଲ୍ଲିକ ଗୀତଟିକୁ ରଚନା କରିଛନ୍ତି କୁନାଲ ବର୍ମା, ସଙ୍ଗୀତ ଅମଲ ମଲ୍ଲିକ।

ଶୁଣନ୍, କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗୀତକେ ଗାଇଛନ୍ ଅକ୍ଷୟ ମହାନ୍ତି ଆଉ ହମୟନ୍ତୀ ଶୁକ୍ଲା। କଥାଚିତ୍ର ଜାଇ ଫୁଲ, ସଙ୍ଗୀତ ଅକ୍ଷୟ ମହାନ୍ତି, ଗୀତକେ ଲେଖିଛନ୍ ଶୀର୍ଷାନନ୍ଦ ଦାସ କାନୁନଗୋ।

ଏଥର ଅନୁରାଧା ପୁଡ଼ୱାଲ ଗାଇଥିବାର ଏଇ ଗୀତକେ ଶୁଣନ୍। ଗୀତକେ ସଙ୍ଗୀତ ସହିଛନ୍ ବାସୁଦେବ ରଥ, ଗୀତିକାର ଗୌରବ ପଟ୍ଟନାୟକ, କଥାଚିତ୍ର କାବେରୀ।

ସୁନିଲେ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ ମିଡିୟମ ୱେଭ୍ ଥି 317.5 meter ଆଉ 945 kHz ତାର ସାଙ୍ଗେ FM ମହାନଦୀ 101 MHz ମାଧ୍ୟମ ଥି। ଆହୁରି ବି ଏ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ ଆପ୍ ଥି ଶୁଣିପାରିବେ। ମୁଲ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆୟୋଜିତି ଶୁଣୁନ୍ ସିନେମା ମେ ହୁନା। ଗୀତମାନଙ୍କୁ ଲେଖିଛନ୍ ଜାଭେଦ ଅଖ୍ତର ଆଉ ସଙ୍ଗୀତ ଦେଇଛନ୍ ଅନୁ ମଲ୍ଲିକ। କାର୍ଯ୍ୟକ୍ରମ ମୂଲକର୍ମା ଏ ଗୀତ ନୁ ଗାଇଛନ୍ ସୋନୁ ନିଗମ, ଅଫତାବ ସାବରୀ ଆଉ ହାସିମ ସାବରୀ।

ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଆପଣମାନେ ଶୁଣୁଛନ୍। ମେଁ ହୁନା ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ଜାଭେଦ ଅଖ୍ତାର ଆଉ ସଙ୍ଗୀତ ଦେଇଛନ୍ ଅନୁ ମଲ୍ଲିକ। ଏତକର ଏଇ ଗୀତ ଲାଗି କଣ୍ଠ ଦେଇଛନ୍ ଅନୁ ମଲ୍ଲିକ, କେ କେ, ଶ୍ରେୟା ଘୋଷାଲ ଆଉ ସୁନିଧି ଚୌହାନ।

ଆପଣମାନେ ଶୁଣିଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ସିନେମା ମେଁ ହୁଁ ନା ଗୀତମାନଙ୍କୁ ଲେଖିଛନ୍ ଜାଭେଦ୍ ଅଖ୍ତର ଆଉ ସଙ୍କେତ ଦେଇଛନ୍ ଅନୁ ମଲ୍ଲିକ। କାର୍ଯ୍ୟକ୍ରମର ଏଇ ଗୀତଟା ଗାଇଛନ୍ କେ କେ ଆଉ ବସୁନ୍ଧରା ଦାସ।

ଇନୁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଗୀତାଞ୍ଜଳି ପୋଢ଼, ପ୍ରମୋଦ କୁମାର ମିଶ୍ର, ଆରତୀ ମିଶ୍ର ଆଉ ଦିଲୀପ କୁମାର ପଣ୍ଡା। ଗୀତମାନଙ୍କୁ ଲେଖିଥିଲେ ଧୋବା ଦାସ, ବିରଞ୍ଜି ମଲ୍ଲିକ, ଲକ୍ଷ୍ମୀନାରାୟଣ ପଣ୍ଡା, ଧରଣୀଧର ପଟେଲ ଆଉ ପୁରାତନ ଲେଖାନୁ ବି ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛେ ମିଡିୟମ ୱେଭ୍ ଥି 317.5 meter ଆଉ 945 kHz, ତାର୍ ସାଙ୍ଗେ FM ମହାନଦୀ 101 MHz ମାଧ୍ୟମ ଥି। ଆହୁରି ବି ଆମର କାର୍ଯ୍ୟକ୍ରମମାନେ ଆପଣମାନେ ଶୁଣିପାରିବେ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ଜରିଏ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପାନ୍କେ ଜୀବନ କହିସନ୍, ଆଉ ବୁନ୍ଦେ ବୁନ୍ଦେ ପାନ୍ ମିଶିକିରି ବନ୍ସି ସାଗର ମହାସାଗର। ଇ ମହାସାଗର ମାନଙ୍କର ଆମର ପରିବେଶ ଉପରେ ବହୁତ ପ୍ରଭାବ ପଡ଼୍ସି। ଇଟା ଆମର ପରିବେଶର ଜଳବାୟୁର ତାପମାତ୍ରା ନିୟନ୍ତ୍ରଣ କରିବାର ସାଙ୍ଗେ ସାଙ୍ଗେ ସାମୁଦ୍ରିକ ଖାଦ୍ୟ ଯୋଗାସି, ଆଉ ବାଣିଜ୍ୟ ପରିବହନ ଲାଗି ବି ସାହାଯ୍ୟ କର୍ସି। ଖାଲି ସେତ୍କି ନୁହେଁ, ସେ ଆମର ଅର୍ଥନୀତିକେ ବି ସୁଦୃଢ଼ କରବାର୍କେ ସାହାଯ୍ୟ କର୍ସି। ଏ ବାବଦେ ଫେର୍ କଥା ହେମା, ହେଲେ ତାର ଆଗରୁ ଏ ଗୀତଟା ଶୁନ୍ମା। ଶୁନୁନ୍, ଏ ଗୀତଟା ଦ୍ୱୈତକଣ୍ଠତି ଗାଇଛନ୍ ଉଦିତ ନାରାୟଣ ଆଉ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତକାର ହିମେଶ ରେଶମିଆ। ସିନେମା ହେଲା ତେରେ ନାମ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: श्रोता बंधु सब वचर जून मासर 8 तारीख थी विश्व महासागर दिवस पालन हेसी। लुकु सचेतन करबार के आउ ଆମର୍ ଜୀବନ ଉପରେ ମହାସାଗରର ପ୍ରଭାବ କାଣା ଅଛେ ଯେ ସେଟା ସମକୁ ଜନାବାର୍କେ। ତାର୍ ସାଙ୍ଗେ ଆଜିକାଲି ଯେନ୍ତା ମହାସାଗରଗୁଡ଼ାକ ପ୍ରଦୂଷିତ ହେଇଯାଉଛେ ସେଟାକେ କମାବାର୍କେ ବି। ତ ବିଶ୍ୱ ମହାସାଗର ଦିବସର ବହୁତ ବହୁତ ଶୁଭେଚ୍ଛା ଆଉ ଅଭିନନ୍ଦନ ଆପଣମାନଙ୍କୁ। ଆସୁନ୍ ଶୁନ୍ମା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟା। ଗାଇଛନ୍ ଆଶା ଭୋସଲେ ଆଉ କୁମାର ସାନ୍ୟୁ, ଗୀତିକାର ସାୟତ ରାହି, ସଙ୍ଗୀତକାର ନଦିମ ଶ୍ରବଣ। सिनेमा जान तेरे नाम।

1930 ମସିହା ଥି ସରକାରୀ ଭାବେ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସ୍ ମୂଲ ହୋଇଥିଲା, ଯେନ୍ଟାକେ ପଛେ ନାଁ ଦିଆଗଲା ଅଲ୍ ଇଣ୍ଡିଆ ରେଡ଼ିଓ। ତ 1936 ମସିହା ଆଜିର ଦିନେ ଅର୍ଥାତ୍ ଜୁନ୍ ମାସର 8 ତାରିଖ ଥି 1936 2026 ମସିହା ତକ୍ ଆକାଶବାଣୀ ପୁରା କଲା 90 ବରଷ। ଆଜ୍ ଆକାଶବାଣୀକେ 90 ବଛର ପୁରିଗଲା, ଇ ଖୁସି ମନାଉଛେ ଆକାଶବାଣୀ। ଆଉ ଇଉଧେ ଆପଣମାନଙ୍କୁ ବି ବହୁତ ବହୁତ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣେଇକିରି ସୁନ୍ମା କାର୍ଯ୍ୟକ୍ରମର ଶେଷ ଗୀତଟା ଗୀତଟିକେ ଗାଇଛନ୍ କୈଳାସ ଖେର ଆଉ ସାନ, ଗୀତ ଲେଖିଛନ୍ ପ୍ରସୂନ ଯୋଶୀ ଆଉ ସଙ୍ଗୀତ ଦେଇଛନ୍ ଯତିନ ଲଲିତ। ସିନେମା ଫନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତାବନ୍ଧୁ, ଆମେ ବାସ କରୁଥିବା ଏହି ସୁନ୍ଦର ପୃଥିବୀ ଶସ୍ୟ ଶ୍ୟାମଳା ସବୁଜିମାରେ ଭରା। ଏହାର ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ୍ ମନୋରମ। ଅନେକ ସମ୍ପଦରେ ପରିପୂର୍ଣ୍ଣ ଏହି ଧରାପୃଷ୍ଠ ଅନ୍ୟ ସବୁ ଗ୍ରହ ତୁଳନାରେ ଏହା ଭିନ୍ନ ଏବଂ ସ୍ୱତନ୍ତ୍ର। ଏହା ସୌରଜଗତର ଏକମାତ୍ର ଗ୍ରହ ଯେଉଁଠାରେ ଜୀବ ବାସ କରନ୍ତି, କାହିଁକିନା ଏଥିରେ ମାଟି, ପାଣି ଓ ପବନର ଅପୂର୍ବ ସମନ୍ୱୟ ରହିଛି। ବାୟୁମଣ୍ଡଳ, ଅଶ୍ମମଣ୍ଡଳ ଏବଂ ଜଳମଣ୍ଡଳର ସଂଯୋଗସ୍ଥଳରେ ହିଁ ଜୀବମଣ୍ଡଳର ସୃଷ୍ଟି। କୁହାଯାଏ ଯେ ପୃଥିବୀରେ ପ୍ରଥମ ଜୀବର ସୃଷ୍ଟି ଏହି ଜଳମଣ୍ଡଳରୁ ହିଁ ସମ୍ଭବ ହୋଇଥିଲା। ପୃଥିବୀର ବିଭିନ୍ନ ସମ୍ପଦ ମଧ୍ୟରୁ ଜଳ ସମ୍ପଦ ଏକ ଅମୂଲ୍ୟ ସମ୍ପଦ। ଜଳ ବିନା ଜୀବନ ଅସମ୍ଭବ। ଆମର ଦୈନନ୍ଦିନ ଜୀବନରେ ଅନେକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ଜଳ। ପୃଥିବୀ ପୃଷ୍ଠରେ ଏହାର ଉତ୍ସ ମଧ୍ୟ ଅନେକ। ନଦୀ, ହ୍ରଦ, ପୋଖରୀ, ସମୁଦ୍ର, ସାଗର, ମହାସାଗର, ଝରଣା, ଜଳପ୍ରପାତ ଇତ୍ୟାଦି। ତେବେ କହିବାର ତାତ୍ପର୍ଯ୍ୟ, ଆଜି ସେଭଳି ଏକ ବିଶେଷ ଦିବସ ପାଳିତ ହେଉଛି ସାରା ବିଶ୍ୱରେ। ଦିବସଟି ହେଉଛି ବିଶ୍ୱ ମହାସାଗର ଦିବସ। ଏହି ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ କାର୍ଯ୍ୟକ୍ରମ ଆରମ୍ଭ କରିବା ଏହି ଗୀତରୁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଗର୍ଭ। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଜାଲିସ୍ ଶେରୱାନୀ। ସଙ୍ଗୀତ ସାଜିଦ୍ ୱାଜିଦ୍।

ବିଶ୍ୱ ମହାସାଗର ଦିବସ ପ୍ରତିବର୍ଷ ଜୁନ୍ ମାସର 8 ତାରିଖରେ ପାଳିତ ହୁଏ। ପ୍ରଥମେ 2009 ମସିହାରେ ପାଳିତ ହୋଇଥିଲା। 1992 ମସିହାରେ ରିଓଡ଼ି ଜେନେରିଓରେ ଧରିତ୍ରୀ ସମ୍ମିଳନୀରେ ହୋଇଥିବା ପୃଥିବୀ ଗ୍ରହ ନାମକ ଫୋରମରେ ପ୍ରତିବର୍ଷ ବିଶ୍ୱ ମହାସାଗର ଦିବସ ପାଳନ କରିବାର ନିଷ୍ପତ୍ତି ନେବା ପରେ 2008 ମସିହାରେ ଏହାକୁ ପାଳନ କରାଯାଇଥିଲା ଏବଂ ପ୍ରତିବର୍ଷ ପାଳିତ ହେଇ ଆସୁଛି। ଏ ସମ୍ପର୍କରେ ଆଉ କିଛି କଥା ହେବା। ଏହି ଗୀତଟି ଶୁଣିବା ପରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତକାର ନଦିମ ଶ୍ରବଣ, କଥାଚିତ୍ର ରଙ୍ଗ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ବିଶ୍ୱ ମହାସାଗର ଦିବସ ପାଳନର ପ୍ରମୁଖ କାରଣ ହେଉଛି ବିଶ୍ୱର ସମଗ୍ର ମହାସାଗରର ମହତ୍ଵ ଏବଂ ଆସୁଥିବା ବିପଦକୁ ବିଶ୍ୱକୁ ଆଗୁଆ ସନ୍ଦେଶ ଦେବା ପାଇଁ। ଏହାଛଡ଼ା ମହାସାଗର ସହିତ ଜଡ଼ିତ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ଜଳବାୟୁରେ ପରିବର୍ତ୍ତନ, ଏହା ଉପରେ ସମଗ୍ର ଦୁନିଆକୁ ଜଣାଇବା ଦରକାର। ପ୍ରତିବର୍ଷ ମହାସାଗର ଦିବସରେ ସମ୍ପୂର୍ଣ୍ଣ ବିଶ୍ୱ ସହିତ ଜଡ଼ିତ ସମାରୋହର ଆୟୋଜନ କରାଯାଏ, ଯାହାକି ମହାସାଗରର ସକାରାତ୍ମକ ତଥା ନକାରାତ୍ମକ ସମସ୍ୟା ପ୍ରତି ଜାଗରଣ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବାସ୍ତବରେ ମନୁଷ୍ୟର କାର୍ଯ୍ୟକଳାପ ମହାସାଗର ଏବଂ ସମୁଦ୍ର ଉପରେ କୁପ୍ରଭାବ ପକାଇଥାଏ, ଯେପରିକି ଲାଇସେନ୍ସ ନଥାଇ ସମୁଦ୍ରରୁ ମାଛ ଧରିବା, ସମୁଦ୍ରକୁ ପ୍ରଦୂଷଣ କରିବା ଦ୍ୱାରା ସମୁଦ୍ର କ୍ଷତିଗ୍ରସ୍ତ ହେଉଛି, ଜଳବାୟୁରେ ପରିବର୍ତ୍ତନ ହେଉଛି, ତାହେଲେ ସମୁଦ୍ରର ତାପମାତ୍ରା ମଧ୍ୟ ବୃଦ୍ଧି ହେଉଛି। ଏହାଛଡ଼ା ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥା ମଧ୍ୟ ଏହାର ମୁଖ୍ୟ କାରଣ ଅଟେ। ତେବେ ଏ ସମ୍ପର୍କରେ ଆଉ କିଛି କଥା ହେବା ପୂର୍ବରୁ ଏହି ଗୀତଟି ଶୁଣିନେବା। ସଙ୍ଗୀତ କଥାଚିତ୍ରରୁ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧ ପଡ଼ୱାଲ ଏବଂ ସୁରେଶ ୱାଡ଼େକର। ଗୀତ ରଚନା ସନ୍ତୋଷ ଆନନ୍ଦ, ସଙ୍ଗୀତ ଆନନ୍ଦ ମେଲିନ୍ଦ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମଣେଶ୍ୱର ନିର୍ବିଚାର କାର୍ଯ୍ୟକଳାପ ଆଜି ପରିବେଶ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି। ଏଥିରୁ ବାଦ ପଡ଼ିନି ସମୁଦ୍ର, ସାମୁଦ୍ରିକ ସମ୍ପଦ ବିପଦ ହେବାରେ ଲାଗିଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା ତଥା ସାମୁଦ୍ରିକ ପରିବେଶର ନିରାପତ୍ତା ରକ୍ଷା ହିଁ ଏହି ଦିବସର ମୁଖ୍ୟ ଅନୁଚିନ୍ତା। ଏହି ଦିବସରେ ସମୁଦ୍ର ଉପକୂଳରୁ ଅଳିଆ ଆବର୍ଜନା ନିଷ୍କାସନ, ସମୁଦ୍ର ସମ୍ପର୍କୀୟ ଚିତ୍ରକଳା ପ୍ରତିଯୋଗିତା, ଶିକ୍ଷା କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାରର ଉତ୍ସବ, ମେଳା, ଶୋଭାଯାତ୍ରା ଆଦି ଦ୍ୱାରା ଜନସଚେତନତା ସୃଷ୍ଟି କରାଯାଇଥାଏ। ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ପାଇଁ ଆସନ୍ତୁ ଆଗକୁ ବଢ଼ିବା, ନିଜେ ସଚେତନ ହେବା, ଲୋକଙ୍କୁ ମଧ୍ୟ ସଚେତନ କରିବା, ସାଗର ମହାସାଗରକୁ ପ୍ରଦୂଷଣ ମୁକ୍ତ କରିବା। ତେବେ ଦିବସର ପୁଣି ଥରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ଏବଂ ଯିବା ପୂର୍ବରୁ ଏ ଗୀତଟି ଶୁଣିବା। କାର୍ଯ୍ୟକ୍ରମ ଶେଷରେ ଏ ଗୀତଟି ଶୁଣନ୍ତୁ। କଥାଚିତ୍ର ଲଗାନ, କଣ୍ଠ ଦେଇଛନ୍ତି ଆଶା ଭୋସଲେ, ଉଦିତ ନାରାୟଣ ଏବଂ ସାଥୀ। ଜାଭେଦ ଅଖତାରଙ୍କ ଗୀତ ରଚନାରୁ ସଙ୍ଗୀତ ଦେଇଛନ୍ତି ଏ ଆର୍ ରେହମାନ।

0: ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆଜି ଏଥିରେ ଆଧୁନିକ ଗୀତ ଶୁଣୁଥିଲେ। କଣ୍ଠଶିଳ୍ପୀ ଥିଲେ ଅମିତ କୁମାର ଦାସ, ପାର୍ଥସାରଥୀ ପସାୟତ ଏବଂ ସ୍ୱପନ କୁମାର ଢାଲି। ଗୀତଗୁଡ଼ିକୁ ରଚନା କରିଥିଲେ ଦୀପତି ପାଣ୍ଡେ, ମନୋଜ ମହାନ୍ତି ଏବଂ ହୃଷିକେଶ ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ, ଏହି ସିଦ୍ଧାନ୍ତ ଦ୍ୱାରା ପ୍ରେରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଦେଇଛି। ଏହି ବର୍ଷଗୁଡ଼ିକରେ ମୋଦି ସରକାର ଗରିବ, କୃଷକ, ମହିଳା ଏବଂ ଯୁବବର୍ଗର କଲ୍ୟାଣ ତଥା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଦେଶର ଉନ୍ନତି ପାଇଁ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି କୃଷକମାନଙ୍କ କଲ୍ୟାଣ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ବିଗତ 12 ବର୍ଷ ମଧ୍ୟରେ କୃଷକମାନଙ୍କ କଲ୍ୟାଣ ଏବଂ ତାଙ୍କ ଆୟ ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରେ ସବୁଠୁ ପ୍ରମୁଖ ଯୋଜନା ହେଲା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା, ବୃହତ କୃଷକ କଲ୍ୟାଣ ଯୋଜନା ଅଟେ। ଏହି ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତିବର୍ଷ 6,000 ଟଙ୍କା ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଏ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 9,50,00,000 କୃଷକ ପରିବାରଙ୍କ ଖାତାରେ 4,28,000 କୋଟି ଟଙ୍କାରୁ ଅଧିକ ଧନରାଶି ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାର କୃଷକ ଦିନେଶ କୁମାର ଜୟସ୍ୱାଲ କହିଛନ୍ତି ଯେ କୃଷକ ସମ୍ମାନ ନିଧି ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ।
2: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଚଳିତ କୃଷକ ସମ୍ମାନ ନିଧି ଯୋଜନାରେ ମୋତେ ବହୁତ ଲାଭ ମିଳୁଛି। ଏହାଦ୍ୱାରା ମୋତେ ଅନେକ ପ୍ରକାର ସାହାଯ୍ୟ ମିଳିଥାଏ ଏବଂ ଆମେ ଉଚିତ ସମୟରେ ବିହନ ଏବଂ ସାର କ୍ରୟ କରିପାରିଥାଉ।
1: ସେହିପରି ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ଦ୍ୱାରା ଜଳସେଚନ ବ୍ୟବସ୍ଥା ସୁଦୃଢ଼ ହୋଇଛି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ମାଟିର ପୋଷକତତ୍ତ୍ୱ ବିଷୟରେ ସୂଚନା ମିଳିଥାଏ। ବର୍ଷ 2014-15ରୁ ଆଜି ପର୍ଯ୍ୟନ୍ତ 26 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ପ୍ରାୟ 23 କୋଟି କୃଷକମାନଙ୍କୁ 1,92,000 କୋଟି ଟଙ୍କା ବୀମାର ଲାଭ ମିଳିପାରିଛି। ପ୍ରଧାନମନ୍ତ୍ରୀ କୃଷକ ମାନଧନ ଯୋଜନା ଅନ୍ତର୍ଗତ କ୍ଷୁଦ୍ର ତଥା ମଧ୍ୟମ ଧରଣର କୃଷକମାନଙ୍କୁ 60 ବର୍ଷ ବୟସ ପରେ ମାସିକ 3,000 ଟଙ୍କାର ପେନ୍ସନ୍ ପ୍ରଦାନ କରାଯାଉଛି। ଉତ୍ତରପ୍ରଦେଶର ଗୌରବ ତ୍ୟାଗୀ ଏହି ଯୋଜନାର ପ୍ରଶଂସା କରି କହିଛନ୍ତି ଯେ ଏହି ଯୋଜନା କୃଷକମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଅଟେ।
3: କୃଷକ ମାନଧନ ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ। ପ୍ରଧାନମନ୍ତ୍ରୀଙ୍କର ଯେତେ ସବୁ ଯୋଜନା ଅଛି ତାହା ସବୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ସବୁ କୃଷକମାନଙ୍କ ପକ୍ଷରେ ହିତକାରକ। ବୃଦ୍ଧାବସ୍ଥାରେ 3,000 ଟଙ୍କାର ସହାୟତା ଅତ୍ୟନ୍ତ ପ୍ରଶଂସନୀୟ ଅଟେ।
1: ସେହିପରି ନିମ୍ନତମ ସମର୍ଥନ ମୂଲ୍ୟ କୃଷକମାନଙ୍କ ପାଇଁ ଏକ ସୁଦୃଢ଼ ସାହାଯ୍ୟ ଅଟେ। ଏହାର ଅନ୍ତର୍ଗତ କୃଷକମାନଙ୍କୁ ତାଙ୍କ ନିବେଶ ରାଶିର 1.5 ଗୁଣ ମୂଲ୍ୟ ମିଳୁଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ଦୃଢ଼ ନୀତି ଦ୍ୱାରା ଦେଶର ସମୁଦାୟ ଖାଦ୍ୟ ଉତ୍ପାଦନ 2013-14ରେ 265 ମିଲିୟନ୍ ଟନ୍ରୁ 2024-25ରେ 358 ମିଲିୟନ୍ ଟନ୍ ହୋଇପାରିଛି। ଏତଦ୍ବ୍ୟତୀତ ଦେଶରେ ଧାନ ଉତ୍ପାଦନ ରେକର୍ଡ 154 ମିଲିୟନ୍ ଟନ୍ ହୋଇପାରିଛି। ଏହାଦ୍ୱାରା ଭାରତ ଚୀନକୁ ପଛରେ ପକାଇ ବିଶ୍ୱର ପ୍ରଥମ ଧାନ ଉତ୍ପାଦନକାରୀ ଦେଶ ହୋଇପାରିଛି। ଆଜି ଭାରତର କୃଷକ କେବଳ ଅନ୍ନଦାତା ନୁହେଁ, ବରଂ ଦେଶର ଆର୍ଥିକ ପ୍ରଗତି ତଥା ବିକାଶ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଆଧାର। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
0: ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ବିଶ୍ୱ ମହାସାଗର ଦିବସର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ।

ଶ୍ରୋତା ଭଉଣୀ, ଜଳ ଯେ ଆମେ ପାଇଁ କେତେ ମୂଲ୍ୟବାନ ଏହା ଆମେ ସମସ୍ତେ ଜାଣିଛୁ। ଜଳ ବିନା ବଞ୍ଚିବା ଅସମ୍ଭବ। ତଥାପି ଆମରି ଅବହେଳା ଏବଂ ଅମାନସିକ କାର୍ଯ୍ୟକଳାପ ଯୋଗୁଁ ଆଜି ପରିବେଶ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇଛି ଏବଂ ଏଥିରୁ ବାଦ ପଡ଼ିନି ସାଗର ମହାସାଗର, ଯାହାକି ଆମର ଜଳବାୟୁକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ତାପମାତ୍ରା ନିୟନ୍ତ୍ରଣରେ ସାହାଯ୍ୟ କରେ, ସାମୁଦ୍ରିକ ଖାଦ୍ୟ ଯୋଗାଏ, ବାଣିଜ୍ୟ ପରିବହନ ତଥା ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ତ ପାଳିତ ହେଉଛି ବିଶ୍ୱ ମହାସାଗର ଦିବସ। ଏହାର ସୁରକ୍ଷା ପାଇଁ ଏବଂ ଏହାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ, ତାହେଲେ ଆସନ୍ତୁ ନା ଏହି ଦିବସରେ ଆମେ ବି ଶପଥ ନେବା ଆମର ଏହି ଜଳ ସମ୍ପଦକୁ ସୁରକ୍ଷା କରିବା ଏବଂ କାର୍ଯ୍ୟକ୍ରମ ଆରମ୍ଭ କରିବା ସେହି ମଙ୍ଗଳମୟ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ସ୍ମରଣ କରି ଶୁଣିବା ଏଇ ଜଣାନ। କଣ୍ଠ ଦେଇଛନ୍ତି ଅମୃତ କୁମାର ମହାପାତ୍ର, ଗୀତ ରଚନା ସୁକାମିନୀ ନନ୍ଦ।

0: ଏଥର ଆସନ୍ତୁ ମନୋରମା ଫର୍ଦ୍ଦର ଶୁଣିବା ଡକ୍ଟର ସଙ୍ଗୀତା ନାୟକଙ୍କ ରେବତୀରୁ ସୌମ୍ୟାର ବିକାଶଧାରା।
1: ଜୀବନ ସାହିତ୍ୟର ମୂଳ ଭିତ୍ତି। ଜୀବନ ଓ ସାହିତ୍ୟର ସମ୍ପର୍କ ତେଣୁ ଘନିଷ୍ଠ ଓ ନିବିଡ଼। ପୃଥିବୀର ସର୍ବପ୍ରାଚୀନ ଗ୍ରନ୍ଥରୁ ଏ ସମ୍ପର୍କ ଲକ୍ଷଣୀୟ। ସର୍ବପ୍ରାଚୀନ ଗ୍ରନ୍ଥ ବେଦ। ବେଦର ଶାବ୍ଦିକ ଅର୍ଥ ବୁଝାଇବା ପାଇଁ ଯେଉଁ ସବୁ ଗ୍ରନ୍ଥ ରଚିତ ତାହା ନିରୁକ୍ତ। ହିନ୍ଦୁ ଧର୍ମର ଛଅଟି ପ୍ରାଚୀନ ବେଦାଙ୍ଗରୁ ନିରୁକ୍ତ ଅନ୍ୟତମ। ମହର୍ଷି ୟାସ୍କଙ୍କ ରଚିତ ଏ ଗ୍ରନ୍ଥ ଅନୁଯାୟୀ ନର ଓ ନାରୀ ନୃ ଧାତୁରୁ ଉତ୍ପନ୍ନ। ନୃର ଅର୍ଥ ସକ୍ରିୟ ବା କ୍ରିୟାଶୀଳତା, ଅନ୍ୟ ଅର୍ଥରେ ନେତୃତ୍ୱ କରିବା। ତେଣୁ ନରନାରୀ ସମଗ୍ର ଜୀବଜଗତର ନେତୃତ୍ୱ ନେଉଥିବା ଶ୍ରେଷ୍ଠ ସୃଷ୍ଟି। ନାରୀର ସମାର୍ଥବୋଧକ ଶବ୍ଦ ଭାବେ ମେନା ଶବ୍ଦର ପ୍ରୟୋଗ କରାଯାଇଛି। ମେନାର ବ୍ୟୁତ୍ପତ୍ତି ମାନୟନ୍ତି ଏନଃ ପୁରୁଷାହା, ଅର୍ଥାତ୍ ପୁରୁଷ ଯାହାକୁ ଆଦର ଓ ସମ୍ମାନ କରେ। ନିରୁକ୍ତ ଗ୍ରନ୍ଥ ଅନୁସାରେ ତେଣୁ ନାରୀ ଅବଳା ଦୁର୍ବଳା ନୁହେଁ, ବରଂ କ୍ରିୟାଶୀଳତା, ସମ୍ମାନ, ଆଦର ଓ ସୃଜନ ଶକ୍ତିର ଅଧିକାରିଣୀ ତଥା ପୁରୁଷାର୍ଥର ସମ୍ପାଦନ ଓ ଜୀବନର ସହଯୋଗୀ ଭାବେ ନାରୀ ଗ୍ରହଣୀୟ। ନାରୀ ପୁରୁଷର ଅର୍ଦ୍ଧାଙ୍ଗିନୀ ଓ ସମସ୍ତ ପ୍ରକାର ପରିସ୍ଥିତିରେ ପୁରୁଷର ସହଯୋଗୀ। ସୃଷ୍ଟି ସଞ୍ଚାଳନାରେ ତାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ପାଶ୍ଚାତ୍ୟ ଧର୍ମଗ୍ରନ୍ଥ ପବିତ୍ର ବାଇବେଲର ବର୍ଣ୍ଣନା ଅନୁସାରେ ପ୍ରଥମ ପୁରୁଷ ଚରିତ୍ର ଆଦମ ଓ ପ୍ରଥମ ନାରୀ ଲିଲିଥକୁ ଗ୍ରହଣ କରାଯାଇଛି। ଲିଲିଥ ନିଜକୁ ଆଦମର ସମକକ୍ଷ ବୋଲି ବିଚାର କରୁଥିବାରୁ ଆଦମକୁ ନିଜ ଉପରେ ପ୍ରଭୁତ୍ୱ ଜାହିର ହେବାକୁ ନ ଦେଇ ନିଜର ଗୁରୁତ୍ୱକୁ ବଜାୟ ରଖିବାର ଚେଷ୍ଟା କରିଛି। ଫଳସ୍ୱରୂପ ପରିଶେଷରେ ଇଡେନ୍ ବା ବାଇବେଲ ବର୍ଣ୍ଣିତ ସ୍ୱର୍ଗର ନନ୍ଦନକାନନରୁ ସେ ପଳାୟନ କରିଛି। କିନ୍ତୁ ଆଦମକୁ ବା ପୁରୁଷକୁ ନିଜ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଦେଇନାହିଁ। ଆଦମ କିନ୍ତୁ ନାରୀବିହୀନ ଜୀବନରେ ଅତିଷ୍ଠ ଓ ନିସଙ୍ଗ ଅନୁଭବ କରି ନିଜଠାରୁ ଏକ ସୃଷ୍ଟି କରିଛି, ଏକ ନାରୀ ଇବ୍। ଇବ୍କୁ ସେ ତିଆରି କରିଛି, ଯିଏ ନିଷିଦ୍ଧ ଫଳକୁ ଖାଇଦେବାରୁ ଆଦମ ସହିତ ଇଡେନ୍ ବଗିଚାରୁ ବିଦାୟ ନେଇଛି ଓ ପୃଥିବୀକୁ ଆସି ମଣିଷ ସଭ୍ୟତାର ସୃଷ୍ଟି କରିଛି। ଏହା ନାରୀର ମହତ୍ତ୍ୱକୁ ସ୍ୱୀକାର କରିଛି ନିଶ୍ଚୟ। ଠିକ୍ ସେହିପରି ଋଷି କପିଳଙ୍କ ସାଂଖ୍ୟ ଦର୍ଶନ ଅନୁସାରେ ସୃଷ୍ଟିର ଆରମ୍ଭ କାଳର ଦୁଇ ମୂଳତତ୍ତ୍ୱ ହେଲେ ପ୍ରକୃତି ଓ ପୁରୁଷ। ସାଂଖ୍ୟ ଦର୍ଶନର କପିଳ ମୁନିଙ୍କ ବିଚାରରେ ପୁରୁଷ ହେଉଛି ନିତ୍ୟ ଚେତନା ଆତ୍ମା, ମାତ୍ର ପ୍ରକୃତି ହିଁ ହେଉଛି ମୂଳ ଭୌତିକ ଓ ମାନସିକ ଜଡ଼ ପଦାର୍ଥ, ଯେଉଁଥିରେ ସତ୍ତ୍ୱ ରଜ ଓ ତମକୁ ଅନ୍ତର୍ଭୁକ୍ତ କରାଯାଇଛି। ତେଣୁ ଚରିତ୍ର ଗଠନ କ୍ଷେତ୍ରରେ ଏ ଗୁଣତ୍ରୟ ଓ ନାରୀର ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବିଚାର କରିପାରିବା। ମନସ୍ତତ୍ତ୍ୱବିତ୍ ରୋବର୍ଟ ଉଡୱର୍ଥ ତଥା କ୍ରୋ ଆଣ୍ଡ କ୍ରୋଙ୍କ ମଣିଷର ମୂଳ ଅବଧାରଣା ବା ବୁନିଆଦୀ ସିଦ୍ଧାନ୍ତ ଅନୁଯାୟୀ ହେରିଡିଟି ଆଣ୍ଡ ଏନ୍ଭାଇରମେଣ୍ଟ ଆର୍ ଦ ଟ୍ୱିନ୍ ପିଲର୍ସ ଅଫ୍ ହ୍ୟୁମାନ୍ କ୍ୟାରେକ୍ଟର। ହେରିଡିଟି ବା ବଂଶ ପରମ୍ପରା ଓ ଏନ୍ଭାଇରମେଣ୍ଟ ବା ପର୍ଯ୍ୟାବରଣ ମଣିଷର ଚରିତ୍ର ନିର୍ମାଣର ଦୁଇଟି ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ। ପ୍ରାଚ୍ୟ ସଂସ୍କୃତି ଅନୁସାରେ ପ୍ରକୃତି ଓ ବୀଜପୁରୁଷର ସଙ୍ଗମରେ ଜୀବଜଗତ ସୃଷ୍ଟି। ପ୍ରକୃତି ତେଣୁ ଆଦିମାତା ରୂପେ ବିଦିତ। ଏ ସଂସ୍କୃତି ଚରିତ୍ର ନିର୍ମାଣରେ ମାତୃଜାତିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିପାଦିତ କରିବା ପାଇଁ ଅନେକ ସୁଚିନ୍ତିତ ଆଖ୍ୟାନର ଉପସ୍ଥାପନା ମଧ୍ୟ କରିଛି। ତନ୍ମଧ୍ୟରୁ କିଛି ଏଠି ଉଦ୍ଧାର କରିବା ପ୍ରାସଙ୍ଗିକ ମନେହୁଏ। ଆଦି ମହାକାବ୍ୟ ପବିତ୍ର ରାମାୟଣ ଗ୍ରନ୍ଥର ମହାନାୟିକା ଭାବେ ସୀତା ଚରିତ୍ରର ଅବତାରଣା କରାଯାଇଛି। ସୀତାଙ୍କ ଜନ୍ମ ବୃତ୍ତାନ୍ତ ସମ୍ପର୍କରେ କୁହାଯାଇଛି ଯେ ସେ ହେଉଛନ୍ତି ଭୂମିସୂତା, ମାଟି ମାଆଙ୍କ ଠାରୁ ଜନ୍ମଲାଭ କରିଥିବାରୁ ସେ ମାଟି ମାଆଙ୍କ ପରି ସର୍ବଂସହା। ଅନ୍ୟ ଏକ ମହାକାବ୍ୟ ମହାଭାରତର ମହାନାୟିକା ଦ୍ରୌପଦୀ, ସେ ଯାଜ୍ଞସେନୀ ଯଜ୍ଞକୁଣ୍ଡରୁ ସମ୍ଭୂତା ହୋଇଥିବାରୁ ତାଙ୍କ ଚରିତ୍ରରେ ଅଗ୍ନିଙ୍କ ଦାବାନଳ ଭାବ ମଧ୍ୟ ଆରୋପିତ। ସବୁ ପାପତାପ ଓ ବିରୋଧକୁ ଜାଳିପୋଡ଼ି ଧ୍ୱଂସ କରିଦେବାର ଚାରିତ୍ରିକ ଦିଗଟି ଠିକ୍ ତାଙ୍କ ଯଜ୍ଞକୁଣ୍ଡ ଜନନୀଙ୍କ ସଦୃଶ। ପୁଣି ମହାଭାରତର ଅନ୍ୟ ଏକ ଆଖ୍ୟାନ ମଧ୍ୟ ଏଠି ସ୍ମରଣୀୟ। ମହାଭାରତର ଅଭିମନ୍ୟୁ ଏକ ପରାକ୍ରମୀ ଚରିତ୍ର। ମା ସୁଭଦ୍ରା ଓ ପିତା ଅର୍ଜୁନଙ୍କର ଏ ବୀରପୁତ୍ର ଗର୍ଭସ୍ଥ ଥିବା ବେଳକୁ ମଧ୍ୟମ ପାଣ୍ଡବ ଅର୍ଜୁନ ସୁଭଦ୍ରାଙ୍କୁ ଚକ୍ରବ୍ୟୁହ ରଣକୌଶଳ ସମ୍ପର୍କରେ କହୁଥିଲେ। ଉଦ୍ଦେଶ୍ୟ ହେଲା ଗର୍ଭସ୍ଥ ଶିଶୁ ମାଆଙ୍କ ଜରିଆରେ ତାହା ଶିକ୍ଷାଲାଭ କରୁ। ହେଲେ ଚକ୍ରବ୍ୟୁହକୁ ପ୍ରବେଶ କରିବାର କୌଶଳ ଶୁଣିସାରିବା ପରେ ମା ସୁଭଦ୍ରା ଶୋଇପଡ଼ିବାରୁ ପରବର୍ତ୍ତୀ ଜ୍ଞାନ ପାଇବାରୁ ଅଭିମନ୍ୟୁ ମଧ୍ୟ ବଞ୍ଚିତ ହେଲେ। ପରିଣାମ ସ୍ୱରୂପ ଅଭିମନ୍ୟୁ କୁରୁକ୍ଷେତ୍ର ଯୁଦ୍ଧରେ ବିପକ୍ଷ ମହାରଥୀମାନଙ୍କ ଚକ୍ରବ୍ୟୁହକୁ ପ୍ରବେଶ କରିଯାଇଥିଲେ ମଧ୍ୟ ସେଥିରୁ ବାହାରିବାର କୌଶଳ ଜାଣିପାରିନଥିଲେ ଓ ବୀରଗତିକୁ ପ୍ରାପ୍ତ ହେଲେ। ମାତୃଜାତି ଜାଗ୍ରତ ରହିବାର ଆବଶ୍ୟକତାକୁ ଏଠି ସ୍ପଷ୍ଟ ରୂପେ ଇଙ୍ଗିତ କରାଯାଇଛି। ଯଦି ମା ସୁଭଦ୍ରା ନିଦ୍ରାଗ୍ରସ୍ତ ହୋଇନଥାନ୍ତେ ତେବେ ଅଭିମନ୍ୟୁଙ୍କର ଅନ୍ତିମ ପରିଣତି ଏପରି ହୋଇନଥାନ୍ତା। ତେଣୁ ପ୍ରାଚ୍ୟ ହେଉ କି ପାଶ୍ଚାତ୍ୟ ହେଉ, ସମସ୍ତ ଚିନ୍ତାନାୟକମାନେ ନାରୀଶକ୍ତି ସମ୍ପର୍କରେ ଅବଗତ। ବର୍ତ୍ତମାନ ଆମେ ଆସିବା ରେବତୀ ଓ ସୌମ୍ୟା ଦୁଇ ଜଣ ନାରୀଙ୍କ ପାଖକୁ। ଜଣେ କଥା ସମ୍ରାଟ ଫକୀରମୋହନ ସେନାପତିଙ୍କର ମାନସ କନ୍ୟା। ତାଙ୍କର ପ୍ରଥମ ସାର୍ଥକ ଓଡ଼ିଆ କ୍ଷୁଦ୍ରଗଳ୍ପର ମୁଖ୍ୟ ଚରିତ୍ର ରେବତୀ। ଆଉ ଜଣେ ଫକୀରମୋହନ ସ୍ୱୟଂ ଶାସିତ କଲେଜ ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଜୁଲାଇ 12, 2025 ଯିଏ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତିର ଉଦ୍ୟମ କରି 14 ଜୁଲାଇ 2025 ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବାସ୍ତବ ଚରିତ୍ର। ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ଭାବେ ସୁପରିଚିତ ବ୍ୟାସକବି କଥା ସମ୍ରାଟ ଫକୀରମୋହନ ସେନାପତି ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନା କରିଥିଲେ 1898। ଏ କ୍ଷୁଦ୍ରଗଳ୍ପର ମୁଖ୍ୟ ଚରିତ୍ର ରେବତୀ ଜଣେ 10 ବର୍ଷର ଝିଅ। ଶିକ୍ଷା ପ୍ରତି ତାର ଆଗ୍ରହ ଓ ତାର ପରିଣତି ହିଁ ଏଥିରେ ବର୍ଣ୍ଣିତ। ଗଳ୍ପଟିରୁ ତତ୍କାଳୀନ ସମାଜରେ ନାରୀ ଶିକ୍ଷାର ସ୍ଥିତି ସମ୍ପର୍କରେ ଅବଗତି ହୁଅନ୍ତି ପାଠକ ସମାଜ। ସମାଜ ସଂସ୍କାରକ ତଥା କଥାକାର ଫକୀରମୋହନ ସେନାପତି ଚରିତ୍ରଟିର ନାଁ ଦିଅନ୍ତି ରେବତୀ, ଆଲୋକର ବତୀଶିଖା, ଯାହା ଜ୍ଞାନର ଆଲୋକ ପାଇଁ ପ୍ରଜ୍ୱଳିତ। ତାଙ୍କୁ ହିଁ ସମ୍ବୋଧନ କରିଥିବାରୁ ଝିଅଟିର ନାଁ ରେବତୀ। ସଚେତନ ଭାବେ କଥାଶିଳ୍ପୀ ପ୍ରତୀକାତ୍ମକ ନାମଟିଏ ଚୟନ କରିଛନ୍ତି ଭାବବସ୍ତୁକୁ ଆଧାର କରି, ସାର୍ଥକ ନାମକରଣ ରେବତୀ। ଏ ଗଳ୍ପର ଅନ୍ୟ ଏକ ବିଶିଷ୍ଟ ଚରିତ୍ର ରେବତୀର ଜେଜେମା। ଏ ଜେଜେମାର ରୂଢ଼ିବାଦୀ ଚିନ୍ତାଧାରା ବିଶ୍ୱାସ କରେ ଯେ ନାରୀ ଶିକ୍ଷା ପ୍ରାପ୍ତ କଲେ ପରିବାର ତଥା ସମାଜର ଅମଙ୍ଗଳ ହେବ। ଜେଜେମାର ବିଶ୍ୱାସ ଅନୁଯାୟୀ ରେବତୀର ବାପା ମାଆଙ୍କ ମୃତ୍ୟୁର କାରଣ ମଧ୍ୟ ରେବତୀର ଶିକ୍ଷା ପ୍ରତି ଆଗ୍ରହ। ସେ ଏହା ହିଁ ବିଚାର କରେ। ସେ ଖୁବ୍ ସ୍ନେହ କରେ ତାର ଗେହ୍ଲା ନାତୁଣୀକୁ, ହେଲେ ତାକୁ ଶିକ୍ଷା ଦେବାର ସେ ପ୍ରବଳ ବିରୋଧୀ। ଏ ଜେଜେମା ଚରିତ୍ର ଜରିଆରେ ତତ୍କାଳୀନ ନାରୀ ଶିକ୍ଷାର ସ୍ଥିତିକୁ ତଥା ସମାଜରେ ରହିଥିବା ଅନ୍ଧବିଶ୍ୱାସକୁ ସହଜରେ ଉପଲବ୍ଧି କରିହୁଏ। ଯଦିଓ କୌଣସି ଘଟଣା ବା ଦୁର୍ଘଟଣାର ଗାମ୍ଭୀର୍ଯ୍ୟକୁ ପ୍ରତିପାଦିତ କରିବା ପାଇଁ ଆମେ ବେଳେବେଳେ କହୁ ଏହା ଥିଲା କଳ୍ପନାତୀତ, ମାତ୍ର ପ୍ରକୃତରେ କଳ୍ପନାତୀତ ଘଟଣା ଅସମ୍ଭବ। ବ୍ୟକ୍ତିଗତ ଭାବରେ ହୁଏତ ତାହା କଳ୍ପନାତୀତ ହୋଇପାରେ, ମାତ୍ର ସମଗ୍ର ମଣିଷ ଗୋଷ୍ଠୀର ମସ୍ତିଷ୍କକୁ ଗ୍ରହଣ କଲେ କେବେ ମଧ୍ୟ କୌଣସି ଘଟଣା କଳ୍ପନାତୀତ ହୋଇପାରିବ ନାହିଁ, କାରଣ ମଣିଷର କଳ୍ପନା ଓ କାର୍ଯ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କାୟ, ମନ ଓ ବାକ୍ୟର ନିବିଡ଼ତାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଉପରୋକ୍ତ ରେବତୀ ଗଳ୍ପକୁ ଗଭୀର ଭାବେ ନିରୀକ୍ଷଣ କଲେ ଆମେ ଦେଖିବା ରେବତୀକୁ ପାଠ ପଢ଼ାଇବା ପାଇଁ ଆସୁଥିବା ବାସୁଦେବ ପ୍ରତି ରେବତୀର ମନରେ ଏକ ସ୍ଥାନ ତିଆରି ହୋଇସାରିଛି, କାରଣ ଓପୋଜିଟ୍ ପୋଲ୍ସ ଆଟ୍ରାକ୍ଟ, ଏହା ପ୍ରାକୃତିକ ନିୟମ, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ତେବେ ସେ ସମ୍ପର୍କ ସମାଜ ପାଇଁ ଯଦି ମଙ୍ଗଳକର ହୋଇ ସମସ୍ୟା ସମାଧାନର ଦିଗଟିଏ ହୋଇପାରିବ, ଅଭାବର ପରିପୂରକ ହେବ, ତାହା ନିଶ୍ଚିତ ଭାବେ ବନ୍ଦନୀୟ ଓ ବରଣୀୟ। ଅପାଠୋଇ, ଅଶିକ୍ଷିତ ଅଥଚ ଅଭିଜ୍ଞ ଜେଜେମା ଏ ଦୃଷ୍ଟିରୁ ବିଚାର କଲେ ଯେଉଁ ଆଶଙ୍କା କରିଛି ତାହା ପୂର୍ଣ୍ଣ ସତ୍ୟ ନହେଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ମଧ୍ୟ ନୁହେଁ। କୌଣସି ନା କୌଣସି ଦିଗରୁ ତାର ଅନୁମାନର ଯଥାର୍ଥତା ରହିଛି, ଏହାକୁ ଉପେକ୍ଷା କରାଯାଇ ନପାରେ। ଉନବିଂଶ ଶତାବ୍ଦୀର ସମାଜ ସମୟ ସହ ତାଳ ମିଶାଇ ଗତିପଥରେ ଆଗେଇ ଆସି ଏକବିଂଶ ଶତାବ୍ଦୀରେ ପହଞ୍ଚି ସାରିଛି। ସେଦିନର ବ୍ୟାସକବି ଫକୀରମୋହନଙ୍କ ମାନସ କନ୍ୟା ରେବତୀର ଶିକ୍ଷା ପ୍ରତି ଆଗ୍ରହ ସବୁ ବାଧାବିଘ୍ନକୁ ଅତିକ୍ରମି ଆଜିର ସ୍ଥିତିକୁ ପହଞ୍ଚି ଯାଇଛି। ସାମ୍ପ୍ରତିକ କାଳରେ ନାରୀ ଶିକ୍ଷା, ନାରୀ ସ୍ୱାଧୀନତା ବେଶ୍ ଆଖିଦୃଶିଆ। ବରଂ ନାରୀ ସ୍ୱାଧୀନତା କେତେକ କ୍ଷେତ୍ରରେ ପୁରୁଷ ନିର୍ଯାତନାର କାରଣ ହୋଇଛି। ଯଦିଓ ନାରୀ ନିର୍ଯାତନା ତଥାପି କଳଙ୍କିତ ଇତିହାସ ସର୍ଜନାରେ ଅବ୍ୟାହତ, ତଥାପି କୁହାଯାଇପାରେ ଯେ ସ୍ୱାଧୀନତା ସ୍ୱଚ୍ଛନ୍ଦତା ଯାଏ ଗ୍ରହଣୀୟ। ମାତ୍ର ସ୍ୱେଚ୍ଛାଚାରିତା ଓ ଶୃଙ୍ଖଳାହୀନ ଉଶୃଙ୍ଖଳ ନାରୀ ସମାଜ ବର୍ତ୍ତମାନ ସମାଜ ପାଇଁ ଧ୍ୱଂସ ଓ ଆତଙ୍କର କାରଣ ହେବାକୁ ବସିଛି। ଏଭଳି ଏକ ସମୟରେ ନିଶ୍ଚିତ ଭାବେ ଏକ ବିଧିବଦ୍ଧ ସୁନିଶ୍ଚିତ ଯୋଜନାର ଆବଶ୍ୟକତା ରହିଛି। ସାମ୍ପ୍ରତିକ ସମାଜ ଯେଉଁ ଚାରି ସ୍ତମ୍ଭ ଉପରେ ପ୍ରତିଷ୍ଠିତ ସେଗୁଡ଼ିକ ହେଲେ ଗଭର୍ଣ୍ଣମେଣ୍ଟ, ମିଡ଼ିଆ, NGO ଆଣ୍ଡ ଦ ଜୁଡିସିଆରୀ। ପୁଣି ଭିନ୍ନ ଦୃଷ୍ଟିରୁ ଯଦି ଦେଖିବା ତାହେଲେ ଏଜୁକେସନ୍, ହେଲ୍ଥ କେୟାର, ଜଷ୍ଟିସ୍ ଏବଂ ଇକୋନୋମିକ୍ ଷ୍ଟେବିଲିଟିକୁ ମଧ୍ୟ ଆମେ ଚାରୋଟି ବଳିଷ୍ଠ ସ୍ତମ୍ଭ ବୋଲି ଗ୍ରହଣ କରିପାରିବା। ଏ ସ୍ତମ୍ଭକୁ ସୁଦୃଢ଼ କରିବାରେ ଯେଉଁମାନଙ୍କର ଅବଦାନ ଅପରିହାର୍ଯ୍ୟ ସେମାନେ ହେଲେ ଦ ଥିଙ୍କର, ଦ କ୍ରିଏଟର, ଦ ଡୁଅର୍ ଆଣ୍ଡ ଦ ଡିସାଇଡର, ବିଚାରକ, ନିର୍ମାତା, କର୍ତ୍ତା ଓ ନିର୍ଣ୍ଣାୟକ। ଏମାନଙ୍କ ଗୁରୁଦାୟିତ୍ୱ ରହିଛି ସମାଜରେ ପରିବର୍ତ୍ତନ ପାଇଁ। ଏ ଭିତରେ ଫକୀରମୋହନ ସେନାପତିଙ୍କ ଦେହାବସାନରେ ମଧ୍ୟ ତାଙ୍କ ଚିନ୍ତା ଚେତନାକୁ ଭିତ୍ତି କରି ବାଲେଶ୍ୱରର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଛି। ସମାଜ ସଂସ୍କାରକ ଦୂରଦର୍ଶୀ ସମ୍ପନ୍ନ ଫକୀରମୋହନ ସେନାପତିଙ୍କ ନାମକୁ ନେଇ ପ୍ରତିଷ୍ଠିତ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ହେଉଛନ୍ତି ସୌମ୍ୟାଶ୍ରୀ ବିସି। July 12, 2025 ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ ଓ ପରବର୍ତ୍ତୀ 2 ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ, ଚକିତ ଓ ମର୍ମାହତ କଲା। ଏହାର କାରଣ ବର୍ତ୍ତମାନ ସୁଦ୍ଧା ଅସମାହିତ। ତେବେ ଘଟଣା ଘଟିଛି ନିଶ୍ଚୟ, ସତ୍ୟାସତ୍ୟ ଯଥା ସମୟରେ ସମାଜ ସମ୍ମୁଖକୁ ଅବଶ୍ୟ ଆସିବ, କିନ୍ତୁ ତାର ପ୍ରକୃତ କାରଣର ମୂଳକୁ ପହଞ୍ଚିବା ପାଇଁ ଆମକୁ ବ୍ୟକ୍ତିଗତ ସ୍ୱାର୍ଥର ଉର୍ଦ୍ଧ୍ୱସ୍ତ ଏକ ଚିନ୍ତା ଚେତନା ସ୍ତରକୁ ପହଞ୍ଚିବାକୁ ପଡ଼ିବ। ଅନ୍ୟଥା ଏ ଘଟଣାର ପୁନରାବୃତ୍ତି ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶ୍ୱଗୁରୁ ଭାବେ ପ୍ରତିଷ୍ଠିତ ଭାରତର ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏ ଭୂଖଣ୍ଡ ବସୁଧୈବ କୁଟୁମ୍ବକମ୍ରେ ବିଶ୍ୱାସୀ, ପୁଣି ଗୃହିଣୀ ଗୃହମୁଚ୍ୟତେ। ତେଣୁ ଭାରତୀୟ ନାରୀ ଏ ଦିଗରୁ ଅଧିକ ଦାୟିତ୍ୱ ସମ୍ପନ୍ନ ହେବା ବିଧେୟ। ସମସ୍ତ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱସ୍ତ ମାତୃଚେତନା ଜାଗ୍ରତ ହେଉ। ରେବତୀର ଆଲୋକବର୍ତ୍ତିକା ମନଜଗତରୁ ଅନ୍ଧକାର ଦୂର କରି ଶୁଭଙ୍କରି ଆଲୋକ ବିଚ୍ଛୁରିତ କରୁ। ସୌମ୍ୟାର ଶୀତଳତା ଜଗତକୁ ଆହ୍ଲାଦିତ କରୁ, ଶାନ୍ତ ଓ ଶୀତଳ କରୁ। ଅଗ୍ନିର ତେଜ ପାପକାଳିମାକୁ ଧ୍ୱଂସ କରୁ। ଜଗତ ପୁତପ

0: ପବିତ୍ର ହେଉ, ଯେଉଁ ନାରୀ ନାରାୟଣଙ୍କର ନାରାୟଣୀ, ରୁଦ୍ରଙ୍କ ରୁଦ୍ରାଣୀ ଆଉ ଶିବଙ୍କ ଶକ୍ତି ସ୍ୱରୂପା, ତାର ତ୍ୟାଗ ଓ ବଳିଦାନ ପୃଥିବୀରେ ଅବଶ୍ୟ ପ୍ରତିଷ୍ଠିତ କରିବ ଏକ ଶାନ୍ତି ଦୁନିଆ। ଏ ବିଶ୍ୱାସ ସମସ୍ତ ହୃଦୟକୁ ପ୍ଲାବିତ କରି ପୁତ ପବିତ୍ର କଲ୍ୟାଣକାରୀ ଚିନ୍ତାଧାରାରେ ସମାଜକୁ ସୁଧାରି ଦେଉ। ନାରୀ ଶିକ୍ଷା, ମାତୃଚେତନା ଏବଂ ସମାଜର ସମ୍ମିଳିତ ପ୍ରୟାସ ଦ୍ୱାରା ହିଁ ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ସମ୍ଭବ, ଯାହାର କେହି ଶତ୍ରୁ ନାହାନ୍ତି ଓ ଯିଏ କାହାରି ଶତ୍ରୁ ନୁହେଁ ସିଏ ନଅରି ନାରୀ। ଏହା ନାରୀର ଷ୍ଟ୍ରେଙ୍ଗଥ, ଡିଗ୍ନିଟି ଓ ଭାଇଟାଲ ରୋଲ୍କୁ ସୂଚିତ କରୁଛି। ସ୍ୱାମୀ ବିବେକାନନ୍ଦ ଥରେ କହିଛନ୍ତି, ଅଲ୍ ନେସନ୍ସ ହାଭ୍ ଆଟେଣ୍ଡେଡ୍ ଗ୍ରେଟନେସ୍ ବାଇ ପେଇଂ ପ୍ରପର ରେସ୍ପେକ୍ଟ ଟୁ ଓମେନ୍। ଦ୍ୟାଟ୍ କଣ୍ଟ୍ରି ଆଣ୍ଡ ଦ୍ୟାଟ୍ ନେସନ୍ ହ୍ୱିଚ୍ ଡୋଣ୍ଟ ରେସ୍ପେକ୍ଟ ଓମେନ୍ ହାଭ୍ ନେଭର ବିକମ୍ ଗ୍ରେଟ୍ ନର୍ ୱିଲ୍ ଏଭର୍ ବି ଇନ୍ ଫ୍ୟୁଚର। ନାରୀକୁ ସମ୍ମାନ ନ କଲେ ରାଷ୍ଟ୍ରର ଉନ୍ନତି ଅସମ୍ଭବ। ଭାରତର ପ୍ରାକ୍ତନ ରାଷ୍ଟ୍ରପତି APJ ଅବଦୁଲ କଲାମଙ୍କ ମତରେ, ହ୍ୱେନ୍ ଓମେନ୍ ଆର୍ ଏମ୍ପାୱାର୍ଡ ସୋସାଇଟି ଇଜ୍ ଏମ୍ପାୱାର୍ଡ, ଦେଆର୍ ଥଟ୍ସ ଆଣ୍ଡ ଦେଆର୍ ଭେରି ଏକ୍ଜିଷ୍ଟେନ୍ସ ଆର୍ ଦ ଭେରି ଫଣ୍ଡାମେଣ୍ଟାଲ୍ସ ଅଫ୍ ଏ ପ୍ରୋଗ୍ରେସିଭ୍ ନେସନ୍। ନାରୀ ଶକ୍ତି ହିଁ ରାଷ୍ଟ୍ର ପ୍ରଗତିର ମୂଳ ଭିତ୍ତି। ପୁଣି ପାଶ୍ଚାତ୍ୟ ଦେଶର ମାଇକେଲ ଓବାମା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଦେଆର୍ ଇଜ୍ ନୋ ଲିମିଟ୍ ଟୁ ହ୍ୱାଟ୍ ୱି ଆଜ୍ ଓମେନ୍ କ୍ୟାନ୍ ଏକୋମୋଡେଟ୍ ଏକମ୍ପ୍ଲାଇଜ୍। ତେଣୁ ଯଥାର୍ଥରେ ନାରୀ ଶକ୍ତିର ଶ୍ରେଷ୍ଠତମ ରୂପ ମାତୃଶକ୍ତିକୁ ଯେଉଁମାନେ ପ୍ରତିନିଧିତ୍ୱ କରନ୍ତି ସେମାନଙ୍କ ପାଇଁ ରେସ୍ପେକ୍ଟ ମାଇ ଏକ୍ଜିଷ୍ଟେନ୍ସ ଅର୍ ଏକ୍ସପେକ୍ଟ ମାଇ ରେଜିଷ୍ଟେନ୍ସ ଉକ୍ତି ସଠିକ୍ ଭାବେ ପ୍ରଯୁଜ୍ୟ। ସୃଷ୍ଟିର ସୃଜନ ଯାହାର ମାଧ୍ୟମରେ ସମ୍ଭବ ସେ ଅବଶ୍ୟ ସବୁ ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ। ଏକ ସୁସ୍ଥ କଲ୍ୟାଣକାରୀ ପୃଥିବୀ ସେହି ଶକ୍ତି ଦ୍ୱାରା ହିଁ କେବଳ ପ୍ରତିଷ୍ଠିତ ହୋଇପାରିବ। ଆମର ପୁରାଣ ସାହିତ୍ୟକୁ ଅନୁଧ୍ୟାନ କଲେ ଆମେ ଦେଖୁଁ, ଯେତେବେଳେ କୌଣସି ମହାବିପଦର ସମ୍ମୁଖୀନ ହୁଏ ପୃଥିବୀ, ସେତେବେଳେ ନାରୀଶକ୍ତି ହିଁ ତାର ବିରୁଦ୍ଧରେ ସଂଘର୍ଷ ପାଇଁ ପ୍ରେରିତ ହୁଅନ୍ତି। ସେ ଶ୍ରୀକୃଷ୍ଣଙ୍କର କଂସ କାରାଗାରର ଯୋଗମାୟା ହୁଅନ୍ତୁ ଅଥବା ଦେବୀ ଦୁର୍ଗା, ଦେବତାମାନେ ନିଜର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ଦେବୀ ଦୁର୍ଗାଙ୍କୁ ହିଁ ପ୍ରେରିତ କରନ୍ତି ମହିଷାସୁର ବଧ ପାଇଁ। ନିଜର ସାମର୍ଥ୍ୟକୁ ତାଙ୍କ ସହିତ ଯୋଡ଼ି ଦିଅନ୍ତି ସିନା, ହେଲେ ଦୁର୍ଗ ରକ୍ଷାର ଦାୟିତ୍ୱ ଦୁର୍ଗାଙ୍କ ହାତରେ ହିଁ ଅଛି। ତେଣୁ ମହାବିଷମ ଏ ପରିସ୍ଥିତିରେ ଆସନ୍ତୁ ସଂକଳ୍ପବଦ୍ଧ ହେବା ଏକ ଯୁଦ୍ଧମୁକ୍ତ ଶାନ୍ତିକାମୀ ସଂସାର ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା।
1: ମନୋରମା ଫର୍ତ୍ତାରେ ଶୁଣିଲେ ରେବତୀରୁ ସୌମ୍ୟାର ବିକାଶଧାରା। ଆଲୋଚିକା ଥିଲେ ଡକ୍ଟର ସଙ୍ଗୀତା ନାୟକ। ସମୟ ଇଶାରା ଦେଲାଣି, ଆଜିର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ନମସ୍କାର।

0: ପ୍ରଚାର କଲୁ ଆଜିର ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ, ଏବଂ ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲକୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ସରକାର ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି।

0: ସାକାର କରିବାର ମାଧ୍ୟମ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ ଗତ 12 ବର୍ଷରେ ଗରିବଙ୍କ ବିକାଶ ଲାଗି ପ୍ରଣୟନ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ଯୋଜନା କୋଟି କୋଟି ଅବହେଳିତ ଗରିବ ପରିବାରର ଜୀବନଧାରଣର ମାନ ଉନ୍ନତ କରିବା ସହ ସେମାନଙ୍କ ମଧ୍ୟରେ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଶ୍ରୀ ଚୌହାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ କହିଛନ୍ତି, ଏହି ଯୋଜନାଗୁଡ଼ିକ କଠିନ ପରିସ୍ଥିତିରେ କାଳତିପାତ କରୁଥିବା କୋଟି କୋଟି ପରିବାରକୁ ସୁଦୃଢ଼ କରିଛି। ସେ କହିଛନ୍ତି, ଗତ 12 ବର୍ଷ ଭାରତର ଅବହେଳିତ ଏବଂ ଗରିବମାନଙ୍କ ଆଶା, ସୁଯୋଗ ଏବଂ ଆତ୍ମବିଶ୍ୱାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
1: खाद्य सुरक्षा पोषण और आजीविका, खाद्य सुरक्षा सुनिश्चित करनी है, भरपूर खाद्यान्न मिले, सुरक्षित और पौष्टिक भोजन, और किसान की आय भी बढ़े और जीवन स्तर में भी सुधार हो। कृषि व्यापार और सहयोग, ये प्राथमिकता एक दूसरे देश में व्यापार की संभावनाएं भी बढ़े और सहयोग भी बढ़े, आपस में निवेश भी आए, टेक्नोलॉजी का आदान प्रदान भी हो, बाजार तक पहुंच भी आसान बने एक दूसरे देश में, ताकि मिलकर एक साझा प्रगति को बढ़ावा दे सके।
0: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଦେଶରେ 4 କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି ଓ ସେଥିରେ ପାଇଖାନା, ଗ୍ୟାସ୍ ଓ ଟ୍ୟାପ୍ ଜଳ ସଂଯୋଗୀକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଶର ଗୃହ ନିର୍ମାଣ କ୍ଷେତ୍ରରେ ଏହା ଏକ ଅଭୂତପୂର୍ବ ପରିବର୍ତ୍ତନ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ସେ କହିଛନ୍ତି, ଦେଶର କୋଟି କୋଟି ପରିବାରର ଆଶା, ଭରସା ଓ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳତା ଅର୍ଜନ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ସାରା ବିଶ୍ୱ ପାଇଁ ସେହିସବୁ ପଦକ୍ଷେପଗୁଡ଼ିକ ଗରିବ କଲ୍ୟାଣର ଉଦାହରଣ ହୋଇପାରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚା ଯାଇପାରୁଛି। ବିଭିନ୍ନ ବୟସବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଆକାଶବାଣୀର 90 ବର୍ଷ ପୂରଣ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରିଜିଜୁ କହିଛନ୍ତି, ଆଜି ସମଗ୍ର ଦେଶ ଆକାଶବାଣୀ ସହିତ ଯୋଡ଼ି ହୋଇଛି। ସେ କହିଛନ୍ତି, ଆକାଶବାଣୀ ମାଧ୍ୟମରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିଛି।
2: ବହୁତ ଖୁସି କେ ସାଥ ପୁରେ ଆକାଶବାଣୀ ପରିବାର କୁ ବଧାଇ ଦେତା ହୁଁ। 90 ସାଲ ଆପନେ ପୁରା କିଆ ହେ, 90 ସାଲ ପୁରା ହୋନେ ପର ମେରେ ଶୁଭକାମନାଏ ହେ। ପୁରା ଦେଶ ଆକାଶବାଣୀ କେ ସାଥ ଜୁଡ଼ା ହୁଆ ହେ। ଆକାଶବାଣୀ କେ ମାଧ୍ୟମ ସେ ହମାରା ଭାରତ ଏକ ଭାରତ ଶ୍ରେଷ୍ଠ ଭାରତ ରହେ, ମେରା ୟେ ଶୁଭକାମନା।
0: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଜି ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛି। ଏହି ଯୋଜନା ଲାଗୁ କରିବା କ୍ଷେତ୍ରରେ ପଶ୍ଚିମବଙ୍ଗ 36ତମ ରାଜ୍ୟ ହେବ। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ପରିଚିତ ଆୟୁଷ୍ମାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିବା ଲାଗି ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ପୂର୍ବରୁ ପଶ୍ଚିମବଙ୍ଗରେ ଥିବା ତୃଣମୂଳ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିନଥିଲେ। ଦେଶର ସମସ୍ତ ନାଗରିକଙ୍କୁ ସହଜ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଯୋଜନାରେ ପଞ୍ଜୀକୃତ 36,000 ସରକାରୀ ଓ ଘରୋଇ ଡାକ୍ତରଖାନାରେ 44 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପାଇବା ସମସ୍ତ ନାଗରିକଙ୍କ ପାଇଁ ସାଧାରଣ ବିଷୟ ପାଲଟି ଯାଇଛି। ଇରାନର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଇରାନ୍ ଉପରେ ଆକ୍ରମଣ କଲେ ଶାନ୍ତି ଚୁକ୍ତି ଲାଗି ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ବୁଝାମଣା ଲାଗି ହେଉଥିବା ଉଦ୍ୟମକୁ ପ୍ରତିହତ କରିପାରିବ ନାହିଁ। ସେ ତେହେରାନ୍କୁ ବୁଝାମଣା ପ୍ରକ୍ରିୟାରେ ସାମିଲ ହେବା ଲାଗି କହିଛନ୍ତି। ଗତ ଏପ୍ରିଲ ମାସଠାରୁ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ମଧ୍ୟ ଗତକାଲି ଇରାନ୍ ପ୍ରଥମ ଥର ପାଇଁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ତେବେ ଖୁବ୍ ଶୀଘ୍ର ଇରାନ୍ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବ ବୋଲି ଶ୍ରୀ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଯେଉଁ ଚୁକ୍ତି ହେବ ତାହା ନେତନ୍ୟାହୁ ଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପରୀକ୍ଷା ସହର ସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। ଏନ୍ଟିଏ ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡମିଟ୍ କାର୍ଡ଼ ଉପଲବ୍ଧତା ନେଇ ଏନ୍ଟିଏର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଗତ ମାସ 3 ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ବାତିଲ କରାଯାଇଥିଲା। ସିବିଆଇ ଏହି ଘଟଣାର ଏବେ ତଦନ୍ତ କରୁଛି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର କିଛି ସପ୍ତାହ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗତକାଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଇସ୍ରାଏଲ୍ର ରାମତ୍ ରାଭିଡ୍ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ୍ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ଦେବା ସହ ଏୟାର୍ ଡିଫେନ୍ସ ବ୍ୟବସ୍ଥା ସକ୍ରିୟ ଥିବା ସ୍ପଷ୍ଟ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ଗରିବ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ଜୟଯାତ୍ରା। ଦେଶର 36 ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତିଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।
4: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ।

0: ମୁଖ୍ୟ ସମ୍ବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ। ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି 430 କୋଟି 62 ଲକ୍ଷ ଟଙ୍କା ମୂଲ୍ୟର 39 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନବନିର୍ମିତ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ବାରିପଦା କଲେଜ ପଡ଼ିଆରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।
1: ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର ବାଲେଶ୍ୱର ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଇଏ କାର୍ଯ୍ୟ କରିବ।
0: ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଏକୀକୃତ ସମୟ ସାରଣୀକୁ କାର୍ଯ୍ୟ କରିବା ନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ, ସେଥିମଧ୍ୟରୁ 190 ଦିନ ସାଧାରଣ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ରହିବ। 20 ଦିନ ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ଦିନ ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 10:30 ରୁ 4:30 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ 6:30 ରୁ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହି ପ୍ରସାରଣ ଜାରି ରଖିଛି। ବହୁଜନ ହିତାହ, ବହୁଜନ ସୁଖାୟ ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବରେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାସାଗରର ଗୁରୁତ୍ୱ ଏବଂ ଏହାସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର 1/2 ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ଆଗାମୀ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବାରେ ନିଜର ଦାୟିତ୍ୱ ପାଳନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସାମ୍ସ ପୋର୍ଟାଲରେ ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆସନ୍ତା 24 ସାମ୍ସ ପୋର୍ଟାଲରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ ଆଇଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଲକ୍ଷପତି ଦିଦିମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର 10 ବ୍ଲକର 5 ଉର୍ଦ୍ଧ୍ୱ ରୋଜଗାର କରୁଥିବା 20 ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22 ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜିକୃତ 101 ଅଭିଯୋଗ ମଧ୍ୟରୁ 10 ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80 ଅଭିଯୋଗ ମଧ୍ୟରୁ 43 ଅଭିଯୋଗର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜିକୃତ ହୋଇଥିବା 20 ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76 ଟଙ୍କା ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର, ଭଣ୍ଡାରୀ ପୋଖରୀ ଓ ଯାଜପୁର ଜିଲ୍ଲାର ଚାଷୀମାନେ କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ପର୍ଶ କରିଛି। ତ୍ରିପୁରା, ନାଗାଲାଣ୍ଡ, ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ମଧ୍ୟରେ ସର୍ବାଧିକ 53 ବର୍ଷା ହୋଇଥିବା ବେଳେ ଚନ୍ଦନପୁରଠାରେ 50.4 ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। आमे जानो विश्व बाहर आम समुद्र सहित एक नूतन संपर्क बार्ता नहीं आज पालन विश्व महासागर दिवस शिक्षा और मनोरंजन बेपारवाणी आकाशवाणी आज पूरण कला 90 वर्ष एवं देशर 12 राज्य को स्पर्श कला दक्षिण पश्चिम मौसुमी बायु आसंता 4 दिन मध्य।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ
1: ଏତେବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିକଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ସିଲସିଲା କଥାଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର ଓ ସାଥୀମାନେ ଗୀତିକାର ଜାଭେଦ ଅଖ୍ତାର, ସଙ୍ଗୀତକାର ଶ୍ରୀଭରୀ।

0: ଶୁଣା ଶୁଣା ଶୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଚୋରି ଚୋରି, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଆନନ୍ଦ ବକ୍ସିଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସାଜିଦ ୱାଜିଦ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଙ୍ଗ।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା କରିଥିଲେ ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ କଣ୍ଠ ଦେଇଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ସାଥୀ ପ୍ରଫୁଲ୍ଲ କରଙ୍କ ରଚନାରୁ ସଙ୍ଗୀତ ଦେଇଛନ୍ତି ଭୁବନ ହରି। କଥାଚିତ୍ରଟି ହେଲା ମା ଓ ମମତା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତରଚନା ଶୀର୍ଷାନନ୍ଦ, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି, କଥାଚିତ୍ର ସୁନା ପଞ୍ଜୁରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଅଲିଭା ଦାଗ, କଣ୍ଠଶିଳ୍ପୀ ଏଚ୍ପି ଗୀତା ଏବଂ ସଙ୍ଗୀତା ମହାପାତ୍ର, ଗୀତରଚନା ବୃନ୍ଦାବନ ଜେନା, ସଙ୍ଗୀତ ଉପେନ୍ଦ୍ର କୁମାର।

ସପନ ବଣିକ ଏହି କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠ ଦେଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ସୁରେଶ ୱାଡ଼େକର। ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ରଚନା କରିଛନ୍ତି ସ୍ୱରୂପ ନାୟକ।

କାର୍ଯ୍ୟକ୍ରମ ଶେଷରେ ଫୁଲ ଚନ୍ଦନ କଥାଚିତ୍ରର ଏହି ଗୀତଟି ପାଇଁ କଣ୍ଠ ଦେଇଛନ୍ତି ଅକ୍ଷୟ ମହାନ୍ତି। ଗୀତ ରଚନା ଦିଲୀପ, ସଙ୍ଗୀତ ସରୋଜ ପଟ୍ଟନାୟକ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍, ଭାରତ ବହୁତ ପରିବର୍ତ୍ତନ ଦେଖିଛେ, ଆଉ ଇତାର ମୂଲ ହେଉଛେ ଗରିବମାନଙ୍କର କଲ୍ୟାଣ, ତାର୍ ସାଙ୍ଗେ ଦଲିତମାନଙ୍କର ଉତ୍ଥାନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର 2 ଖେପେ ରାଜ୍ୟର 61 ସହର ଇଲାକାନ 5,343 ଘର ହେବା ତିଆର। କେନ୍ଦ୍ର ସରକାର ଇଥିଲାଗି 80,45,00,000 ଆଉ ରାଜ୍ୟ ସରକାର ଦେବେ 53,43,00,000। ରାଜ୍ୟ ଥିବାର ଅଙ୍ଗନବାଡ଼ିମାନଙ୍କର ଭିତ୍ତିଭୂମିକେ ବଦଲା ଯାଇକରି ସବୁପ୍ରକାର ମୌଳିକ ସୁବିଧା ସହିତ ଅତ୍ୟାଧୁନିକ ଜ୍ଞାନ କୌଶଳ ଜରିଆ ଛୁଆମାନଙ୍କୁ ପାଠ ପଢ଼ାବାରକେ କରାଯାଉଛେ ଯୋଜନା। ଆକାଶବାଣୀ ଆଜି 90 ବର୍ଷରେ ଥାପିଛେ ତାର ପାହା। 1936 ମସିହା ଆଜିର ଦିନେ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସ୍କେ ଅଲ୍ ଇଣ୍ଡିଆ ରେଡ଼ିଓ ନାଁଥି ନାମିତ କରାଯାଇଥିଲା। ଆଉ 1956 ମସିହାନୁ ଆକାଶବାଣୀ ନାଁଥି 591 କେନ୍ଦ୍ର ଜରିଏ 23 ଭାଷା ଆଉ 146 ଉପଭାଷାତି ତାର କାର୍ଯ୍ୟକ୍ରମ କରିଆସୁଛେ ପ୍ରସାରଣ। ନିଟ୍ UG 2026 ଫେର୍ ଘାଏ ଆଇବା 21 ତାରିଖ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥା NTA ପରୀକ୍ଷା ସହର ତାଲିକା କରିଛେ ପ୍ରକାଶ। ଭୋଟର ତାଲିକା ନିର୍ଭୁଲ ଆଉ ଫଟିକ କରବାରକେ ରାଜ୍ୟ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ SIR ଅଭିଯାନର ଗଲାକାଲ 9 ଦିନେ ସଞ୍ଜ ତକ ରାଜ୍ୟ 2 କୋଟିନୁ ଅତକା ଭୋଟରଙ୍କୁ ବଣ୍ଟାଯାଇଛେ ପରିଗଣନା ଫର୍ମ। କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷା ଲାଗି ରାଜ୍ୟର 200 ଆଶାୟୀଙ୍କୁ ରାଜ୍ୟ ସରକାର ମାହାଲିଆ ଯୋଗାଇ ଦେବେ କୋଚିଂ। ଆଇବା 28 ତାରିଖ ଏଥିଲାଗି ହେବା ଗୋଟେ ପ୍ରବେଶିକା ପରୀକ୍ଷା। ଝାରସୁଗୁଡ଼ା ବିମାନ ବନ୍ଦରନୁ ସମ୍ବଲପୁର ସହରର ଭିନ୍ ଭିନ୍ ଇଲାକାକେ ମୂଲ ହେଲା 22,211 ଆମ ବସ୍ ସେବା। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ହେଇଛେ ଯୁଗ୍ମ ଜନଶୁଣାଣି ଶିବିର। 80 ଅଭିଯୋଗ ଭିତରୁ 43 ଅଭିଯୋଗର ହେଇଥିଲା ତୁର୍ତ୍ତି ସମାଧାନ। ସମ୍ବଲପୁର ଗଙ୍ଗାଧର ମଣ୍ଡପନ ଗଲା 4 ମୂଲ ହେଇଥିବାର ସର୍ବଭାରତୀୟ କବାଡ଼ି କପ୍ ଗଲାକାଲି ହେଇଛେ ଉଦ୍ଯାପିତ। ଇ ସଂସ୍କରଣ ଥି ଭୋପାଳ ଟିମ୍କେ ହରେଇକିରି ଜବଲପୁର ଦଲ ହେଇଛେ ଚାମ୍ପିୟନ। ଓଡ଼ିଶାର ପ୍ରତିଭାବାନ ଧାବକ ଅନିମେଷ କୁଜୁର ତାଇପେଇ ସିଟି ଆଥଲେଟିକ୍ସ ଚାମ୍ପିୟନସିପ୍ 2026 ଓପନ୍ ପୁରୁଷ 200 ଦୌଡ଼ରେ ପାଇଛନ୍ ରୌପ୍ୟ ପଦକ। ଆଉ ତାର୍ ସାଙ୍ଗେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026 ଲାଗି କରିଛନ୍ ଯୋଗ୍ୟତା ହାସଲ। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ହିନ୍ଦୀ ଲଘୁ ସଙ୍ଗୀତ। ପ୍ରଥମେ ଗଜେନ୍ଦ୍ର ବର୍ମାଙ୍କ କଣ୍ଠରେ ସୟଦ ଅମୀର ହୁସେନଙ୍କ ରଚନା, ସଙ୍ଗୀତ ପରିଚାଳନା ରୋନକ ଫୁକାନ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଲଘୁ ସଙ୍ଗୀତ ଆକାଶବାଣୀର ସମ୍ବଲପୁର କେନ୍ଦ୍ରରୁ। ଏଥର ଦ୍ୱୈତକଣ୍ଠରେ ଗାଇଛନ୍ତି ସାଧନା ସର୍ଗମ ଏବଂ ଉହାନ, ଗୀତ ମୋତେ ସୁଲତାନପୁରୀ, ସଙ୍ଗୀତ ରଫିକ ରାଜା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଅକ୍ଷତଙ୍କ କଣ୍ଠରେ ତାଙ୍କ ନିଜସ୍ୱ ରଚନାରୁ ଏବଂ ସଙ୍ଗୀତ ପରିଚାଳନାରୁ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଲଘୁ ସଙ୍ଗୀତ ଆକାଶବାଣୀର ସମ୍ବଲପୁର କେନ୍ଦ୍ରରୁ। ଏଥର କଣ୍ଠ ଗୀତ ରଚନା ଏବଂ ସଙ୍ଗୀତ ଦେଇଛନ୍ତି ମନନ ଭରଦ୍ୱାଜ।

କାର୍ଯ୍ୟକ୍ରମ ଶେଷରେ ଏଇ ଗୀତଟି ଶୁଣନ୍ତୁ, ରାଜା କାଶିପଙ୍କ କଣ୍ଠରେ ତାଙ୍କ ନିଜସ୍ୱ ସଙ୍ଗୀତ ପରିଚାଳନାରୁ ଗୀତ ରଚନା କରିଛନ୍ତି ରୁବେୟା ଜାହାଁ ଏବଂ ରାଜା କାଶିପ।

ଏଇଠି ଶେଷ ହେଲା ହିନ୍ଦୀ ଲଘୁ ସଙ୍କେତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ମିଡିୟମ୍ ୱେଭ୍ରେ 317.5 meter ତଥା 945 କିଲୋ ହର୍ଜ ଯୋଗେ ଏବଂ FM ମହାନଦୀ 101 MHz ମାଧ୍ୟମରେ। ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଉପଲବ୍ଧ। ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। କଣ୍ଠ ଦେଇଛନ୍ତି ପୀତାମ୍ବର ପୁଟେଲ, ଗୀତ ରଚନା ସତ୍ୟ ନାୟକ,

0: ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇକରି 430 କୋଟିରୁ ଏତକା ଟଙ୍କାର 39 ପ୍ରକଳ୍ପର କଲେ ନିହିପତର ସ୍ଥାପନା ଆଉ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ରାଜ୍ୟର ବିଦ୍ୟାଳୟମାନଙ୍କେ ବଛରକ ଚାଲ୍ବା ମୋଟ 230 ଦିନ, ସେଥିର୍ ଭିତରୁ 190 ଦିନ ପାଠପଢ଼ା, 20 ଦିନ ମୂଲ୍ୟାୟନ ପରୀକ୍ଷା ଆଉ ବାକି 20 ଦିନ ବାର୍ଷିକ ଉତ୍ସବ, ଖେଲ ପ୍ରତିଯୋଗିତା ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା। ଦେଶ ସରକାରଙ୍କର 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରି ସାମାଜିକ ଗଣମାଧ୍ୟମଟି କହିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଲ ଜୀବନ ମିଶନ, ଆୟୁଷ୍ମାନ ଭାରତ ବାଗିର ଭିନ୍ ଭିନ୍ ଯୋଜନା ଅବହେଳିତ ଲୋକଙ୍କୁ ସମ୍ମାନର ସହିତ ବଞ୍ଚାବାରକେ ଦେଇଛେ ସୁଯୋଗ। 1936 ଆଜିର ଦିନେ ଅଲ୍ ଇଣ୍ଡିଆ ରେଡିଓ ନାଁଥି ନାମିତ ହୋଇଥିବାର ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସ 1956 23 ଭାଷା ଆଉ 146 ଉପଭାଷାତି କାର୍ଯ୍ୟକ୍ରମ ପ୍ରସାରଣ କରିଆସୁଥିବାର ଆକାଶବାଣୀ ଆଜି 90 ବର୍ଷରେ ତାର ଥାପିଛେ ପାହା। ୟୁପିଏସ୍ସି ସିଭିଲ ସର୍ଭିସ ଆଶାୟୀମାନଙ୍କ ଲାଗି ମାହାଲିଆ କୋଚିଂ ଦେବାରକେ ରାଜ୍ୟ ସରକାର ଆଇଷ୍ଠାନୁ ସାମ୍ସ ପୋର୍ଟାଲ୍ଥି ଦରଖାସ୍ତ କରିଛନ୍ ଆହ୍ୱାନ। ନୂଆଦିଲ୍ଲୀନ ଆଇବାକାଲ ସ୍ଥଳ ବନ୍ଦର ପରିଚାଳନା ବ୍ୟବସ୍ଥାର ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ରାଜ୍ୟର ମହିଳାମାନଙ୍କୁ ବର୍କସ ଆଉ ସ୍ୱାବଲମ୍ବୀ କରବାର ସଙ୍ଗେ ସେମାନଙ୍କର ଦକ୍ଷତା ବଢ଼ାବାର ଲାଗି ଓଡ଼ିଶା ଜୀବିକା ମିଶନ ଆଉ ଭୁବନେଶ୍ୱରର ଆଇଆଇଟି ଭିତରେ ଗୋଟିଏ ବୁଝାମଣାପତ୍ର ହୋଇଛେ ସ୍ୱାକ୍ଷରିତ। ରାଜ୍ୟ ଥିବାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ଭିତ୍ତିଭୂମି ବଦଲା ଯାଇକରି ସବୁପ୍ରକାର ମୌଳିକ ସୁବିଧା, ଅତ୍ୟାଧୁନିକ ଜ୍ଞାନକୌଶଳ ସାଙ୍ଗେ ଫି କେନ୍ଦ୍ରନ, ଟିଭି, ଇଣ୍ଟରନେଟ୍ ଆଉ ୱାଇଫାଇ ବ୍ୟବସ୍ଥା ସହିତ ଛୁଆମାନଙ୍କୁ ପାଠ ପଢ଼ାଯିବା ବୋଲି ସୂଚନା ଦେଲେ ମହିଳା ଆଉ ଶିଶୁ ବିକାଶ ବିଭାଗ ସଚିବ ମୃଣାଳିନୀ ଦଶୱାଲ। ପୃଥିବୀର 70% ଏତକା ଇଲାକା ହେଉଛେ ମହାସାଗର। ମୁନୁସ ଆର୍ ମହାସାଗର ଭିତରେ ସନ୍ତୁଳନ ବନାବାରକେ ଆଜି ପାଳନ କରାଯାଉଛେ ବିଶ୍ୱ ମହାସାଗର ଦିବସ। ଝାରସୁଗୁଡ଼ା ବିମାନ ବନ୍ଦରନୁ ସମ୍ବଲପୁର ସହରର ଭିନ୍ ଭିନ୍ ଇଲାକାକେ ମୂଲ ହେଲା 22-211 ଆମ ବସ୍ ସେବା। ଓଡ଼ିଶାର ଅନିମେଶ କୁଜୁର ତାଇପେଇ ସିଟି ଆଥଲେଟିକ୍ସ ଚାମ୍ପିଅନସିପ୍ 2026 ଓପନ୍ ପୁରୁଷ 200 ମିଟର ଦୌଡ଼ରେ ପାଇଲେ ରୌପ୍ୟ ପଦକ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 4 ଦିନ ଭିତରେ ରାଜ୍ୟର କେତେଟା ଇଲାକାକେ ପହଞ୍ଚିବାରକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କରିଛେ ଅନୁମାନ। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ପାଲା ଶୁଣନ୍ତୁ, ପରିବେଷଣ କରିଛନ୍ତି ବୃନ୍ଦାବତୀ ମରେଇ ଏବଂ ସାଥୀ।
2: ବୋଲ ବିଶ୍ୱ ସମ୍ରାଟ, ବିଶ୍ୱଗୁରୁ, ବିଶ୍ୱସ୍ରଷ୍ଟା, ବିଶ୍ୱପିତା, ବିଶ୍ୱନିୟନ୍ତା ଶ୍ରୀମାନ ଶ୍ରୀ ସତ୍ୟନାରାୟଣଙ୍କର ପ୍ରୀତ୍ୟର୍ଥେ ବୋଲ ଆନନ୍ଦ ସାଗର ଏକବାର ହରି ହରି ବୋଲ। ଜଙ୍କଡ଼ବାସିନୀ ଉତ୍କଳ ଭାରତୀ, କବିକଣ୍ଠ ନିବାସିନୀ ବାଗବାଦିନୀ ବୀଣାପାଣୀଙ୍କର, ପ୍ରତ୍ୟେକ ଇଷ୍ଟ ଦେବୀ ମା ସମଳେଶ୍ୱରୀଙ୍କର ପ୍ରୀତ୍ୟର୍ଥେ ବୋଲ ଆନନ୍ଦ ସାଗର ଏକବାର ହରି ହରି ବୋଲ। ଆକାଶବାଣୀ କର୍ମକର୍ତ୍ତାଙ୍କର ଓ ତାଙ୍କର ପରିବାରବର୍ଗଙ୍କର ଭଗବାନ ଶ୍ରୀ ସତ୍ୟନାରାୟଣ ସର୍ବସ୍ମିକାଳରେ ମଙ୍ଗଳ ବିଧାନ କରନ୍ତୁ। ବୋଲ ଆନନ୍ଦ ସାଗର ଏକବାର ହରି।

0: ଆଜ୍ଞା,
1: ଆଜି ମା ସାରଳାଙ୍କ ବିଷୟରେ ପାଲା ଆମେ ଆରମ୍ଭ କରିବା। ଲକ୍ଷ୍ୟ ରଖିବେ ମୋର ଶ୍ରୋତା ବନ୍ଧୁ ଗଣ, ଏ ହଉଛି ସତ୍ୟଯୁଗର କଥା ବା ସତ୍ୟଯୁଗର ଘଟଣା। ବୈକୁଣ୍ଠପତି ବିଷାଦ।

ପଣ୍ଡିତ ମଣ୍ଡଳୀ ବିଚାରଣ କରିବା ଏବେ। ଯାହାଙ୍କର ଆଜ୍ଞାରେ ବିଶ୍ୱ ବ୍ରହ୍ମାଣ୍ଡ ପରିଚାଳିତ, ଯିଏ ଆଜ୍ଞା ସୃଷ୍ଟିର ଅଧିନାୟକ, ସେ ଆଜି ଚିନ୍ତିତଶୀଳ। ଆପଣଙ୍କର ଓଡ଼ିଆ ଭାଗବତ ଆଜ୍ଞା ପ୍ରମାଣ କରେ।

0: ବନ୍ଧୁଗଣ ଆପଣ ମାନେ ବିଚାରଣା କରିବା କହିବେ, ଯାହାଙ୍କର ଲୋମ ମୂଳରୁ ଏ ବିଶ୍ୱ ବ୍ରହ୍ମାଣ୍ଡ ଉତ୍ପନ୍ନ, ସେ ଆଜି ଆଜ୍ଞା ଚିନ୍ତାରେ ମଗନ। ଏହାର ମୂଳ କାରଣ କଣ ଟି?
1: କଣ
0: ଏ ବଡ ହେବା ପାଇଁ ମନେ ଆଶା ଯେ

0: ପଣ୍ଡିତ ମଣ୍ଡଳୀ
1: ବିଚାରଣ
0: କରିବା ହେବେ। ଆଜ୍ଞା ବିଷ୍ଣୁଙ୍କର ମନମୋହିନୀ ଜଗତ ଜନନୀ ସବୁବେଳେ ଆଜ୍ଞା କଳିରେ ରତ ନାରାୟଣ ବିଚାର କଲେ କଣ
1: କଣ
0: କଲେ ହେବ। ଆଜ୍ଞା ସରସ୍ୱତୀଙ୍କୁ ଡାକି କହିଲେ।

ମାୟାଧରଙ୍କର କି ମାୟା ଆରମ୍ଭ କରିଛନ୍ତି? ଆପଣଙ୍କର ଭାଗବତ ଏ ଆପଣଙ୍କର ଭଗବତ ଗୀତା ପ୍ରମାଣ କରି ପରିତ୍ର।

ମୋର ବିଦ୍ୱାନ ମଣ୍ଡଳୀ, ଆଜ୍ଞା ସତ୍ୟ ଯୁଗର ଘଟଣା, ଆଜ୍ଞା କୃପା ଜଳ ନାମରେ ଏକ ଋଷି ରହିଥିଲେ, ଆଜ୍ଞା ତାଙ୍କର ବାସସ୍ଥାନ ଥିଲା କୋଉ ଜାଗାରେ, ଏକାମ୍ର ବନରେ। ଆରେ ନିବିଡ଼ ସେ ବନରାଜି ଦିଶେ।

କୃପା ଜଳ ଋଷି କିପରି ଦେଖାଯାଉଛନ୍ତି, ଆଜ୍ଞା ଏତେ ସୁନ୍ଦର ଦେଖାଯାଉଥିଲେ ଯଦ୍ୱାରା ଆଜ୍ଞା ସେ କଥା କହିଲେ ହେବ ନାହିଁ। ଆଜ୍ଞା କବି ମାନେ ମଧ୍ୟ ବର୍ଣ୍ଣନା କରିବା ପାଇଁ ଅକ୍ଷମ ଅଟନ୍ତି। ହେଲେ ତାଙ୍କ ଜଙ୍ଗଲ ଆଜି ଦେଖାଯାଉଥିଲା କେମିତି? ଆଜ୍ଞା ମଞ୍ଜୁଳ କବି କୃଷ୍ଣ ପ୍ରସାଦ ବସୁ ତାକୁ ଆମର ଶ୍ରବଣ କୁମାର ବିଷୟରେ ପ୍ରମାଣ କରନ୍ତି। ଏ ଜଟିଳ

0: ଆଜ୍ଞା ଜଙ୍ଗଲଟି ଏମିତି ଭୟଙ୍କର ଅଟେ।
1: ଆଚ୍ଛା
0: ଆଜ୍ଞା, ଯେତିକି ଭୟଙ୍କର ସେତିକି ଆଜ୍ଞା ମନୋହର
1: ଦେଖାଯାଉଥିଲା।
0: ପଶୁ ପକ୍ଷୀ ମାନଙ୍କର ଆଜ୍ଞା ପରସ୍ପର ମଧ୍ୟରେ ହିଂସା ଭାବ ଦେଖାଯାଉନଥିଲା। ରୂପା ଜଳ ଋଷି ଆଜି କରିଥିଲେ କଣ? ସେ ଦିନକର ଘଟଣା ଆଜ୍ଞା ନୀତି ପ୍ରତି ଆଜି ଓଙ୍କାର ବେଦ ଗାନ କରି ଆଜ୍ଞା ସ୍ନାନ ସାରି ସବରପଲ୍ଲୀକୁ ସେ ଆଜି ବୁଲିବା ପାଇଁ ଯାଆନ୍ତି। ସବରପଲ୍ଲୀରେ ଶିଶୁମାନେ ସମସ୍ତେ ଯେତେବେଳେ ଖେଳ କୌତୁକ କରୁଛନ୍ତି।

ତାଙ୍କରି ପ୍ରାଣ ସ୍ନେହରେ ହେଲା ବି ସବରପଲ୍ଲୀରେ ଶିଶୁମାନେ ଯେତେବେଳେ ଖେଳ କୌତୁକ କରନ୍ତି ଋଷି ଦେଖି ଆଜ୍ଞା ମନରେ ତାଙ୍କର ବିଫଳ ହୋଇ ଉଠିଲେ ଆଜ୍ଞା ଭଗବାନଙ୍କର କି ମାୟା ଆରମ୍ଭ ହେଲା ଏତିକି ସମର ଘଟଣା ହେଲା କଣ ଆଜ୍ଞା ଯେତେବେଳେ ସନ୍ଧ୍ୟା ହେବାକୁ ଆସିଲା ଋଷି ନିଜ କୁଟୀରକୁ ଫେରି ଆସିଲେ ହେଲା ସନ୍ଧ୍ୟା କେମିତି ଭାବରେ ଗଙ୍ଗାଧର ମେହେର ଆଜ୍ଞା କିଚକ ପଦ ଦେହରେ ଗୋଟେ ପଦ କହନ୍ତି ଆଗ

ଦେବତା ଯେତେବେଳେ କି ଆସି ହେଲା ଆଜ୍ଞା, ସୂର୍ଯ୍ୟ ଦେବତା ଯେତେବେଳେ ଅସ୍ତାଚଳକୁ ଯାଆନ୍ତି ପ୍ରକୃତି ପରିବେଶରେ ଦିନ ନାଟୁଆ ପିଲା ଯୋଉ ପୋଷାକ ଧାରଣ କରିଥାଏ ସେ ପୋଷାକକୁ ଆଜି କରିଥାଏ କଣ, ପ୍ରକୃତି ପରିବେଶରେ ଛିନ୍ନ ଭିନ୍ନ କରିଦିଏ। ଧୀରେ ଧୀରେ ଯୌବନିକା ଅର୍ଥାତ କଳା ପରଦାଟି ଆମ ପୃଥିବୀ ମଣ୍ଡଳରେ ଢାଙ୍କି ଦିଏ। ଏତିକି ସମୟର ଘଟଣା ହେଲା କଣ, ରାତି ଯାଉ ଯାଉ ଆଜ୍ଞା ପ୍ରଭାତ ସମୟ ଆସି ପହଞ୍ଚିଲା। କେମିତି ଭାବରେ, ଆରେ ଉଜ୍ଜଳ ଦଶ

0: ଋଷି କରନ୍ତି କଣ ଆଜ୍ଞା, ଯେତେବେଳେ ପ୍ରଭାତ ସମୟ ଆସିଯାଏ ପ୍ରତିଦିନ ଆଜ୍ଞା ଋଗ୍ବେଦ ସେ ଆଜ୍ଞା ଆରମ୍ଭ କରନ୍ତି। ଏତିକି ସମୟର ଘଟଣା ହେଲା କଣ, ଦେଖିଲେ ଆଜ୍ଞା ମନରେ ଯାହା କଳ୍ପନା କରନ୍ତି କଣ ବୋଲି ଜାଣିଛୁ, ଇଏ ମନରେ ଯାହା କଳ୍ପନା କରନ୍ତି ନିଶ୍ଚୟ ଆଜ୍ଞା ଦିନେ ନା ଦିନେ ପ୍ରତିଫଳିତ ହୋଇଥାଏ। ଋଷିଙ୍କର ଆଜ୍ଞା କୁଟୀର ସମ୍ମୁଖରେ ଦେଖିଲେ ଗୋଟିଏ ବାଳକ ରୋଦନ କରୁଅଛି। ଋଷି ମନ ମଧ୍ୟରେ ବିଚାର କଲେ, ଇଏ ବାଳକକୁ ଏ ଅରଣ୍ୟ ମଧ୍ୟରେ କିଏ ଛାଡ଼ି ଆଜି ଝରଣାକୁ ସ୍ନାନ କରିବା ପାଇଁ ଯାଇଅଛି କି? ଆହା କେତେ ସୁନ୍ଦର ସେ ରୋଦନ କରୁଛି, କିନ୍ତୁ ଝରଣାରେ ସ୍ନାନ ସାରି ଆସିଲେ ଇଏ ଶିଶୁକୁ ନିଶ୍ଚୟ ସେ ନେଇକି ଚାଲିଯିବ। ଏ କି ଆଶ୍ଚର୍ଯ୍ୟର କଥା, କେଉଁ ଜନନୀ ଛାଡ଼ିଗଲା ଆଜ୍ଞା? ଏତିକି ସମୟରେ ଋଷି କଲେ କଣ
1: କଲେ
0: ଆଜ୍ଞା, ଶିଶୁକୁ କୋଳ କରି ସାଉଁଟି ଧରି ମନ ମଧ୍ୟରେ ଆଜ୍ଞା ଆହୁରି ଉଲ୍ଲାସ ହେଉଛନ୍ତି। କାହିଁକି ଉଲ୍ଲାସ ହେଲେ? ଆକାଶରୁ ଶୂନ୍ୟ

ଶୁକ୍ଲେ ଚନ୍ଦ୍ର ପକ୍ଷ ବଢିଲା ପରି ମା ଶାରଦା ଆଜ୍ଞା ଋଷିଙ୍କ କୁଟୀରରେ ବଢି ଚାଲିଛନ୍ତି। ନିତ୍ୟ କର୍ମ ସାରି ଦୁହିତାଙ୍କୁ।

ମୟୀ ମା ରାଗିଗଲେ, କହିଲେ ରେ ମୂର୍ଖ କାଳିଦାସ, ତତେ ମୁଁ ସାତ ଜନ୍ମର ମୂର୍ଖ ଦୂର କରି ଆଜି ବିଦ୍ୟା ପ୍ରଦାନ କଲି। ତୁ ମୋର ସନ୍ତାନ ଆଉ ମୁଁ ହେଉଛି ତୋର ଜନନୀ। ମୋର ପାଦରୁ ବର୍ଣ୍ଣନା ନ କରି ଏ ମସ୍ତକରୁ ତୁ ଯେଉଁ ବର୍ଣ୍ଣନା କଲୁ ସବୁ ଜାଗାରେ ତୁ ଜାଣିପାରିବୁ, କିନ୍ତୁ ବିଦ୍ୟାନଗରୀରେ ଜାଣିପାରିବୁ ନାହିଁ।

ପକାବୁ, ବର୍ତ୍ତମାନ ବିଷୟ ଦିଗକୁ ଆମେ ଗତି କରିବା। ତାପରେ ହେଲା କଣ, ଏତିକି ସମୟରେ ମା ଶାରଦା ପିତା କୃପା ଜଳଙ୍କୁ ଆଜି କହୁଛନ୍ତି କଣ, ହେ ପିତା ବର୍ତ୍ତମାନ ମତେ ବିଦାୟ କରନ୍ତୁ, କାହିଁକି ମୁଁ ମର୍ତ୍ତ ମଣ୍ଡଳକୁ ଆସିଛି ମାନେ ଯେକୌଣସି କର୍ମ ମତେ କରିବାକୁ ପଡିବ। କମଳମତୀ କଣ୍ଠରେ ଯେତେବେଳେ ଏ କଥା କହିଲେ, ଋଷି କହିଲେ, ମା ଇଏ କି ଆଶ୍ଚର୍ଯ୍ୟର ଘଟଣା ମତେ କହୁଅଛୁ, ବା ଆଶ୍ଚର୍ଯ୍ୟର କଥା କହି କେମିତି ଭାବରେ ମୁଁ ତତେ ବିଦାୟ କରିଦେଇପାରିବି।

0: ଋଷି କହିଲେ ମା କେମିତି ଭାବରେ ତତେ ମୁଁ ବିଦାୟ କରିପାରିବି।
1: ଆଚ୍ଛା
0: ଆଜ୍ଞା ଋଷିଙ୍କର ମନକୁ ପ୍ରବୋଧନ ବାକ୍ୟ ଦେବା ପାଇଁ ହେ ପଣ୍ଡିତ ମା ସାରଳା କହିଲେ ଆଜ୍ଞା ଆଜି ଆମର ଭାଗବତ ପ୍ରମାଣ କରେ ପୁଣି କଣ ବୋଲି ସୁତ।

0: ଏହା କହି ମା କହିଲେ ପ୍ରଭୁ ମତେ ବିଦାୟ କରିଦିଅନ୍ତୁ। ଏଣେ ଋଷି ଯେତେବେଳେ ବିଦାୟ କରିଦେଲେ ଏତିକି ସମୟରେ ହେଲା କଣ ଆଜ୍ଞା ଚାଲିଗଲେ ମା ଯେ ତପସ୍ୟା କରିବା ପାଇଁ ଏକାମ୍ର ବନକୁ। ଏକାମ୍ର ବନରେ ଯେତେବେଳେ ତପସ୍ୟା କରୁଛନ୍ତି ଏତିକି ସମୟରେ ବୈଲୋଚନର ଆଜ୍ଞା ପ୍ରଧାନ ସେନାପତି ହେଲା କିଏ ଆଜ୍ଞା ପ୍ରଳମ୍ବାସୁର। ପ୍ରଳମ୍ବାସୁର ଆସି ଆଜ୍ଞା ଦେଖିଲା ସୁନ୍ଦର ରମଣୀ ଜଣେ ବସିଛନ୍ତି ଆଜି ଏକାମ୍ର ବନରେ। ରମଣୀକୁ ଦେଖିଲା କ୍ଷଣି ଯେତେବେଳେ କି ଆଜ୍ଞା ଆଜି ପ୍ରବୋଧନ ବାକ୍ୟ ଦେଇ ରମଣୀକୁ ଆଜ୍ଞା ହରଣ କରିବା ପାଇଁ ଚାହିଁଲା। କ୍ରୋଧରେ ପ୍ରକମ୍ପିତ ହେଲେ ମା ସାରଳା କହିଲେ ରେ ମୂର୍ଖ ଆରେ ମଦ୍ୟପ ରାକ୍ଷସ ମୁଁ କଣ ଆଜି ସେମିତି ନାରୀ ଅଟେ। ଆରେ ସେମିତି ନୁହେଁ ମୁଁ ହେଉଛି ବାସୁଦେବଙ୍କର ସ୍ତ୍ରୀ ଆଜ୍ଞା ମୋର ନାମ ହେଲା।
1: ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣିଲେ ସେମାନେ ପରିବେଷଣ କଲେ ବୃନ୍ଦାବତୀ ମୋରେଇ ଏବଂ ସାଥୀ। ସେମାନେ ହେଲେ ମୀନା ବରିହା, ଆରତୀ ପଟ୍ଟା, ଗଙ୍ଗାଧର ଡନସେନା ଏବଂ କୁମୁଦ ଚନ୍ଦ୍ର ଷଣ୍ଢ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଶ୍ୟାମଳୀ ପତି ଆପଣଙ୍କୁ ସ୍ୱାଗତ ତଥା ଅଭିନନ୍ଦନ ଜଣାଉଛି। ଆଜିର କାର୍ଯ୍ୟକ୍ରମର ଆଲୋଚନା ବିଷୟଗୁଡ଼ିକ ହେଉଛି ଗୋଟିଏ ଗାୟିକାଙ୍କ ସହ ସାକ୍ଷାତକାର, ବିଶ୍ୱ ମହାସାଗର ଦିବସ ଏବଂ ତା ଛଡ଼ା ଆମେ ଶୁଣିବା କିଛି ମଧୁର ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଏକ ବିଶେଷ ଉପସ୍ଥାପନା, ବାର ବରଷ ଭରିଛି ହସ।
1: ଏନ୍ଡିଏ ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ, ଏହି ସିଦ୍ଧାନ୍ତ ଦ୍ୱାରା ପ୍ରେରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଦେଇଛି। ଏହି ବର୍ଷଗୁଡ଼ିକରେ ମୋଦି ସରକାର ଗରିବ, କୃଷକ, ମହିଳା ଏବଂ ଯୁବବର୍ଗର କଲ୍ୟାଣ ତଥା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଦେଶର ଉନ୍ନତି ପାଇଁ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି କୃଷକମାନଙ୍କ କଲ୍ୟାଣ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ବିଗତ ବାର ବର୍ଷ ମଧ୍ୟରେ କୃଷକମାନଙ୍କ କଲ୍ୟାଣ ଏବଂ ତାଙ୍କ ଆୟ ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରେ ସବୁଠୁ ପ୍ରମୁଖ ଯୋଜନା ହେଲା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା, ବୃହତ କୃଷକ କଲ୍ୟାଣ ଯୋଜନା ଅଟେ। ଏହି ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତିବର୍ଷ 6000 ଟଙ୍କା ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଏ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 9,50,00,000 କୃଷକ ପରିବାରଙ୍କ ଖାତାରେ 4,28,000 କୋଟି ଟଙ୍କାରୁ ଅଧିକ ଧନରାଶି ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାର କୃଷକ ଦିନେଶ କୁମାର ଜୟସ୍ୱାଲ କହିଛନ୍ତି ଯେ କୃଷକ ସମ୍ମାନ ନିଧି ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ।
2: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଚଳିତ କୃଷକ ସମ୍ମାନ ନିଧି ଯୋଜନାରେ ମୋତେ ବହୁତ ଲାଭ ମିଳୁଛି। ଏହାଦ୍ୱାରା ମୋତେ ଅନେକ ପ୍ରକାର ସାହାଯ୍ୟ ମିଳିଥାଏ ଏବଂ ଆମେ ଉଚିତ ସମୟରେ ବିହନ ଏବଂ ସାର କ୍ରୟ କରିପାରିଥାଉ।
1: ସେହିପରି ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ଦ୍ୱାରା ଜଳସେଚନ ବ୍ୟବସ୍ଥା ସୁଦୃଢ଼ ହୋଇଛି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ମାଟିର ପୋଷକ ତତ୍ତ୍ୱ ବିଷୟରେ ସୂଚନା ମିଳିଥାଏ। ବର୍ଷ 2014-15ରୁ ଆଜି ପର୍ଯ୍ୟନ୍ତ 26 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ପ୍ରାୟ 23 କୋଟି କୃଷକମାନଙ୍କୁ 1,92,000 କୋଟି ଟଙ୍କା ବୀମାର ଲାଭ ମିଳିପାରିଛି। ପ୍ରଧାନମନ୍ତ୍ରୀ କୃଷକ ମାନଧନ ଯୋଜନା ଅନ୍ତର୍ଗତ କ୍ଷୁଦ୍ର ତଥା ମଧ୍ୟମ ଧରଣର କୃଷକମାନଙ୍କୁ 60 ବର୍ଷ ବୟସ ପରେ ମାସିକ 3,000 ଟଙ୍କାର ପେନ୍ସନ୍ ପ୍ରଦାନ କରାଯାଉଛି। ଉତ୍ତରପ୍ରଦେଶର ଗୌରବ ତ୍ୟାଗୀ ଏହି ଯୋଜନାର ପ୍ରଶଂସା କରି କହିଛନ୍ତି ଯେ ଏହି ଯୋଜନା କୃଷକମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଅଟେ।
3: କୃଷକ ମାନଧନ ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ। ପ୍ରଧାନମନ୍ତ୍ରୀଙ୍କର ଯେତେ ସବୁ ଯୋଜନା ଅଛି ତାହା ସବୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ସବୁ କୃଷକମାନଙ୍କ ପକ୍ଷରେ ହିତକାରକ। ବୃଦ୍ଧାବସ୍ଥାରେ 3,000 ଟଙ୍କାର ସହାୟତା

0: ଅତ୍ୟନ୍ତ ପ୍ରଶଂସନୀୟ ଅଟେ।
1: ସେହିପରି ନିମ୍ନତମ ସମର୍ଥନ ମୂଲ୍ୟ କୃଷକମାନଙ୍କ ପାଇଁ ଏକ ସୁଦୃଢ଼ ସାହାଯ୍ୟ ଅଟେ। ଏହାର ଅନ୍ତର୍ଗତ କୃଷକମାନଙ୍କୁ ତାଙ୍କ ନିବେଶ ରାଶିର ଦେଢ଼ ଗୁଣ ମୂଲ୍ୟ ମିଳୁଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ଦୃଢ଼ ନୀତି ଦ୍ୱାରା ଦେଶର ସମୁଦାୟ ଖାଦ୍ୟ ଉତ୍ପାଦନ 2013-14 265 ମିଲିୟନ୍ ଟନ୍ରୁ 2024-25 358 ମିଲିୟନ୍ ଟନ୍ ହୋଇପାରିଛି। ଏତଦ୍ବ୍ୟତୀତ ଦେଶରେ ଧାନ ଉତ୍ପାଦନ ରେକର୍ଡ 154 ମିଲିୟନ୍ ଟନ୍ ହୋଇପାରିଛି। ଏହାଦ୍ୱାରା ଭାରତ ଚୀନକୁ ପଛରେ ପକାଇ ବିଶ୍ୱର ପ୍ରଥମ ଧାନ ଉତ୍ପାଦନକାରୀ ଦେଶ ହୋଇପାରିଛି। ଆଜି ଭାରତର କୃଷକ କେବଳ ଅନ୍ନଦାତା ନୁହେଁ, ବରଂ ଦେଶର ଆର୍ଥିକ ପ୍ରଗତି ତଥା ବିକାଶ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଆଧାର। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
2: ଏବେ ଆସନ୍ତୁ ଆଲୋଚନା କରିବା ଇତିହାସ ଦର୍ପଣରେ। ଆଜି ଆଜି ହେଉଛି ଜୁନ୍ ମାସ 8 ତାରିଖ 1966 ମସିହା। ନ୍ୟାସନାଲ ଫୁଟବଲ ଲିଗ୍ ଏବଂ ଆମେରିକୀୟ ଫୁଟବଲ ଲିଗ୍ର ମିଶ୍ରଣ ଘୋଷଣା କରାଯାଇଥିଲା, ଯାହା ଆଧୁନିକ ବୃତ୍ତିଗତ ଆମେରିକୀୟ ଫୁଟବଲ ପାଇଁ ପଥ ପରିଷ୍କାର କରିଥିଲା। 2009 ମସିହା ମିଳିତ ଜାତିସଂଘ ମହାସଂଘ ସାଗର ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରି ବିଶ୍ୱ ମହାସାଗର ଦିବସର ପ୍ରଥମ ଆନୁଷ୍ଠାନିକ ଭାବେ ପାଳନର ଆୟୋଜନ କରିଥିଲେ। ଶ୍ରୋତାବନ୍ଧୁ, ଏହା ଥିଲା ଇତିହାସ ଦର୍ପଣରେ ଆଜି। ଶ୍ରୋତାବନ୍ଧୁ, ଆମେ ଜାଣିଛୁ ଯେ ଜଣେ ଗାୟିକା ହେଉଛନ୍ତି ଏକ କଳାକାର ଯିଏ ନିଜ ସ୍ୱରକୁ ଆବେଗ ବ୍ୟକ୍ତ କରିଥାନ୍ତି। କାହାଣୀ କହିବା ଏବଂ ସଙ୍ଗୀତ ମାଧ୍ୟମରେ ଲୋକମାନଙ୍କ ସହ ଯୋଡ଼ି ହେବା ପାଇଁ ବ୍ୟବହାର କରିଥାନ୍ତି ସ୍ୱର ଓ ତାଳ ମାଧ୍ୟମରେ ଗାୟକ ବା ଗାୟିକାମାନେ ଗୀତଗୁଡ଼ିକୁ ଜୀବନ୍ତ କରନ୍ତି ଏବଂ ଶ୍ରୋତାମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ପ୍ରସ୍ତୁତ କରିଥାନ୍ତି। ତେବେ ଆସନ୍ତୁ ସେହିଭଳି ଜଣେ ଗାୟିକା ସୁଶ୍ରୀ ସୌମ୍ୟ ମିଶ୍ରଙ୍କ ସହ ସାକ୍ଷାତକାରଟି ଶୁଣିବା।

0: ନିଶ୍ଚୟ ବହୁତ ସୁନ୍ଦର ଥିଲା। ତେବେ ଆପଣ ଏହି ସଙ୍ଗୀତକୁ ଚୟନ କରିଛନ୍ତି, ଆମେ ଜାଣିବାକୁ ଚାହିଁବୁ ଆପଣ ଏହାକୁ ନିଜର ହବି ଭାବରେ ନିଅନ୍ତି ନା କ୍ୟାରିୟର ହିସାବରେ ନିଅନ୍ତି?
1: ହବି ଆଉ କ୍ୟାରିୟର ଦୁଇଟା।
0: ମାନେ ଆପଣ କହିଲେ କି ଆପଣ ଜବ୍ କରୁଛନ୍ତି, ତ ମାନେ ଆମେ କହିପାରିବା ଯଦି ଜବ୍ ପାଇଁ ଏହାକୁ ଛାଡ଼ିବା ପାଇଁ କୁହାଯିବ ଆପଣ ତାକୁ କେଉଁ ହିସାବରେ ନେବେ? ମାନେ ସଙ୍ଗୀତକୁ ଆପଣ କେବେ ହେଲେ ଛାଡ଼ିପାରିବେ
1: ନାହିଁ? ସେଟା ତ ଗୋଟେ ମାନେ ବଡିର ଗୋଟେ ଯେନ୍ତା ପାର୍ଟ ଥିସି, ଇମ୍ପୋର୍ଟାଣ୍ଟ ପାର୍ଟ ଥିସି ମୋ ଲାଇଫ୍ର, ସେଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ପାର୍ଟ ହେ।
0: ତ ଏଇ ସଙ୍ଗୀତ ମାଧ୍ୟମରେ ଆପଣ ନିଜକୁ ଆଗାମୀ 5 ବର୍ଷ ଭିତରେ କେଉଁ ସ୍ଥାନରେ ଦେଖିବାକୁ ଚାହୁଁଛନ୍ତି?
1: ଯେତ୍କି ଅଛି ନଛେ ଆହୁରି ପ୍ରାକ୍ଟିସ୍ କରିକରି ଆହୁରି ରିଆଜ କରିକରି ମାନେ ଯେତେ ଦୂର ହେଇପାରବା, ମୁଇଁ ମୋର ହିସାବରେ ଯେତେ କରିପାରମି ବହୁତ ପୁରା ଟ୍ରାଏ କରିମି କି ବହୁତ ଆଗ୍କେ ବଢ଼ବାର୍ ଲାଗି।
0: ନିଶ୍ଚୟ ଆମେ ମଧ୍ୟ ଚାହିଁବୁ ଆପଣଙ୍କୁ ଆହୁରି ବଡ଼ ବଡ଼ ପ୍ଲାଟଫର୍ମରେ ଦେଖିବା ପାଇଁ। ତେବେ ଆପଣଙ୍କ ଏହି ସଙ୍ଗୀତ ଯାତ୍ରା ଆପଣଙ୍କର ବ୍ୟକ୍ତିତ୍ୱ ଓ ବିଶ୍ୱାସକୁ ପ୍ରତିଫଳିତ କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଆମର ଶ୍ରୋତା ବନ୍ଧୁମାନଙ୍କୁ, ବିଶେଷ କରି ଆମର ଯୁବ ଶ୍ରୋତାମାନଙ୍କୁ କି ବାର୍ତ୍ତା କିମ୍ବା ମୂଲ୍ୟବୋଧ ଦେଇ ପ୍ରୋତ୍ସାହିତ କରିବାକୁ ଚାହିଁବେ? ମାନେ ମୁଁ କହୁଥିଲି ସେମାନେ ଯେଉଁ କଳାକ୍ଷେତ୍ରକୁ ଆସିବା ପାଇଁ ଚାହୁଁଛନ୍ତି, କାହା ଘରେ ଏଲାଓ କରୁନାହାନ୍ତି, କାହାକୁ ସୁଯୋଗ ମିଳୁନି, ତ ଆପଣ କ'ଣ କହିବାକୁ ଚାହିଁବେ ଆମର ଯୁବ ଶ୍ରୋତା ବନ୍ଧୁଙ୍କୁ?
1: ଯଦି କିଏ ଭାବୁଛନ୍ କି ସଙ୍ଗୀତରେ ସଙ୍ଗୀତ ଆଡ଼େ ଗଲେ ତାଙ୍କର କ୍ୟାରିୟର କେ ମାନେ ତାଙ୍କ ଜବ୍ କେ ଟାଇମ୍ ନାଇଁ ହୁଏ କି କ୍ୟାରିୟର ଖରାପ ହେବା କି କାଣ, ସେଟା ତ ବିଲକୁଲ ବି କେବେ ନାଇଁ ହୁଏ। ଆଉ ସଙ୍ଗୀତଟା ଏନ୍ତା ଜିନିଷ ହେ ଯେ ମନେକର କାହା ଯଦି ମାନେ ଶାନ୍ତ ହେଇ ନା ପାର୍ବା, ତ ମ୍ୟୁଜିକରେ ଯଦି କେତେବେଳେ ଓମ୍ କଲେ କି ରିଆଜ କଲେ ସେମାନଙ୍କର ମାଇଣ୍ଡ ବି କନ୍ସେନ୍ଟ୍ରେଟ୍ ହେବା, ଆଉ ମାନେ ତାଙ୍କର କିଛି ବି ପ୍ରୋବ୍ଲେମ୍ ନା ହୁଏ। ତାଙ୍କର ଜବ୍ ଆଉ ମ୍ୟୁଜିକ୍କେ ଧ୍ୟାନ ଦେଇକରି କଲେ ସବୁ ହେବା। ଆଉ ଯଦି କିଏ ଚାହୁଁଛନ୍ ଭାବୁଛନ୍ କି ମୋର ଦ୍ୱାରା ସଙ୍ଗୀତ ନା ହୁଏ, ଏନ୍ତା କିଛି ବି ନାଇଁନ, ସବକର ଦ୍ୱାରା ମ୍ୟୁଜିକ୍ ହେବା, ସବେ ଖାଲି ପ୍ରପର୍ ଟ୍ରେନିଂ ଦରକାର ସବକୁ।
0: ଆଜ୍ଞା, ତେବେ ଶେଷରେ ଆପଣଙ୍କ ଯାତ୍ରା ଏବଂ ଅନ୍ତର୍ଦୃଷ୍ଟି ଆମ ସହିତ ବାଣ୍ଟିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ କାହାଣୀ ନିଶ୍ଚିତ ଭାବରେ ଆମ ଯୁବ ଶ୍ରୋତାମାନଙ୍କୁ ସେମାନଙ୍କ ସୃଜନଶୀଳତାକୁ ଅନ୍ୱେଷଣ କରିବାରେ ପ୍ରେରଣା ଦେବ। ଏମିତି ସଙ୍ଗୀତର ଅଭ୍ୟାସ କରିଚାଲନ୍ତୁ, ଆନନ୍ଦିତ ହୋଇ ସମସ୍ତଙ୍କୁ ପ୍ରେରଣା ଦେଇ ସଫଳତାର ସୀମାରେ ପହଞ୍ଚନ୍ତୁ। ଆପଣଙ୍କ ସୁଭବିଷ୍ୟତର ଶୁଭକାମନା କରି ବିଦାୟ ନେଉଛୁ। ନମସ୍କାର।
1: ନମସ୍କାର।
2: ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜୁନ୍ ମାସ 8 ତାରିଖରେ ବିଶ୍ୱ ମହାସାଗର ଦିବସ ପାଳନ କରିବାକୁ ସାରା ବିଶ୍ୱ ଏକତ୍ରିତ ହୁଏ, ଯାହା ପୃଥିବୀରେ ଜୀବନ ଧାରଣ କରିବାରେ ମହାସାଗରଗୁଡ଼ିକ ମୂଲ୍ୟ ଭୂମିକାକୁ ସ୍ୱୀକୃତି ଦେବା ପାଇଁ ଉତ୍ସର୍ଗୀକୃତ। ଆମ ଗ୍ରହ ପୃଷ୍ଠର 70%ରୁ ଅଧିକ ଅଂଶକୁ ଆଚ୍ଛାଦିତ କରି ମହାସାଗର ହେଉଛି ପୃଥିବୀର ଜୀବନଧାରା। ସେମାନେ ଆମ ଜଳବାୟୁକୁ ନିୟନ୍ତ୍ରଣ କରନ୍ତି। ଆମେ ନିଶ୍ୱାସ ପ୍ରଶ୍ୱାସ ନେଉଥିବା ଅଧିକାଂଶ ଅମ୍ଳଜାନ ଉତ୍ପାଦନ କରିଥାନ୍ତି। ଲକ୍ଷ ଲକ୍ଷ ଲୋକମାନଙ୍କୁ ଖାଦ୍ୟ ଏବଂ ଜୀବିକା ପ୍ରଦାନ କରନ୍ତି ଏବଂ ସାମୁଦ୍ରିକ ଜୀବନର ଏକ ଅସାଧାରଣ ବିବିଧତାକୁ ସମର୍ଥନ କରନ୍ତି। 1992ରେ ରିଓ ଡି ଜେନେରିଓରେ ଅନୁଷ୍ଠିତ ବିଶ୍ୱ ସମ୍ମିଳନୀରେ ବିଶ୍ୱ ମହାସାଗର ଦିବସର ଧାରଣାର ପ୍ରସ୍ତାବ ଦିଆଯାଇଥିଲା। 2008 ମସିହାରେ ମିଳିତ ଜାତିସଂଘ ଆନୁଷ୍ଠାନିକ ଭାବରେ ଜୁନ୍ ମାସ 8 ତାରିଖକୁ ବିଶ୍ୱ ମହାସାଗର ଦିବସ ଭାବରେ ମନୋନୀତ କରିଥିଲେ, ଯାହା

ଯୋଗଦାନ ଦେଇପାରିବ, କାରଣ ସମୁଦ୍ର କେବଳ ଜଳରାଶି ନୁହେଁ, ଏହା ପୃଥିବୀର ଜୀବନର ଆଧାର। ଏହାକୁ ସୁରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ତେବେ ଆସନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, ଶୁଣିବା ଗୋଟିଏ ମଧୁର ସଙ୍ଗୀତ ଆଶା ଭୋସଲେ ଏବଂ କିଶୋର କୁମାରଙ୍କ କଣ୍ଠରୁ। ୟେ ୱାଦା ରହା ଗୀତ ଗୁଲସନ ବାବରା, ସଙ୍ଗୀତ ଆର୍ ଡି ବର୍ମନ, କଥାଚିତ୍ର ହେଉଛି ୟେ ୱାଦା ରହା।

ତେବେ ସମୟ ତ ଇସାରା ଦେଲାଣି ଶ୍ରୋତାବନ୍ଧୁ। ଆଶା ରହିଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ଭଲ ଲାଗିଥିବ। ଉପସ୍ଥାପନାରେ ଆପଣଙ୍କ ପ୍ରିୟ ଯୁବସାଥୀ ଶ୍ୟାମଳୀ ପତି। ନମସ୍କାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା, ଗୀତ ରଚନା କରିଛନ୍ତି ଅଭୟ କୁମାର ମହାନ୍ତି, ସଙ୍ଗୀତ ଶୁଭ୍ରଜିତ ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଏବଂ ଶୁଭଲକ୍ଷ୍ମୀ ଦାସ। ଗୀତ ରଚନା କରିଛନ୍ତି ନର୍ମଦା ସାହୁ। ସଙ୍ଗୀତ ଦେବକୃପା ମିଶ୍ର ଏବଂ ଗୌରବ କୁମାର।

0: ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: करके।
1: श्रोता बंधु, आजिरो शिशु आगामी कालिरो भविष्यत सेमानकर मौलिक अधिकार जेमिति अक्षुण्ण रहे सेथिप्रति जत्नवान हेबाकु पडिबो। सेमानकर शिक्षा स्वास्थ्य प्रति अधिक गुरुत्व देबाकु हबो। आमे जो विकसित भारतर स्वप्न देखिछे तारि पछरे एमानकर बड़ भूमिका रहिछि। शैशव अवस्थारु शिशुंकु सशक्त करिबा, सेमानकर पुष्टि साधन निमन्ते सजाग रहिबा, ता सहित सेमानकर शारीरिक मानसिक तथा बौद्धिक विकास क्षेत्र रे पदक्षेप नेबा। एहिपरि भावे सेमानकर जदि शैशव कैशोर अवस्था सुदृढ़ हुए, युवावस्था मध्य सेतिकी उन्नत आउ विकसित हेबो। एहि अवसर रे आज रहिछि आलोचना, एक सुस्थ शैशव एक प्रगतिशील समाजर मूल भीति। ए संपर्क रे आलोचना करुछन्ति लेखिका तथा समाजसेवी श्वेता राउत।
2: प्रगतिशील देश पाई सुस्थ शैशव निहाति आवश्यक। सुस्थ शैशवर अर्थ केवल रोगमुक्त शरीर नुहे, गोटे सुंदर परिवेश जेउटारे शिशु पर्याप्त पोषण पाउथिब, उत्तम शिक्षा, भल स्वास्थ्य सेवा, मानसिक सुरक्षा, स्नेह, नैतिक मूल्यबोध, सबु सुस्थ शैशव पाई निहाति आवश्यक। शिशु मैंने जितेबाले सबु सुविधा पाइबे सेमानक भितरे आत्मविश्वास बढ़िब, सृजनशीलता और दायित्वबोध विकसित हेब, ताहाकु आमे जे कहिबा सुस्थ शैशव। शिशुर सुस्थता उपरे केवल कहिले हबनि जे ता देह भल रहिबा किबा कोनोसि असुस्थता भितरे न रहिबा, नाही। सुस्थता कहिले आमर खाद्य पोषण, श्रद्धार पोषण, संस्कार पोषण, शिक्षार पोषण, आध्यात्म पोषण, आकटर पोषण, ए सबु जिनस बा पोषक तत्व गोटे शिशुकु दरकार। खाद्य कहले कौन जेमिति गोटे छोट शिशु को आजिकल अत्याधुनिक जीवनशैली एत मात्र जो मैंने महिला मैंने भी चाहूना कि आम स्तन्यपान कर गोटे शिशु को माँ क्षीर निहाती आवश्यक। तुम निजर सौंदर्य हू कि निजर कौन विटामिन अभाव हू कि मानने सफिसीयंट बा गोटे माँ रतन्यपान कर जो कैपेसिटी टा न रहीबारु हू कौन पाई भी हू कारण कि माँ क्षीर गोटे शिशु को निहाती दरकार जोटा को सी वंचित हवा आद उचित नुहे से प्रति आम ध्यान देवा दरकार। श्रद्धार पोषण आम केवल पिलाटे जन्म करदे हम ना पिला को आम आम गर्भर रखिकी जन्म करते स्नेह श्रद्धा विश्वास आशा आकांक्षा गोटे शिशु भितर आम रोचे से आम भविष्य तेणु से कमिटी भविष्य पाई गोटे प्रगतिशील देश गोटे भल सिपाही पार आमको गुरुत्व देवार अच्छी आम बुझेार अच्छी। श्रद्धार कथा मुझे आम गोटे छुआ को गोटे माँ जिते स्नेह दे पार आम सब भूली जाऊे जो आम भितर गोटे इनर क्वालिटी अच्छी गोटे माँ गोटे छुआ कांदे जापे आ गोटे माँ को विपद पड़े छुआ जापे ये जो कनेक्शन टा गोटे शिशुर पेट भितर थाए तो से इनर कनेक्शन टा को बिल्डअप करा दरकार बा शिशुर मनस्तत्व सेमित रहा दरकार श्रद्धा से दरकार जेटे छुआ तार मेन्टाली से केपेबल हो पार के माँ सहित अटाच हो पारे आम आस संस्कार पोषण संस्कार कथ कह गोटे शिशु कहले आम केवल अठाई दिन पर्यंत आम कौन नवजात शिशु मसी रु वर्ष पर्यंत आम कौन कह गोटे छोट शिशु कथ कह पांच वर्ष पर्यंत गोटे शिशु को आम तो से संस्कार शिखे पारे आम कौन कर आम पिला आमको देखिकी शिखब आम कहले छोट पाटे दि वर्ष पिलाटे आम कह दुष्ट हवनी से शुणवनी कि आम कह करनी से शुणवनी तेणु आम केमी व्यवहार करुं से लक्ष्य करेशीखिब तेणु आम पर आम सेमती गोटे श्रृंखलित पर रखा जमीती कि आम पिला आमको देखिकी किसी शिखि पार आसूसी आमर बड़ मानक आम केमी सम्मान दौरान पर गुरु गुरुजन मानक पाटे सब शिशु टीए लक्ष्य करमी घर परिष्कार परिच्छनता ध्यान दौरान जो मानसिक सुस्थता सुस्थता से आसो जिते गोटे परेश सुस्थ रोटे परेश से सुस्थ रते आमर व्यवस्थित भाव में सब जिन रमी गोटे शिशुटे पर देख सब जिन केमती व्यवस्थित रोचे माँ ये जिनस ये रखुची माँ मो जेजेमा को एमती सम्मान दौर कि जेजेबापा को एमती जत्न नौ तो से सब जिन गोटे शिशु भितर भी प्रभाव पकेब गोटे शिशु को मानसिक भाव में सुस्थ करने गोटे भल परेश भी निहाती दरकार। आउ गोटे कथा रहा आध्यात्म पोषकता गोटे शिशु को ही आध्यात्म पोषकता आरंभ रु देपर आम जदि कह ना इटा बड़ पिला मैंने बुझीपारे छोट पिला बुझानी शैशवरु किशोर किशोरु तरुण युवक एमती पीढ़ी पर पीढ़ी ये शिशु ही जाए तेणु जदि आम गोटे गच जिते लगे आरंभ रु आम आठ दिन पंद्रह दिन पा दबानी ତାପରେ ଆମେ ମାସେ ପରେ ପାଣି ଦବା, ସେ ଗଛ ଷ୍ଟ୍ରଙ୍ଗ ହବନି, ମରିଯିବ। ତେଣୁ ମଣିଷ ବି ସେମିତି ଶିଶୁ ଥିବା ସମୟରେ ହିଁ ଆମେ ସେଇ ତାର ଆଧ୍ୟାତ୍ମର ପୋଷଣ କରେଇବା। ଆମେ ଅନ୍ତତଃ ସକାଳେ ସନ୍ଧ୍ୟା ଟିକେ ପ୍ରାର୍ଥନା କରିବା, ଶିଶୁଟି ଆମକୁ ଦେଖିବ, ଦେଖିଲେ ଶିଖିବ, ବାପା ମା ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖୁଛନ୍ତି। ତ କେହି ଜଣେ ଗୋଟେ ତ ଅଦୃଶ୍ୟ ଶକ୍ତି ଅଛି ଏଇ ଭାବନାଟା ସେ ପରେ ବୁଝୁ, କିନ୍ତୁ ଗୋଟେ ସିଷ୍ଟମରେ ପଡିବା ଦରକାର। ଗୋଟେ ଶିଶୁଟିଏ ବର୍ଷେ ଦି ବର୍ଷ ବୟସରୁ ଛୋଟ ପିଲାମାନେ ବହୁତ ବେଦ ଗୀତା ମନେ ରଖିପାରୁଛନ୍ତି, କେମିତି ସେମାନଙ୍କ ପରିବେଶରୁ ସେମାନେ ଶିଖୁଛନ୍ତି। ତେଣୁ ଆମର ନିହାତି ସବୁ ବାପା ମା ଗୋଟେ ପରିବାରର ଦାୟିତ୍ୱ ରହିଛି ଯେ ଶିଶୁବେଳେ ତାକୁ ଆଧ୍ୟାତ୍ମର ବିକାଶ କରେଇବା, ବା ତା ମନ ଭିତରେ ଗୋଟେ ଆଧ୍ୟାତ୍ମିକ ଚେତନା ଦବା ଯୋଉଟାକି ତାର ମନସ୍ଥିତିକୁ ସୁସ୍ଥ ରଖିବ। ତେଣୁ ସୁସ୍ଥ ଶୈଶବ ସେତେବେଳେ ସାର୍ଥକ ହବ ଯେତେବେଳେ ଆମେ ଖାଦ୍ୟରେ ସୁସ୍ଥତା ରଖିବା, କଥାରେ ସୁସ୍ଥତା ରଖିବା, ସଂସ୍କାରରେ ସୁସ୍ଥତା ରଖିବା, ଶିକ୍ଷାରେ ସୁସ୍ଥତା ରଖିବା, ଆଧ୍ୟାତ୍ମରେ ସୁସ୍ଥତା ରଖିବା। ଏ ସବୁ ପରେ ବି ଆଉ ଗୋଟେ ହଉଛି ଆକଟ। ବେଳେବେଳେ ଆମେ ସ୍ନେହ କମ କରନ୍ତି, ଆକଟ ଅଧିକା କରନ୍ତି। ବେଳେବେଳେ ଆମେ ଶିଶୁମାନଙ୍କୁ ବହୁତ ସ୍ନେହ କରନ୍ତି, ଆକଟ କରିବା ଭୁଲି ଯାଆନ୍ତି। ଏ ସନ୍ତୁଳନ ରଖିବା ଆମର ନିହାତି ଦରକାର। କାରଣ ଆମେ ଯଦି କେବଳ ସ୍ନେହ କରିବା, ପିଲା ତାର ନିଜ ମନମୁଖୀ କାମ କରିବ, ବା ବାପା ମାଙ୍କୁ ମାନିବନି, କାହାକୁ ମାନିବନି। ତେଣୁ ଆମେ ଭିତରେ ଶ୍ରଦ୍ଧା ରଖିକି ଶିଶୁ ଅବସ୍ଥାରୁ ତାକୁ ଆମେ ଆକଟ କରିବା ଜରୁରୀ, ଭଲ ମନ୍ଦ ତାକୁ ବୁଝେଇବା ଜରୁରୀ, ତାକୁ ଭଲ କୋଉଟା ଖରାପ କୋଉଟା ତାର ପ୍ରଭାବରେ କଣ ହବ, ତାର ପରିଣାମ କଣ ହବ, ସେ ବିଷୟରେ ବି ଆମେ ଶିଶୁକୁ ଜ୍ଞାନ ଦବା ଜରୁରୀ। ଆକଟର ପୋଷଣ ବି ଗୋଟେ ସୁସ୍ଥ ଶିଶୁ ବା ଶୈଶବକୁ ନିହାତି ଭାବରେ ଗୋଟେ ପ୍ରଗତିଶୀଳ ଜୀବନ ଦେଇପାରିବ। ବହୁତ କ୍ଷେତ୍ରରେ ବହୁତ କିଛି କାରଣ ଅଛି ଗୋଟେ ଶିଶୁକୁ ସୁସ୍ଥ ଶୈଶବ ଦେବା ପାଇଁ, କିନ୍ତୁ ମୁଁ ଭାବୁଛି ଗୋଟେ ପରିବାର ହଉଛି ଗୋଟେ ଶିଶୁ ପାଇଁ ପ୍ରଥମ ବିଦ୍ୟାଳୟ। ମାତା ପିତାଙ୍କ ଭଲ ପାଇବା, ଆଦର, ଶୃଙ୍ଖଳା, ମାର୍ଗଦର୍ଶନ ଶିଶୁର ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରିବ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯେମିତି ଆହ୍ୱାନ ଦେଇଛନ୍ତି, ଶିଶୁମାନଙ୍କ ପାଖରୁ ହିଁ ଆମର ବିକଶିତ ଭାରତର ମୂଳଦୁଆ ପଡ଼େ। ଆମେ ଯଦି ଆମ ଶିଶୁକୁ ଗୋଟେ ସୁସ୍ଥ ଶୈଶବ ଯଦି ସୁରକ୍ଷିତ ହେଇପାରିବ, ତାହେଲେ ଏ ଦେଶ ସୁରକ୍ଷିତ ହେଇପାରିବ। ଏଇ ଦେଶ ହିଁ ଏ ଶିଶୁମାନଙ୍କ ହାତରେ ଅଛି, ଏ ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ତ ମୁଁ ନିଶ୍ଚୟ ଭାବରେ କହିବି, ଗୋଟେ ପ୍ରଗତିଶୀଳ ସମାଜ ସେତେବେଳେ ଗଢି ଉଠିବ ଯେତେବେଳେ ଏଠି ଶିଶୁମାନେ ସୁରକ୍ଷିତ, ଶିକ୍ଷିତ, ସୁସ୍ଥ, ସଂସ୍କାରିତ ହୋଇ ରହିପାରିବେ। ଶିଶୁମାନେ ଅଧିକାର, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଆମେ ଗୋଟେ ସୁସ୍ଥ ଶୈଶବ କେବଳ ଜଣେ ଶିଶୁର ଉଜ୍ଜଳ ଭବିଷ୍ୟତ ନୁହେଁ, ବରଂ ଗୋଟେ ସୁନ୍ଦର, ଗୋଟେ ସଭ୍ୟ, ପ୍ରଗତିଶୀଳ ସମାଜର ଦୃଢ ମୂଳ ଭିତ୍ତି। ଆଜି ଆମେ ଶିଶୁମାନଙ୍କ ପାଇଁ ଯେଉଁ ପରିବେଶ ଗଢିଲା, ଆସନ୍ତାକାଲି ସେଇ ପରିବେଶ ଆମ ସମାଜ ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ତେଣୁ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାଙ୍କର ଆହ୍ୱାନ କ୍ରମେ ପ୍ରତ୍ୟେକ ଶିଶୁର ହସ, ସ୍ୱପ୍ନ, ସୁରକ୍ଷିତ ଶୈଶବକୁ ସୁନିଶ୍ଚିତ କରି ଏକ ପ୍ରଗତିଶୀଳ ସମାଜ ଗଢିବାରେ ସମସ୍ତେ ସଂକଳ୍ପ ନେବା ଉଚିତ। ଏବଂ ଶିଶୁମାନଙ୍କୁ ହିଁ ଆମେ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ତାଙ୍କୁ ନୈତିକତା ମୂଲ୍ୟବୋଧ ଦେଇ ତାଙ୍କର ବିଚାରକୁ ଆହୁରି ଦୃଢ଼ କରି ଯେମିତି ସେମାନେ ଶିଶୁରୁ ହିଁ ପିଲାମାନେ ବଡ଼ ହୁଅନ୍ତି, ସେମାନେ ଚାକିରି ପଛରେ ଗୋଡ଼େଇବା ସବୁବେଳେ ଏବଂ ହତାଶ ହେଇଯିବା ଏସବୁ ନ ହେଇକି ଜୀବନକୁ ସବୁ କ୍ଷେତ୍ରରେ ସୁନ୍ଦର ଭାବିବା ଜରୁରୀ। ଜଣେ ଶିଶୁ ଯଦି ଚିତ୍ର ପ୍ରତି ତାର ଆଗ୍ରହ ରହିଛି, ସେ ଗୋଟେ ସୁନ୍ଦର ଚିତ୍ରକର ହେଇପାରିବ। ଯଦି ଜଣେ ବାଲୁକା ଶିଳ୍ପୀ ପ୍ରତି ଆଗ୍ରହ ରଖୁଛି, ସେ ସୁନ୍ଦର ବାଲୁକା ଶିଳ୍ପୀ ହେଇପାରିବ। ଯଦି ଜଣେ ଭଲ ଗୀତ ଗାଉଛି, ସେ ଗୋଟେ ଭଲ ଗାୟକ ବି ହେଇପାରିବ। ତେଣୁ ଶିଶୁ ଥିବା ବେଳୁ ହିଁ ଆରମ୍ଭରୁ ଗୋଟେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଯେମିତି ତାର ଶୈଶବରୁ ହିଁ ଜଣା ପଡିଯାଏ ଗୋଟେ ପିଲାର ରୁଚି କୋଉଥିରେ ରହୁଛି। ଆଉ ବାପା ମାଙ୍କର କର୍ତ୍ତବ୍ୟ କେବଳ ସାର୍ଟିଫିକେଟରେ ଶିକ୍ଷା ନଥାଏ, ସବୁ ଦିଗରେ ଶିଶୁକୁ ସେମାନେ ପ୍ରୋତ୍ସାହିତ କରି ତାକୁ ଆଗକୁ ବଢେଇ ନେବା ଉଚିତ। ଶିଶୁର ହାତ ଧରି ତାକୁ ଶିଶୁର କିଶୋର କିଶୋରରୁ ଯୁବକ ତାର ସାଂସାରିକ ଜୀବନ ପର୍ଯ୍ୟନ୍ତ ବାପା ମା ହାତ ଧରି ପଢେଇ ନେବା ଉଚିତ, ଆଉ ଯଥେଷ୍ଟ ସମୟ ଦେବା ଉଚିତ। ତେଣୁ ସେଥିପାଇଁ ତ ମୁଁ ନିଶ୍ଚିତ ଭାବରେ କହିବି, ପ୍ରଧାନମନ୍ତ୍ରୀଙ୍କର ଯାହା ଆହ୍ୱାନ ରହିଛି ତାକୁ ଆମେ ସମସ୍ତେ ସଂକଳ୍ପ ନେବା କି ଆମ ଶିଶୁମାନଙ୍କୁ ଆମେ ଆମ ଦେଶର କେମିତି ପ୍ରଗତିଶୀଳ ପଥରେ ଆଗେଇ ନେବା ପାଇଁ ଆମମାନଙ୍କୁ ଆପ୍ରାଣ ଉଦ୍ୟମ କରିବା ଉଚିତ। ଏବଂ ଶ୍ରଦ୍ଧା ଆଉ ଆକଟ ଏ ଦିଟାର ସନ୍ତୁଳନ ରକ୍ଷା କରିକି ଆମ ଶିଶୁକୁ କେବଳ ସାର୍ଟିଫିକେଟର ଜ୍ଞାନ ନୁହେଁ, ନିଜର କଳା, କୌଶଳ, ବୃତ୍ତି ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଚେଷ୍ଟା କରିବା।
1: ଶୁଣୁଥିଲେ ଆଲୋଚନା, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ, ପୁରାପୁରି ଫ୍ରି। ଚାଲ
1: କୁଆଡେ
3: ଆଡମିଶନ କରିବାକୁ, ଖାତା ହେଲା ଆକ୍ଟିଭ।
4: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2026 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଲା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଟ୍ୱ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ୍ର ବାହିନୀର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଡାକ୍ତରୀ ପାଠ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ 650 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍ପିଟାଲ ଏକ ନୂତନ ବିପ୍ଳବ ଆଣିବ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ହସ୍ପିଟାଲର ନୂତନ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବିପ୍ଳବୀ ଜନନାୟକ ଗୁରୁ ଗମ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅତ୍ୟାଧୁନିକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ଟିଚିଂ ଭବନ କେବଳ ଏକ କୋଠାବାଡ଼ି ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘ ଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଦୃଢ଼ ପ୍ରତିଫଳନ। ସାଂସ୍କୃତିକ ଗୌରବରେ ସମୃଦ୍ଧ ଏହି ବୀର ମାଟି
0: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,30,00,000 ପରିବାର ମଧ୍ୟରୁ 3,46,00,000 ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ 3 ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ 2 ନୂଆ ହୋମିଓପାଥି ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ରାୟଗଡ଼ ବ୍ଲକର ମହେନ୍ଦ୍ରଗିରିଠାରେ ଚାଲିଥିବା ମହେନ୍ଦ୍ର ମେଳା ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହେନ୍ଦ୍ରଗିରିର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ ବରଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏନେଇ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଷ୍ଟାର୍ଟଅପ୍ ଗ୍ରାମୀଣ ଉଦ୍ୟୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିପାଇଁ ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ 10,70,00,000 ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱରକୁ 90,00,000 ଟଙ୍କା ମଞ୍ଜୁର କରାଯାଇଛି। 3 ବର୍ଷ ମଧ୍ୟରେ ପ୍ରାୟ 150 ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗକୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ନାଗରିକ ସମ୍ପର୍କ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆସନ୍ତାକାଲିଠାରୁ 21 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପରିପ୍ରେକ୍ଷୀରେ କହିଛନ୍ତି, ସହରୀ ରୂପାନ୍ତରଣ ପଦକ୍ଷେପଗୁଡ଼ିକର ସଫଳତା ପାଇଁ ସକ୍ରିୟ ନାଗରିକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ ଜେଇ 2026 ଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ରାଜ୍ୟରେ ଗତ ମାସ 4-10 ତାରିଖ ପର୍ଯ୍ୟନ୍ତ ଓଜେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 92,628 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି,
2: 30 ଜିଲ୍ଲାରେ ପାଖାପାଖି 92 ସେଣ୍ଟର କରାଯାଇଥିଲା ଓ ରାଜ୍ୟ ବାହାରେ ମଧ୍ୟ 3 ସହରରେ କାଲକାଟା, ପାଟନା ଏବଂ ରାଞ୍ଚିରେ 6 ସେଣ୍ଟର ମଧ୍ୟ କରାଯାଇଥିଲା ଏବଂ 103,434 ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ। ସେ ମଧ୍ୟରୁ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତା ଭିତରେ ଆମେ ନର୍ସିଂ ପାଠ୍ୟକ୍ରମ ବ୍ୟତୀତ ପାଖାପାଖି 62,691 ଜଣ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କୁ ରାଙ୍କିଙ୍ଗ ପ୍ରଦାନ କରାଯାଇଛି।
0: ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ନୂତନ ଭାବେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରଥମ ପର୍ଯ୍ୟାୟ ଦିଗ୍ଦର୍ଶନ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ସିରିପୁରସ୍ଥିତ ଇମେଜ୍ଠାରେ ପ୍ରାୟ 120 ଜଣ ପିଜିଟି ଶିକ୍ଷକ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଆସନ୍ତା 16 ତାରିଖରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ସୁଦୃଢ଼ୀକରଣ ଉଦ୍ଦେଶ୍ୟରେ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ଅଧିକ ସ୍ମାର୍ଟ କ୍ଲାସରୁମ୍ ମାଧ୍ୟମରେ 4,000 ଉର୍ଦ୍ଧ୍ୱ କ୍ଷେତ୍ରୀୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନବଜାତ ଶିଶୁର ଯତ୍ନ, ଆଶା ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ, ବିପଦ ସଂକୁଳ ଶିଶୁଙ୍କୁ ଚିହ୍ନଟ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆଜି 3 ରଥରେ 6 କାଠ ଉଠିଛି। ଏଥିସହ 3 ରଥରେ ଗୟଳମୋଡ଼ା କାର୍ଯ୍ୟ ଶେଷ ହେବା ପରେ ଯୋଖା ଲଗାଯାଇଛି। 4 ନାହାକା ଉଠିଥିବା ବେଳେ ମହାରଣା ସେବକମାନେ ପ୍ରଥମ ଭୂଇ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ, ତେବେ ଆଜି ତାହାକୁ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଭୂଇ ସେବକମାନେ 6 କାଠିକୁ 4 ନାହାକାରେ ଖଞ୍ଜିଛନ୍ତି। ମହାରଣା ସେବକମାନେ ଦ୍ୱିତୀୟ ଭୂଇ ନିର୍ମାଣ ଏବଂ ରୂପକାର ସେବକମାନେ ନାଟଗୋଡ଼ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 39 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବାଭନା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 119 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 98 ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ରେଡ୍କ୍ରସ୍ ପାଣ୍ଠିରୁ 3 ଜଣଙ୍କୁ 9,000 ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ 8 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 5 ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 70 ଅଭିଯୋଗର ଶୁଣାଣି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 27 ଅଭିଯୋଗର ଶୁଣାଣି କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋର୍ଡେନ୍ ବ୍ଲକ ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଧବିଶ୍ୱାସ ଭଳି କୁପ୍ରଥାକୁ ଦୂର କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ମଙ୍ଗରାଜପୁର ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗ୍ରାମାଞ୍ଚଳ ପୁଲିସ ଶିବିରରେ ଯୋଗଦେଇ ଓଡ଼ିଶା ଡାହାଣୀ ଶିକାର ନିରାକରଣ ଆଇନ 2013 ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ପର୍ଶ କରିଛି। ମୌସୁମୀ ଚଳିତ ସପ୍ତାହରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ର।

0: ଆପଣଙ୍କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
2: ହଁ,
3: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
0: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ମହାସାଗର ସହ ସମ୍ପର୍କ ସ୍ଥାପନ। ଆଲେଖ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ମହାସାଗର ଦିବସ ପାଳନ କରାଯାଉଛି। ପୃଥିବୀ ପୃଷ୍ଠ ପ୍ରାୟ 70% ଅଂଶ ମହାସାଗର ଦ୍ୱାରା ଆବୃତ। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ଏକ ବଡ଼ ଅଂଶ ମହାସାଗରରୁ ଆସିଥାଏ। ଜଳବାୟୁକୁ ସନ୍ତୁଳିତ ରଖିବା, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀ ପୃଷ୍ଠରେ ଅତି କମ୍ରେ 50% ଅମ୍ଳଜାନ ମହାସାଗର ଉତ୍ପାଦନ କରିଥାଏ, ଯାହାକି ମାନବ ତଥା ପଶୁପକ୍ଷୀଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ହେଉଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ବହୁ ବର୍ଷ ଧରି ମହାସାଗରକୁ ଆମେ କେବଳ ସମ୍ପଦର ଭଣ୍ଡାର ଭାବେ ବ୍ୟବହାର କରିଆସୁଛୁ। ତେବେ ମହାସାଗର ଇକୋସିଷ୍ଟମକୁ ବୁଝିବା, ଏଥିପାଇଁ କାର୍ଯ୍ୟ କରିବା ଏବଂ ସାମଗ୍ରିକ ଭାବେ ଏହାର ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଛି। ଆମ ଦେଶରେ ପ୍ରାୟ 11,000 କିଲୋମିଟର ଲମ୍ବ ସମୁଦ୍ର ଉପକୂଳ ରହିଛି। ତେଣୁ ଅନ୍ୟ ପ୍ରକାରେ କହିଲେ, ଭାରତକୁ ଏକ ସାମୁଦ୍ରିକ ରାଷ୍ଟ୍ର ଭାବେ ମଧ୍ୟ ପରିଗଣନା କରାଯାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। ଦେଶରେ ନୀଳ ଅର୍ଥନୀତି ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଦେଶର ଉପକୂଳ ପାଇଁ ଅତ୍ୟନ୍ତ ଜରୁରୀ। ପ୍ଲାଷ୍ଟିକ୍ ପ୍ରଦୂଷଣ, ଅତ୍ୟଧିକ ମାଛ ଧରିବା, ଜଳବାୟୁ ପରିବର୍ତ୍ତନ, ଉପକୂଳ ପରିବେଶର ଅବକ୍ଷୟ ଯୋଗୁଁ ମହାସାଗର ଏବେ ଅନେକ ବିପଦର ସମ୍ମୁଖୀନ ହେଉଛି। ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ୍ ତଥା ଅନ୍ୟାନ୍ୟ ଆବର୍ଜନା ଜଳଜ ପ୍ରାଣୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମୁଦ୍ରିକ ପରିବେଶ ସୁରକ୍ଷିତ ରଖିବା ଲକ୍ଷ୍ୟରେ ସରକାର ଭବସାଗର ନାମକ ଏକ ଜୈବ ବିବିଧତା ରେଫରାଲ୍ କେନ୍ଦ୍ର କାର୍ଯ୍ୟକାରୀ କରିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଦୃଢ଼ କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ସମନ୍ୱିତ ଭାବେ ସାମୁଦ୍ରିକ ସମ୍ପଦର ବ୍ୟବହାର ଏବଂ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଗଭୀର ମହାସାଗର ମିଶନ ଅଧୀନରେ ଭାରତ 6,000 ମିଟର ଗଭୀରତା ପର୍ଯ୍ୟନ୍ତ ମାନବ ଅନୁସନ୍ଧାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଜାରି ରଖିଛି। ଏହି ପଦକ୍ଷେପ ଭାରତର ସମସ୍ତ 12 ଉପକୂଳ ରାଜ୍ୟ ବର୍ଦ୍ଧିତ ସାମୁଦ୍ରିକ ଗବେଷଣା ସଂରକ୍ଷଣ ପ୍ରୟାସ ଏବଂ ନିରନ୍ତର ମତ୍ସ୍ୟଚାଷ ବିକାଶ ସୁଫଳ ପାଇପାରିବେ। ପ୍ରଥମଥର ପାଇଁ ଭାରତ ଏହି ମିଶନ ମାଧ୍ୟମରେ ମହାସାଗର ସଂରକ୍ଷଣ ଏବଂ ସଂସ୍ଥାକୈନ୍ଦ୍ରିକ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମିଶନ ମୋଡ୍ ଆଭିମୁଖ୍ୟ ଗ୍ରହଣ କରିଛି। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଜୈବ ସମ୍ପଦ ଏବଂ ପରିବେଶ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାମୁଦ୍ରିକ ପ୍ରାଣୀ ଏବଂ ଜୈବ ବିବିଧତା କ୍ଷେତ୍ରରେ ଏକ ଉତ୍ସର୍ଗୀକୃତ ଜାତୀୟ ପ୍ରତିଷ୍ଠାନ ଭାବରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି। କୋଚିଠାରେ ଏହାର ମୁଖ୍ୟାଳୟ କାର୍ଯ୍ୟ କରୁଛି। ମହାସାଗର ସୁରକ୍ଷା ରଣନୀତିକୁ ବିକଶିତ କରିବା ପାଇଁ ଉନ୍ନତ ଗବେଷଣା କ୍ଷେତ୍ରକୁ ଏହି କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଗଭୀର ସମୁଦ୍ରରେ ସାମୁଦ୍ରିକ ପ୍ରାଣୀ ସମ୍ପଦର ସର୍ଭେ ମୂଲ୍ୟାଙ୍କନ ଏବଂ ତଦାରଖ କାର୍ଯ୍ୟ କରାଯାଉଛି। କେନ୍ଦ୍ରୀୟ ମତ୍ସ୍ୟଜୀବୀ ତଥ୍ୟ ପ୍ରଣାଳୀ, ଜୈବ ବିବିଧତା ହଟ୍ସ୍ପଟ୍ ମ୍ୟାପିଂ ଏବଂ ସାମୁଦ୍ରିକ ଜୀବଙ୍କ ପାଇଁ ଜେନେଟିକ୍ ଡାଟାବେସ୍ ବିକଶିତ କରିବା ପାଇଁ ଏହି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହି ଦିବସ ବେଶ୍ ଗୁରୁତ୍ୱ ବହନ କରେ। ପ୍ରାୟ 480 କିଲୋମିଟର ଲମ୍ବ ଉପକୂଳ ସହ ଓଡ଼ିଶାର ମହାସାଗର ସହ ପ୍ରଭାବଶାଳୀ ସମ୍ପର୍କ ରହିଆସିଛି। ଚିଲିକା ହ୍ରଦ, ଭିତରକନିକା ଲୁଣା ଜଙ୍ଗଲ, ଗହିରମଥା ସମୁଦ୍ରତଟ ବିଶ୍ୱସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଗହିରମଥା ବିଶ୍ୱର ସର୍ବବୃହତ ଅଲିଭ୍ରିଡ୍ଲେସ୍ ସମୁଦ୍ର କଇଁଛଙ୍କ ପ୍ରଜନନ କ୍ଷେତ୍ର ଭାବେ ମାନ୍ୟତା ଲାଭ କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଛ ଗହିରମଥାରେ ଅଣ୍ଡାଦାନ କରିଥାନ୍ତି, କିନ୍ତୁ ଚଳିତ ବର୍ଷ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଉପକୂଳରେ ଅଣ୍ଡାଦାନ ନ କରି କଇଁଛ ସମୁଦ୍ରକୁ ଫେରିଯିବା ଦେଖିବାକୁ ମିଳିଥିଲା। ଜଳବାୟୁ ପରିବର୍ତ୍ତନ ଏହାର ଏକ କାରଣ ଭାବେ ଆକଳନ କରାଯାଇଛି। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ମହାସାଗର ସମ୍ପଦ ଉପରେ ଗଭୀର ପ୍ରଭାବ ପକାଉଛି। ଏଥିପାଇଁ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ କରିବା, ସମୁଦ୍ର ତଟକୁ ପରିଷ୍କାର ରଖିବା, ସାମୁଦ୍ରିକ ଜୈବ ବୈଚିତ୍ର୍ୟ ପ୍ରତି

0: ସଚେତନତା ବୃଦ୍ଧି ଏବଂ ନିରନ୍ତର ମତ୍ସ୍ୟ ସମ୍ପଦ ପରିଚାଳନାକୁ ଉନ୍ନତ କରିବା ଲାଗି କ୍ଷେତ୍ରଗୁଡ଼ିକ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମହାସାଗର ସହ ସମ୍ପର୍କ ସ୍ଥାପନ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ।
2: ଆକାଶବାଣୀ ସମ୍ବଲପୁର, କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟଚକ୍ର ପୁରସ୍କାର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ 1 ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ବିସ୍ତୃତ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଳା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଓ୍ୱଟ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ୍ର ବାହିନୀର ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ସହ ଜଡ଼ିତ ହେବାରେ ପଶ୍ଚିମବଙ୍ଗ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ 36ତମ ରାଜ୍ୟ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପିଛା ବର୍ଷକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ ହେବା ସହ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ସଶକ୍ତ କରିବା ବୋଲି ଆଶା କରାଯାଉଛି। ଯୋଜନା ଅଧୀନରେ 36,000 ଅଧିକ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକୁ ତାଲିକାଭୁକ୍ତ ମଧ୍ୟ କରାଯାଇଛି। ଦେଶବ୍ୟାପୀ ଏପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଚଣ୍ଡିଗଡ଼ସ୍ଥିତ ହରିୟାଣା ବିଧାନସଭା ସିପିଏ ଭାରତ ଅଞ୍ଚଳ ଜୋନ୍ 2 ସମ୍ମିଳନୀକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଧାୟକ ଏବଂ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ଏବଂ ସଚିବ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ରାଷ୍ଟ୍ର ନିର୍ମାଣରେ ବିଧାୟକଙ୍କ ଭୂମିକା, 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ, କୃତ୍ରିମ ବୁଦ୍ଧିମତା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଆଦି ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଜନପ୍ରତିନିଧି ସମ୍ମିଳନୀରେ ଯୋଗ ଦେଉଛନ୍ତି। ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 4 ଉପବାଚସ୍ପତି ଓ 7 ସଚିବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ବିର୍ଲା କହିଛନ୍ତି,
3: ଆଜ ହମ୍ ୟହାଁ ଏକତ୍ରିତ ହୁଏ ତୋ ବଡେ ଐତିହାସିକ ଲକ୍ଷ୍ୟ ଓ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଔର ଇନ ଦୋ ଦିନ କି ଚର୍ଚ୍ଚା ସମାଜ ସେ ସାଜେ ପ୍ରୟାସୋଁ ସେ ସାଜି କାର୍ଯ୍ୟ ଯୋଜନା ସେ ଔର ଭବିଷ୍ୟ କେ ଅନ୍ଦର ଅପନେ ଅପନେ ରାଜ୍ୟ କି ବିଧାନସଭାଓଁ କେ ଅନ୍ଦର ଅପନେ ରାଜ୍ୟ କେ ବିକଶିତ ରାଜ୍ୟ କେ ସଂକଳ୍ପ କେ ସାଥ ବିକଶିତ ଭାରତ କେ ସଂକଳ୍ପ କେ ଲିଏ ସାମୂହିକ ପ୍ରୟାସୋଁ କେ ଲିଏ ୟହାଁ ଔର ସାମୂହିକ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ। ଦେଶ କେ ଅନ୍ଦର ଲୋକତାନ୍ତ୍ରିକ ସଂସ୍ଥାଓଁ ମେ ହର ସଂସ୍ଥାଓଁ କି ମହତ୍ୱପୂର୍ଣ୍ଣ ଭୂମିକା ରହିତୀ ହୈ ହର କାଲଖଣ୍ଡ କେ ଅନ୍ଦର ସମୟ ସମୟ ପର ହମନେ ଲୋକତାନ୍ତ୍ରିକ ବ୍ୟବସ୍ଥାଓଁ ସେ ନିର୍ଣ୍ଣୟ ପ୍ରୟାସ କରତେ ହୁଏ ଦେଶ ମେ ସାମାଜିକ ଆର୍ଥିକ ପରିବର୍ତ୍ତନ କି ଦିଶା ତୟ କି ହୈ।
2: ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଭବ୍ୟ ପୋର୍ଟାଲର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହାର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଏହି ପୋର୍ଟାଲ ବହୁମୁଖୀ ଯୋଗାଯୋଗ, ନିର୍ଭରଯୋଗ୍ୟ ବ୍ୟବସ୍ଥା, ଡିଜିଟାଲ ପ୍ରଶାସନ, ଭିତ୍ତିଭୂମି ଏବଂ ନିରନ୍ତର ବିକାଶ ଆଧାରିତ ସମନ୍ୱିତ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି କରିବାରେ ସହାୟକ ହେବ। ଏହି ପୋର୍ଟାଲ ରାଜ୍ୟଗୁଡ଼ିକ ପାଇଁ ସ୍ୱଚ୍ଛତା, ଦକ୍ଷତା ଏବଂ ସହଜ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଆଜି ସକାଳୁ ହୋଇଥିବା ଭୂକମ୍ପରେ ଅତିକମ୍ରେ 32 ଜଣଙ୍କର ମୃତ୍ୟୁ ହୋଇଛି। 200 ଅଧିକ ଲୋକ ଆହତ ହୋଇଥିବାର ଜଣାପଡ଼ିଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ଭୂକମ୍ପରେ ଜେନେରାଲ ସାଣ୍ଟୋସ ସହରର କେତେକ ଅଞ୍ଚଳରେ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଇଣ୍ଡୋନେସିଆର ପାଲାଓ ଏବଂ ଦକ୍ଷିଣ ଜାପାନରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଫିଲିପାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି, ଭୂକମ୍ପର ଗଭୀରତା 33 କିଲୋମିଟର ରହିଥିବା ବେଳେ ଏହା ମିଣ୍ଡାନାଓ ଦ୍ୱୀପର ସାରଙ୍ଗାନୀ ପ୍ରଦେଶ ସ୍ଥିତ ମାସିମ ସହରର ଉପକୂଳରୁ 32 କିଲୋମିଟର ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଥିଲା। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ଜଳବାୟୁ ସନ୍ତୁଳନ, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗରର ଭୂମିକା ନିର୍ବାହ କରିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି, ବିଶ୍ୱବ୍ୟାପୀ ମହାସାଗର ସହ ସମ୍ପର୍କ ପୁନଃ ପରିକଳ୍ପନା। ଏହି ଦିବସ ପାଳନ ଅବସରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ସମସ୍ତଙ୍କୁ ମହାସାଗରର ସୁରକ୍ଷା ଏବଂ ସାମୁଦ୍ରିକ ଜୀବ ସଂରକ୍ଷଣ ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ କହିଛନ୍ତି, ମହାସାଗର ଓ ଦେଶର ବିଭିନ୍ନ କ୍ଷେତ୍ର ପିଢ଼ି ପରେ ପିଢ଼ି ଏବଂ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ମିଳିମିଶି କାମ କରିବାକୁ ମନ୍ତ୍ରୀ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିମେଣ୍ଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିରୋଧୀ ଦଳର ନେତା ଏହି ବୈଠକରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ, ନ୍ୟାସନାଲ୍ କନ୍ଫରେନ୍ସ ନେତା ଓମର ଅବଦୁଲ୍ଲା ଏବଂ ଏନ୍ସିପି ଏସ୍ପି ନେତା ସୁପ୍ରିୟା ସୁଲେ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ଏବଂ ଦ୍ରାବିଡ଼ ମୁନିତ୍ର କାଝାଗମ ଆଦି କେତେକ ବିରୋଧୀ ଦଳ ବୈଠକରେ ଯୋଗ ଦେଇନଥିଲେ। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ଦଳୀୟ ମୁଖ୍ୟ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପରବର୍ତ୍ତୀ ବୈଠକ ଆସନ୍ତା ଅଗଷ୍ଟ ମାସରେ ତେଲେଙ୍ଗାନାର ହାଇଦ୍ରାବାଦଠାରେ ହେବା ନେଇ ଶ୍ରୀ ଖଡ୍ଗେ ସୂଚନା ଦେଇଛନ୍ତି। ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି କହିଛି, ଇଣ୍ଡି ବ୍ଲକ୍ ନେତାଙ୍କ ମଧ୍ୟରେ ବିଶ୍ୱସନୀୟତାର ଅଭାବ ରହିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଦେଶବାସୀ ପୂର୍ବରୁ ବିରୋଧୀ ମେଣ୍ଟକୁ ପ୍ରଭାବହୀନ କରିସାରିଛନ୍ତି। ଏପରି ବୈଠକ ମାଧ୍ୟମରେ ସେମାନେ ମେଣ୍ଟର ପ୍ରାସଙ୍ଗିକତା ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଆର୍ମେନିଆର ଶାସକ ଦଳ ସିଭିଲ୍ କଣ୍ଟ୍ରାକ୍ଟ ପାର୍ଟି ସଂସଦୀୟ ନିର୍ବାଚନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ୍ଙ୍କ ନେତୃତ୍ୱାଧୀନ ଦଳ 39.8% ଭୋଟ୍ ପାଇଥିବା ବେଳେ ଷ୍ଟ୍ରଙ୍ଗ୍ ଆର୍ମେନିଆ ଆଲାଏନ୍ସ 23.2% ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। 2018 ପ୍ରଧାନମନ୍ତ୍ରୀ ପାସିନିଆନ୍ଙ୍କ ନେତୃତ୍ୱାଧୀନ ଦଳ ଆର୍ମେନିଆରେ ଶାସନ କ୍ଷମତାରେ ରହିଆସିଛି। ସଂସଦୀୟ ନିର୍ବାଚନରେ ବିଜୟ ହାସଲ କରିଥିବାରୁ ଆର୍ମେନିଆ ପ୍ରତିପକ୍ଷ ନିକୋଲ ପାସିନିଆନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନ ବିରୁଦ୍ଧରେ ଏକ ବଡ଼ ବିଜୟ ହାସଲ କରିଛି। ଏହି ଏକମାତ୍ର ଟେଷ୍ଟରେ ଭାରତ ଏକ ଇନିଂସ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ମାତ୍ର 3 ଏହି ମ୍ୟାଚ୍ ଶେଷ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ 8 ୱିକେଟ୍ ବିନିମୟରେ 564 ରନ୍ର ବିଶାଳ ସ୍କୋର କରିଥିଲା। ଆଫଗାନିସ୍ତାନ ଆଜି ତୃତୀୟ ଦିନ ଖେଳରେ ଗତକାଲିର ପ୍ରଥମ ଇନିଂସକୁ 5 ୱିକେଟ୍ ବିନିମୟରେ 113 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 152 ରନ୍ ସଂଗ୍ରହ କରିବା ସହ ଫଲୋଅନ୍ ହୋଇଥିଲା। ଦ୍ୱିତୀୟ ଇନିଂସରେ 35/5 ବଲ୍ରେ ସମସ୍ତ ୱିକେଟ୍ ବିନିମୟରେ ମାତ୍ର 112 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ଦଳ ନିଜର ଟେଷ୍ଟ ବିଜୟ ଇତିହାସରେ ସର୍ବାଧିକ ରନ୍ ବ୍ୟବଧାନରେ ଏହି ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟ ଚକ୍ର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ 1 ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କୋରାପୁଟ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିରରେ ମୋଟ 46 ଅଭିଯୋଗର ଶୁଣାଣି କରାଯାଇଛି। ସେଥିମଧ୍ୟରୁ 16 ଗୋଷ୍ଠୀଗତ ଓ 30 ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ 7 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୁଗ୍ମ ଭାବେ ଶିବିରର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି
6: ଆମର ଟୋଟାଲ 46 ଗ୍ରିଭାନ୍ସ ଆସିଥିଲା ଯୋଜନ ଶୁଣାଣିରେ, ତା ଭିତରେ 7 ଗ୍ରିଭାନ୍ସ ଆମର ଅନ୍ସ୍ପଟ୍ ଡିସ୍ପୋଜ୍ ହେଇଯାଇଛି, ଅଲରେଡ଼ି ତା ଉପରେ କାମ ହେଇସାରିଛି। 16 କମ୍ୟୁନିଟି ଗ୍ରିଭାନ୍ସ ଥିଲା, 30 ଇଣ୍ଡିଜୁଆଲ ଗ୍ରିଭାନ୍ସ ଥିଲା, ତା ଛଡ଼ା ବି ଗୁଡ଼ାଏ ଲୋକ ଏବେ ଆସିକି ଆମେ ଗ୍ରିଭାନ୍ସ ଦେଇଛନ୍ତି, ତାଙ୍କ ବି ଗ୍ରିଭାନ୍ସ ଉପରେ ଆମେ କାର୍ଯ୍ୟକ୍ରମ ଯେଉଁ ଅଛି ପଦକ୍ଷେପ ନିଆଯିବ। ଆମର 11 SHGକୁ 1.5 crore ଟଙ୍କା ଦିଆଯାଇଛି, ଆଉ 2 ଲୋକଙ୍କ ଇଣ୍ଟରକାଷ୍ଟ ମ୍ୟାରେଜ୍ ପାଇଁ 5 ଟଙ୍କା, ଦୁଇଟାରେ ମିଶିକି 2.5 lakh 5 ଟଙ୍କା ଏମିତି ତାଙ୍କୁ ଇନ୍ସେଣ୍ଟିଭ୍ ଦିଆଯାଇଛି। ଗ୍ରିଭାନ୍ସରେ ଗୁଡ଼ାଏ କେସ୍ ଯେଉଁ ମ୍ୟୁନିସିପାଲିଟିରେ ଘର ପାଇବା ପାଇଁ ସେମାନେ ଦରଖାସ୍ତ କରିଥିଲେ, ତ ତାଙ୍କ ନିଜ ନାଁରେ ପଟ୍ଟା ଅଛି, ତାଙ୍କ ପାଇଁ ଘର ସାଙ୍ଗେ ସାଙ୍ଗେ ମ୍ୟୁନିସିପାଲିଟି ଯୋଗାଇ ଦେବ। ଅନ୍ୟମାନଙ୍କ ଯେଉଁମାନଙ୍କ ପଟ୍ଟା ନେଇ ତାଙ୍କୁ ଆମର ଯେଉଁ ବସୁନ୍ଧରା ଯୋଜନା ଚାଲୁଛି ସେଠି ଗ୍ରାମ୍ୟାଞ୍ଚଳରେ ତାଙ୍କ ଯେଉଁ ମୁଡ଼ଗା ଅଛି ସେଠି ଆମେ ଜାଗା ଦେଇକି ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ତାଙ୍କୁ ଘର ଦେଇପାରିବ ତା ପାଇଁ ତାଙ୍କୁ କୁହାଯାଇଛି। କିଛି କେସ୍ ଆମର ରୋଡ଼ ରାସ୍ତା ବିଷୟରେ ଆସିଥିଲା, ତ ସେଠି ରିପେୟାର ରିନୋଭେସନ ପାଇଁ RDକୁ RNBକୁ ସେମିତି ଇନ୍ସଟ୍ରକ୍ସନ୍ ଦିଆଯାଇଛି।
5: ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ତାଲିମ କେନ୍ଦ୍ରରେ ସମୁଦାୟ ସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ନବରଙ୍ଗପୁର ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରି ମହିଳା ବିରୋଧୀ ହିଂସା ରୋକିବାରେ ସମୁଦାୟର ଭୂମିକା ଉପରେ ଆଲୋଚନା କରିଥିଲେ। ଘରୋଇ ହିଂସା ଓ ଯୌତୁକ ନିଷେଧ ଆଇନ ସମ୍ପର୍କରେ ସଚେତନତା ଓ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ 2-ଦିନିଆ ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ଆରମ୍ଭ ହୋଇଛି। କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଅଦାଲତରେ 692 ପେନ୍ସନ୍ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ 121 ଅବସରକାଳୀନ ବକେୟା ପ୍ରାପ୍ୟ ମାମଲାର ଶୁଣାଣି କରାଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ 14 ବ୍ଲକରେ ବୁଥସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଘରେ ଘରେ ଯାଇ ମତଦାତା ଯାଞ୍ଚ, ନୂତନ ମତଦାତାଙ୍କ ନାମ ସଂଯୋଜନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଜୟପୁରରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଥିଲା। କ୍ୟାମ୍ପରେ 238 ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରାଯିବ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତା ନେଇ ସେ ସନ୍ତୋଷ ପ୍ରକାଶ କରିଥିବାବେଳେ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଛନ୍ତି। ପୁନଃ ପ୍ରକ୍ରିୟାକରଣ କେନ୍ଦ୍ରରେ 100% ଘରୋଇ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ଉନ୍ମୋଚିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରତ୍ୟେକ ଝିଅଙ୍କ ପାଖରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। କୋରାପୁଟ ସଦ୍ଭାବନା ସଭାଗୃହରେ ସାମ୍ବିଧାନିକ ଧାରା 275 କ ଅଧୀନରେ ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପ୍ରେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସଂଯୋଗୀକରଣକୁ ପ୍ରାଥମିକତା ଦେଇ ଆଗାମୀ 5 ଆର୍ଥିକ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରାଯାଇଛି। ବିଦ୍ୟାଳୟରେ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଦ୍ୱାରା ପ୍ରେରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଦେଇଛି। ଏହି ବର୍ଷଗୁଡ଼ିକରେ ମୋଦି ସରକାର ଗରିବ, କୃଷକ, ମହିଳା ଏବଂ ଯୁବବର୍ଗର କଲ୍ୟାଣ ତଥା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଦେଶର ଉନ୍ନତି ପାଇଁ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି କୃଷକମାନଙ୍କ କଲ୍ୟାଣ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ବିଗତ 12 ବର୍ଷ ମଧ୍ୟରେ କୃଷକମାନଙ୍କ କଲ୍ୟାଣ ଏବଂ ତାଙ୍କ ଆୟ ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରେ ସବୁଠୁ ପ୍ରମୁଖ ଯୋଜନା ହେଲା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା, ବୃହତ୍ କୃଷକ କଲ୍ୟାଣ ଯୋଜନା ଅଟେ। ଏହି ଯୋଜନା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତିବର୍ଷ 6,000 ଟଙ୍କା ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଏ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 9,50,00,000 କୃଷକ ପରିବାରଙ୍କ ଖାତାରେ 4,28,000 କୋଟି ଟଙ୍କାରୁ ଅଧିକ ଧନରାଶି ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାର କୃଷକ ଦିନେଶ କୁମାର ଜୟସ୍ୱାଲ କହିଛନ୍ତି ଯେ କୃଷକ ସମ୍ମାନ ନିଧି ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଚଳିତ କୃଷକ ସମ୍ମାନ ନିଧି ଯୋଜନାରେ ମୋତେ ବହୁତ ଲାଭ ମିଳୁଛି। ଏହାଦ୍ୱାରା ମୋତେ ଅନେକ ପ୍ରକାର ସାହାଯ୍ୟ ମିଳିଥାଏ ଏବଂ ଆମେ ଉଚିତ ସମୟରେ ବିହନ ଏବଂ ସାର କ୍ରୟ କରିପାରିଥାଉ।
0: ସେହିପରି ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ଦ୍ୱାରା ଜଳସେଚନ ବ୍ୟବସ୍ଥା ସୁଦୃଢ଼ ହୋଇଛି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ମାଟିର ପୋଷକ ତତ୍ତ୍ୱ ବିଷୟରେ ସୂଚନା ମିଳିଥାଏ। ବର୍ଷ 2014-15ରୁ ଆଜି ପର୍ଯ୍ୟନ୍ତ 26 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ପ୍ରାୟ 23 କୋଟି କୃଷକମାନଙ୍କୁ 1,92,000 କୋଟି ଟଙ୍କା ବୀମାର ଲାଭ ମିଳିପାରିଛି। ପ୍ରଧାନମନ୍ତ୍ରୀ କୃଷକ ମାନଧନ ଯୋଜନା ଅନ୍ତର୍ଗତ କ୍ଷୁଦ୍ର ତଥା ମଧ୍ୟମ ଧରଣର କୃଷକମାନଙ୍କୁ 60 ବର୍ଷ ବୟସ ପରେ ମାସିକ 3,000 ଟଙ୍କାର ପେନ୍ସନ୍ ପ୍ରଦାନ କରାଯାଉଛି। ଉତ୍ତରପ୍ରଦେଶର ଗୌରବ ତ୍ୟାଗୀ ଏହି ଯୋଜନାର ପ୍ରଶଂସା କରି କହିଛନ୍ତି ଯେ ଏହି ଯୋଜନା କୃଷକମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଅଟେ।
2: କୃଷକ ମାନଧନ ଯୋଜନା ଅତ୍ୟନ୍ତ ଲାଭକାରୀ ଅଟେ। ପ୍ରଧାନମନ୍ତ୍ରୀଙ୍କର ଯେତେ ସବୁ ଯୋଜନା ଅଛି ତାହା ସବୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ସବୁ କୃଷକମାନଙ୍କ ପକ୍ଷରେ ହିତକାରକ। ବୃଦ୍ଧାବସ୍ଥାରେ 3,000 ଟଙ୍କାର ସହାୟତା ଅତ୍ୟନ୍ତ ପ୍ରଶଂସନୀୟ ଅଟେ।
0: ସେହିପରି ନିମ୍ନତମ ସମର୍ଥନ ମୂଲ୍ୟ କୃଷକମାନଙ୍କ ପାଇଁ ଏକ ସୁଦୃଢ଼ ସାହାଯ୍ୟ ଅଟେ। ଏହାର ଅନ୍ତର୍ଗତ କୃଷକମାନଙ୍କୁ ତାଙ୍କ ନିବେଶ ରାଶିର 1.5 ଗୁଣ ମୂଲ୍ୟ ମିଳୁଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ଦୃଢ଼ ନୀତି ଦ୍ୱାରା ଦେଶର ସମୁଦାୟ ଖାଦ୍ୟ ଉତ୍ପାଦନ 2013-14ରେ 265 ମିଲିୟନ୍ ଟନ୍ରୁ 2024-25ରେ 358 ମିଲିୟନ୍ ଟନ୍ ହୋଇପାରିଛି। ଏତଦ୍ବ୍ୟତୀତ ଦେଶରେ ଧାନ ଉତ୍ପାଦନ ରେକର୍ଡ 154 ମିଲିୟନ୍ ଟନ୍ ହୋଇପାରିଛି। ଏହାଦ୍ୱାରା ଭାରତ ଚୀନକୁ ପଛରେ ପକାଇ ବିଶ୍ୱର ପ୍ରଥମ ଧାନ ଉତ୍ପାଦନକାରୀ ଦେଶ ହୋଇପାରିଛି। ଆଜି ଭାରତର କୃଷକ କେବଳ ଅନ୍ନଦାତା ନୁହେଁ, ବରଂ ଦେଶର ଆର୍ଥିକ ପ୍ରଗତି ତଥା ବିକାଶ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଆଧାର। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ପହେଲା ସବୁ ଚାଷୀ ଭାଇ ଭାଇମାନଙ୍କୁ ଜୁହାର। ଆଜିର ଡେଲ ନମ୍ବର କୃଷଂସାର କାର୍ଯ୍ୟକ୍ରମ ମୂଲ କରବାର ଆଗୁନୁ ଚାଷୀ ଭାଇ ଭଉଣୀମାନଙ୍କୁ ଫେର ଘାଏ ହେତୁ କରିନେମି। ସବେ ତ ଜେନ୍ସନ୍ ସୁର ରଖିଛନ୍ ବି, ତଥାପି ବି ଆମର୍ ସାଙ୍ଗେ ସାମିଲ ହେବାର୍ ଲାଗି ବୋଲିକିରି ଫେର ଥରେ ଆମର୍ ଫୋନ୍ ନମ୍ବରଟା କହିନେଉଛେ। ଆମର୍ ଫୋନ୍ ନମ୍ବର ହେଲା 0663241120 ଆରୁ 0663241123। ପହେଲା ଆଜିର ଡେଲ୍ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମର ଉପସ୍ଥାପନା ଥିଲି ମୁଇଁ ଚିନ୍ତାମଣି ସାହୁ ଜୁହାର। ହ୍ୟାଲୋ
4: ସାହୁ ଦାଦା, ଜୁହାର
3: ଜୁହାର।
4: ମୁଁ ସୋହଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାଇ ବିଜେପୁର ଜିଲ୍ଲା ବରଗଡ଼ରୁ।
3: ହଁ, ଆଉର କାଣା କାଣା ହାଲଚାଲ, ଖରା କେନ୍ତା କେନ୍ତା ହଉଛେ?
4: ଖରା ତ ଇହାଦେ କମି ବସଲାନ ଦାଦା, ହେଲା ଗୁଲଗୁଲି ଟିକେ ହଉଛେ।
3: ହଁ,
4: ଆରୁ ଟିକେ ଇହାଦେ ଖରା ଟିକେ କମଲାନ ଗୁଲଗୁଲି ହଉଛେ, ବର୍ଷା ଟିକେ ପାନ ପଡ଼ିଲେ ଭଲ ଲାଗ୍ବା।
3: ହଁ, ଲେତି ଲୁତା ତ ମିଳୁଥିବା, ଜାମ ବି ତ ପାଚି ବସଲାନ।
4: ହଁ, ଜାମ ଇଟା ମୁଲେ ବସଲା ଦାଦା, ଲେତି ମାନେ ଏନ୍ତା ଠାନ୍ ଠାନ୍ ଅଛେ, ଠାନ୍ ଠାନ୍ ସରି ବସଲାନ।
3: ଆଚ୍ଛା, ଇଏ ଯେନ୍ ଖରିପ ଆମର ଚାଷ କର୍ମା, ସେଥିଲାଗି ବୋଲିକି ଯେନ ଅକର୍ତିଆ ପାନ୍ କେନ୍ ବର୍ଷି ଯେ ଚାଷ ବା ଜୁତା ଜୁତି ଜମି ଜୁତା ଜୁତି କଲେ ନ କିନି?
4: ହଁ ଦାଦା, ଆଜି ତ ମୁଇଁ ଟ୍ରାକ୍ଟର ନେଇକିରି ଦୁଦି କାସ ଜୁତାନି ଏଇଟା ଟ୍ରାକ୍ଟରରେ।
3: ହଁ ହଁ ହଁ,
4: ଦୁଇ ଘଣ୍ଟା ଜମି ଜୋତାନି ଆଜିକା।
3: ହଁ, ଖେତ କେ ଗଲା ବୋଲିକି ତ ଏକଥାରେ ଆମ ଜାମ ଏ କିନି ସେ
4: ଏଇଟା
3: ସବୁ ଧରିକିରି ମିଳୁଥିବା ନି?
4: ହଁ ବିଲକୁଲ ଦାଦା, ଆଜିର ଗୋଟେ ଜିନିଷଟେ ଭଲ ଲାଗ୍ଲା।
3: କାଣା
4: କାର୍ଯ୍ୟକ୍ରମର ଆରମ୍ଭରୁ ଦାଦା ଯେନ୍ ସୂଚନାଟେ ଯେନ୍ ଦେଲେ, ଯେନ୍ ଆମର ସମ୍ବଲପୁର ଯେନ୍ ପ୍ରସ୍ତୁତି ବାର ବରଷ ଭରିଛି ହସ।
3: ହଁ ହଁ ହଁ ହଁ,
4: ସେଥିରୁ ଆମେ ଚାଷୀମାନେ ବହୁତ କିଛି ଇହାଦେ ଜାଣିପାରୁଛୁ, ସମସ୍ତେ ତ ଶୁଣିଥିବେ ବି ଶ୍ରୋତା ଚାଷୀ ଭାଇମାନେ
3: ନିଶ୍ଚିତ ଭାବରେ,
4: ଆର୍ ବହୁତ ବଢ଼ିଆ ଲାଗା, ଆମେ ସେଠୁ ବହୁତ କିଛି ଶିଖିପାରିଲେ, ଉପକୃତ ହେଇପାରିଲେ। ସେଥିଲାଗି ଆକାଶବାଣୀ ସମ୍ବଲପୁର ଡ୍ୟାନ୍ ନମ୍ବର କୃଷଣସାର ପରିବାରକେ ପୁରା ଧନ୍ୟବାଦ ଆଏ ଦାଦା।
3: ହଉ ହଉ, ଆମର ତରଫନୁ ବି ଆପଣମାନଙ୍କୁ ଧନ୍ୟବାଦ। ଠିକ ଅଛେ
4: ଦାଦା,
3: ହଉ। ହ୍ୟାଲୋ
5: ଆଜ୍ଞା, ନମସ୍କାର। ଆଜ୍ଞା
3: ନମସ୍କାର, ଆଉ କେନ୍ତା କେନ୍ତା ଅଛନ୍, ଆପଣଙ୍କର ପରିଚୟ ଟିକେ ଦଉନ୍। ଆଜ୍ଞା ଆଜ୍ଞା, ଆରିଆଣି କାଣା କାଣା ଚାଲିଛେ? ଯେ ଖରା କେନ୍ତା କେନ୍ତା ହଉଛେ? ଦେଖୁନ୍, ଯେତେବେଳେ ବି ଚାଷ ଆମେ ଜମି ଚାଷ କରି ଯାଉଛୁ, ଖରାରେ ବୁଲାବୁଲି ନେଇ କରୁନ୍, ଖରାରେ ଯଦି ବି ଦରକାର ପଡ଼ୁଛେ ନେଇ ଗଲେ ନି ଚଲେ, ତା ଜରୁରୀ ଯଦି ପଡ଼ୁଛେ ବେଲେ ସେ ଜାଗାରେ ଆମେ ସଜ ବାଜେଇକିରି ପେଟେ ଥିର୍ ପାନ୍ ପିଇ ନେଇକରି ହେକିନି ସେ ଛତାକେ ଧରିକରି ଆମର ଚପଲ ମାରିକରି ପାନ୍ କ୍ୟାନ୍ ଧରିକରି ଯିମା କିନି? ଆଜ୍ଞା ହଁ, ସେଥିଲାଗି ଆମେ ତ ଚାଷୀମାନେ ଦେଖୁନ୍, ଖରା ତରା ଆମର ଖରା ବର୍ଷା ଶୀତ ସବୁ ଗୋଟେ ଆନି ହେ କି ନିସେ, ଆମେ ସବୁ ଦେହି କରିଯାଇଛୁ, ହେଲେ ବି ଯେନ୍ କିସମେ ଖରା ହଉଛେ କେଥିଲାଗି ଇ ଯେନ୍ ପରିବେଶର ବିଗିଡ଼ିବାର୍ ଲାଗି ବୋଲିକିରି, ଖରା ବି ତମେ ପ୍ରକୃତି ବି ତାର ତମେ କାଣା କି ସେ ଆମର ବିକଟାଳ ରୂପ ଯେନ୍ତା ବୋଲୁଛୁ ବିରିଝୁଛି ନେଇ ସେ କେଁ, ତ ସେ ଜିନିଷଟାକି ଆମର ପରିବେଶକେ କେନ୍ତା ଠିକ୍ ହିସାବରେ ରଖ୍ମା ବେଲେ କାଇଁ ଆମର ପାନ୍ ପବନ ବି ଆମର ଠିକ୍ ହିସାବରେ ରହେବା ସମାନ ହେଇକରି ହେ କି ନେସି, ଆମେ ତାକେ ବିରିଝାମା ବେଲେ କାଣା ଗଛ କୁଟ କାଟି ନେମା ବେଲେ ତ ଏମିତି ହେଇକରି ଆମର ପାନ୍ ପାଗ ବି ବିଗିଡ଼ବା କି ନେଇ? ନିଶ୍ଚିତ ଭାବରେ ଆଜ୍ଞା, ହଉ ଧନ୍ୟବାଦ ଆଜ୍ଞା। ହ୍ୟାଲୋ, ହଁ, ଆମର ଡେଲ୍ ନମ୍ବର କୁସଂସାର କାର୍ଯ୍ୟକ୍ରମକେ ସ୍ୱାଗତ, ଆପଣଙ୍କର ପରିଚୟ ଟିକେ ଦଉନ୍ ଆଜ୍ଞା। ଜୁହାର ଜୁହାର ଜୁହାର, କହୁନ୍ ଆପଣଙ୍କର ପରିଚୟ ଟିକେ।
4: ନୁକସାନୀ
3: ହେଲା ବେଲ ଇଜ ଆମର ରବି ଫସଲଟା ଧାନ ଧୁନା ମେହନତ କରିକି ଆମେ ଚାଷ ବାସ ଟେ କର୍ମା, ଯଦି ପାନ୍ କେନ୍ ବର୍ଷି ନେଲା ଆର ନୁକସାନ ହେଇଗଲା ଟିକେ ନି ବାସି କେ? ହଁ, ଖାଲି ଧାନ କହିଛନ୍ ଆରୁ ପନିପରିବା କିଛି ନେଇ? ନୂଆ ଉଦ୍ୟୋଗ କର୍ମା ନେଇ କେଁ? ହଁ ହଁ ହଁ, ନିଶ୍ଚିତ ଭାବରେ ଭଲ ଯେନ୍ତାକି ଆମେ ଶୁଣନ୍ତ, ଆମର ତ ରେଡ଼ି ନି ଚଲେ ଠୁଣ୍ଡି ନି ଚଲେ ହେ କି ନେସି? ହଁ, ସକାଳ ପାଇଲେ କି ଆମେ ମେହନତ କର୍ମା ବେଲେ ଯେନ୍ ଦୁଇ ପଇସା କମାନି ହେବା ଆମର ଚଲ୍ମା, ତାପରେ ଆମର ପିଲା ଛୁଆକୁ ପାଠ ସାଠ ପଢ଼େଇକରି ମୁନୁନ୍ ମାକଟେ କରାମା। ହଉ ଆଜ୍ଞା, ଧନ୍ୟବାଦ। ହ୍ୟାଲୋ, ନମସ୍କାର, ଆମର କୃଷି ଡେଲ୍ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମକେ ସ୍ୱାଗତ, ଆପଣଙ୍କର ପରିଚୟ ଟିକେ ଦଉନ୍। ଆଜ୍ଞା ଆଜ୍ଞା ଆଉ କେନ୍ତା କେନ୍ତା ଅଛନ୍? ହଁ ହଁ ଖରା ତରା କେନ୍ତା ହଉଛେ କୁହନ୍ ତ? ହଁ ହଁ ଖରା ହଉଛେ ଦେଖୁନ୍, ଯେନ୍ କାମ କମା ବି ଯଦି ଆମର ଭଟାନ କାମ ପଡ଼ୁଛେ ବେଲେ ବି ସକାଲ ବି ନେ ତ ବେଲ ଉରିଆ ବାହାରବାର କଥା କରୁ କି ନେଇ ବେଲି ବେଲେ ଇହାନି କାଣା କାଣା କହୁଛନ୍ ଘରେ? ହଁ ଧାନ ଇ ତ ଭଲ ଲାଗିନି ଧାନ? ଆଜ୍ଞା ଯେ କେନ୍ କିସମର ଧାନ ଚାଷ କରିଥିଲେ? ଆଚ୍ଛା ଆଚ୍ଛା ଆଚ୍ଛା ଇ ଆମର ଫାଉଣ୍ଡେସନ କି ଇ କାଣା କି ଆମର ଶଙ୍କର କିସମର କରିଛନ୍ କି ସବୁ ବିହନ ଯୋଗାଡ଼ କରି ନେଇଥିଲେ ଚାଷୀ ମାନଙ୍କର
6: ବେଲେ
3: ବନି ଫଲ ହେଇଥିଲା ବେଲେ ତମେ ଆମଦାନୀଟା ଠିକ୍ ଅଛେ ନେଇ କେ ଏଥର? ଆଚ୍ଛା ଆଚ୍ଛା ବେଲେ ବିକ୍ରି ଭଡ଼ା କଲେ ନନେ କେ ଖାଲି ଧାନ କରୁଛନ୍ ଆର୍ ଖରିପ ଲାଗି କାଣା ସଜବାଜ ହଉଛନ୍? ଆଜ୍ଞା ଆଜ୍ଞା ଯେ ଶୁଣନ୍ ତ ଇ ଯେନ୍ ରବି ଫସଲ ନ ଯେନ୍ ଇଟା ଗଲା ନଡ଼ା, ସେ ନଡ଼ାକେ କେନ୍ତା କରୁଛନ୍? ଜାଲି ନଉଛନ୍ କି?
6: ହଁ
3: ନେଇ ଜାଲୁ ତାହେଲେ ଜାଣିଛନ୍ ଆମେ ଜାଲି ନେଇକିରି ସଜ ପୁଡ଼େଇ ନେବା ବେଲେ ଦେଖୁନ୍ ଖାଲି ହେଟା ନୁହେଁ, ସେ ପରିବେଶ ତ ଖରାପ ହେବା ହେବା ତାର୍ ସାଙ୍ଗେ ଗୁଟେ କାଣା ଜାଣିଛନ୍ ଆମର ନୁକସାନୀଟେ ହଉଛେ କାଣା? ଆଚ୍ଛା ଆମେ ଯେତ୍କି ଜୈବିକ ଖତ୍ କି କମ୍ପୋଷ୍ଟ ଖତ୍ ଦେବାର କଥା ଜମିନ ଦେଇନି ପାର୍ବା, ଦେଇପାରୁଛୁ ତ ଆମେ ଯଦି ନଡ଼ାକେ କାଣା ହେବା କୁହେ ନେଲା ଜୁତେ କରି ବେଲେ ଆମର ସେନୁ ଖତ୍ଟା ହେଇଯାଉଛି କି ନାଇଁ ବୋଲେ ଆମେ ଖାଲି ରାସାୟନିକ ସାର ଦଉଥିମା ବେଲେ କାଣା ହେବା ଲାଷ୍ଟକେ ମାଟା ହେନ୍ତି କରି ଟାନ୍ ହେଇଯିବା ତ ଏଇ ଯେନ୍ ଆମର ଅନୁସାର ଜୀବାଣୁ ସାର ଯେନ୍ ଆମର ଦେବାର୍କେ ପଡ଼ୁଛେ ଆମେ ଯଦି ହେ ଯେହେତୁ ଆମେ କମ୍ପୋଷ୍ଟ ଖତ୍ କି ଗୋବର ଖତ୍ ହେତ୍କି ନେଇ ଆମେ ଯଦି ପାଇପାରୁଁ ଯେନ୍ ନଡ଼ାଟା ରହୁଛେ ନଡ଼ାକେ ଯଦି ଆମେ କୁହେଇ ନେଲା ଜୁତି ନେଇକରି ବେଲେ ଖତ୍ ହେଇଗଲା ଫନ୍ ଫନ୍ ହେଇଯିବା ପୁରା ମାଟ୍ଟା ମାଟ୍ଟା ବି ଠିକ୍ ରହିବା ଏକ ନେଇ ସେ ହଉ ଧନ୍ୟବାଦ ଆଜ୍ଞା ଆପଣଙ୍କର ମତାମତ ଲାଗି ନମସ୍କାର ଇହା ଚିନି ଗୀତ ପଦେ ଶୁଣୁ ଇ ଗୀତକେ ଗାଇଛନ୍ ଦୟାନିଧି କୁମ୍ଭାର ଆରୁ ଲେଖିଛନ୍ ଅର୍କିତ ଧରୁଆ।

0: हेलो हेलो हेलो। हाँ हेलो आज्ञा, डेल नंबर क्वेश्चन सर कार्यक्रम के स्वागत। आपनकर परिचय टिके दोन आज्ञा। ଆଜ୍ଞା ଆଜ୍ଞା, ଆଉ ଆଜ୍ଞା କୁହନ୍ତୁ କ'ଣ କେନ୍ତା କେନ୍ତା ଭଲ ଅଛନ୍ ଆଜ୍ଞା? ଆଉ କାଣା କାଣା କହୁଛନ୍ କରେ ଆଜ୍ଞା? ଚାଷବାସ ଚାଷବାସ କାଣା ଚାଲିଛି? ଆଜ୍ଞା ଆଜ୍ଞା, ତାହେଲେ ଯେତ୍କି ତମେ ଇଟା ଗରମ ଲାଗୁଥିଲା ଟିକେ ଗୁଲଗୁଲି ହଉଥିବ, କିନ୍ତୁ ଥଣ୍ଡା ଇଟା ବର୍ଷା ଲାଗି ଟିକେ ଥଣ୍ଡା ଲାଗୁଛି ନାଇଁ କି ଆଜ୍ଞା? ଆଜ୍ଞା, ଚାଷବାସ ଆପଣଙ୍କର
1: ଚାଷବାସ ତ ବର୍ତ୍ତମାନ ବର୍ଷା ଦିନ ଯେହେତୁ ରଜ ପରେ ଆମର ଧାନ ଚାଷ ଏପଟେ ହୁଏ,
0: ଆଜ୍ଞା,
1: ତ ସେଥିପାଇଁ ନା ବର୍ଷା ରଜ ପରେ ପୁଣି ଧାନ ଚାଷ ହବ।
0: ଆଜ୍ଞା ଆଜ୍ଞା ଆଜ୍ଞା, ବୋଲେ ଖାଲି ଧାନ ଚାଷ କରୁଛନ୍, ପନିପରିବା ଚାଷ ନେଇ କରବାର ଆଜ୍ଞା?
1: ହଁ, ପନିପରିବା ବି ଆମର ଏପଟେ ହୁଏ, ଆମର ପରିବା ଚାଷ ହୁଏ, ଯେମିତିକି କାକୁଡ଼ି, ପୋଟଳ, ଭେଣ୍ଡି, ବରଗୁଡ଼ି, ଟମାଟୋ, ବିଲାତି ଆଉ ଜହ୍ନି, ଏଇସବୁ ଚାଷ ହୁଏ ଆଉ।
0: ଆଜ୍ଞା ଆଜ୍ଞା, ଯାହା ବି ଆଜ୍ଞା, ନିଶ୍ଚିତ ଭାବରେ ଆପଣଙ୍କୁ ଧନ୍ୟବାଦ ଦେମୁ ଏଥିର୍ ଲାଗି ଯେ ଆପଣ ଆମର୍ ଇଟା କାଣା କି କୃଷନ୍ ସାର୍ କାର୍ଯ୍ୟକ୍ରମ ଶୁଣୁଛନ୍, ଡେଲ୍ ନମ୍ବର କୃଷନ୍ ସାର୍ କାର୍ଯ୍ୟକ୍ରମରେ ଭାଗ ନେଇ ପାରୁଛନ୍। ଆଜ୍ଞା, କାର୍ଯ୍ୟକ୍ରମ କେନ୍ତା ଲାଗୁଛି ଆଜ୍ଞା?
1: କାର୍ଯ୍ୟକ୍ରମ ତ ବହୁତ ଭଲ ଲାଗେ ଆପଣଙ୍କ କାର୍ଯ୍ୟକ୍ରମ, ଯୋଉ କୃଷି ସଂସାରରେ ଚାଷବାସ ଉପରେ ଆପଣ କୁହନ୍ତି
0: ଆଜ୍ଞା
1: ଆଉ
0: ଆଜ୍ଞା
1: କେମିତି ରୋଗ ପୋକ ସମସ୍ୟାରୁ ଦୂର ହୋଇପାରିବ ସେ ବିଷୟରେ ମଧ୍ୟ କୁହନ୍ତି,
0: ଆଜ୍ଞା ଆଜ୍ଞା
1: ଭଲ ଲାଗେ ଆଉ ଆମେ ମଧ୍ୟ ସେଇଟା କାର୍ଯ୍ୟକାରୀ କରୁ ଆଉ ଚାଷବାସରେ ଆଉ।
0: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆଜ୍ଞା, ଆପଣମାନଙ୍କର ମତାମତଟା ଗୋଟେ ଆମର ଲାଗି ବହୁତ ମୂଲ୍ୟବାନ। ଧନ୍ୟବାଦ ଆଜ୍ଞା, ଜୁହାର ଆଜ୍ଞା,
1: ଆଜ୍ଞା ଜୁହାର ରହୁଛି, ନମସ୍କାର।
0: ନମସ୍କାର, ହ୍ୟାଲୋ,
2: ହ୍ୟାଲୋ ଭାଇ, ନମସ୍କାର।
0: ନମସ୍କାର, ଡେଲ ନମ୍ବର କୃଷନ୍ ସାର କାର୍ଯ୍ୟକ୍ରମକେ ସ୍ୱାଗତ, ଆପଣଙ୍କର ପରିଚୟ ଟିକେ ଦଉନ୍।
2: କହୁଛି ଗ୍ରାମ ତାଲୁକା ଜିଲ୍ଲା ବଲାଙ୍ଗୀର।
0: ଆଜ୍ଞା, ଆଉ କେନ୍ତା କେନ୍ତା ଅଛନ୍ ଆଜ୍ଞା?
2: ଆମେ ମାନେ ଭଲ ଅଛୁ, ଆକାଶବାଣୀ ପରିବାର କେନ୍ତା ଅଛନ୍?
0: ନିଶ୍ଚିତ ଭାବରେ ଆଜ୍ଞା, ଭଗବାନଙ୍କର ଆଶୀର୍ବାଦରୁ ଭଲ ହିସାବରେ ଅଛୁ।
2: ତାପରେ ଯାହା ବି ଆଜିକା ବହୁତ ଖୁସି ଲାଗେ, ଆଜିକା 90 ବର୍ଷ ପୂର୍ତ୍ତି ଅବସର ଚାଲ ବି ଆଜିକା ପ୍ରାୟ ଆଜି ଖୁସି ଲାଗୁଛି। ବର୍ତ୍ତମାନ କାଁ କଥା ନ୍ୟୁଜ୍ରେ ବି ବାହାରୁଛି, ନ୍ୟୁଜ୍ ପେପର୍ରେ ବି ବାହାରୁଛି, ଟିଭିରେ ବି ବର୍ତ୍ତମାନ, ରେଡିଓ ଏନ୍ତା ତାର ଚ୍ୟାଟର୍ ଲାଗି ରହୁଛି, ସବୁଥିରେ ବାହାରୁଛି, ଆଜିକାଲି ବହୁତ ଗୁଟେ ଖୁସି ଲାଗୁଛି।
0: ହଁ ଆଜ୍ଞା, ନିଶ୍ଚିତ ଭାବରେ ଦେଖୁନ୍ ଦେଖୁନ୍ ଦେଖୁନ୍, 90 ବରଷ ହେଇଗଲା ଆକାଶବାଣୀକେ। ଆକାଶବାଣୀଟା ଆମର ସମ୍କିରର 60ଟି ଆଜ୍ଞା, କି ନାଇଁ? ଶିକ୍ଷା କ୍ଷେତ୍ରରେ
2: 90 ବର୍ଷ ପାର କଲା, ଦିନେ ଦିନକେ ଆମ ହିସାବ 200-300 ବର୍ଷ ପାଖରୁ ଆର ଏନ୍ତା ଆକାଶବାଣୀ ଆମକୁ ଯୋଡ଼େଇ ଥାଉ, ଆର ଆମେ ବି ଏନ୍ତା ଆକାଶବାଣୀ ସହିତ ଯୋଡ଼େଇ ଥିମୁ, ଏନ୍ତା ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆହୁରି ଲାଇଭ ଶୁଣି ମଧ୍ୟ ମନେ କରୁ, ଆର ଆହୁରି ଆମେ ଆପଣ ସହିତ ଏନ୍ତା ମିଠା ମିଠା କଥା ହେଇକି ଦିନଟା ସରିଯିବ।
0: ନିଶ୍ଚିତ ଭାବରେ ଆଜ୍ଞା, ଆପଣ ତୁଣ୍ଟା ସତୁଣ ହଉ, ଆରୁ ଭଗବାନ
2: ସମ୍ବଲପୁର ବର୍ଷା ଖବର କେନ୍ତା ହଉଛେ ଭାଇ?
0: ହେନ୍ତା ଆଜ୍ଞା, ଅଗର୍ତ୍ତିଆ କେତେବେଲେ ବର୍ଷା ହେଇଯାଉଛେ, କେତେବେଲେ ଛାଡ଼ି ଯାଉଛେ। ଆପଣଙ୍କର ଇନ ଅଞ୍ଚଳ ନ କେନ୍ତା କେନ୍ତା ବର୍ଷା ବର୍ଷି କେନ୍ତା ହଉଛି?
2: ପରଦିନ ଟିକେ ଧୁକା କଲା, କାଲି ଟିକେ ମେଘ ଗୁଡ଼ୁ ଗୁଡ଼ୁ ପଲେ କଲା, ଆଜି ଟିକେ ଆଶ୍ୱସ୍ତି ମିଲା, ଟିକେ ଥଣ୍ଡା ଲାଗୁଛି, ଏଥିଲାଗି ଥଣ୍ଡା ଲାଗୁଛି ଯେ ଆଜି ଉଷ୍ଣା ଓହ୍ଲିବାର ଲାଗିଲା, ସୋନପୁର ଭାଷାରେ ଗୋଟେ କହୁଛନ୍, ଏନ୍ତା ଗୋଟେ ବର୍ଷା ହେଲା, ଉଷ୍ଣା ଓହ୍ଲି ତେଲ ବର୍ଷା ହେଲା, ଏନ୍ତା ବର୍ଷନ ସେନ୍ତା ଉଷ୍ଣା ଓହ୍ଲିବାର ଏନ୍ତା ବର୍ଷା ଟିକେ ହେଲା, ଆର ବହୁତ ଟିକେ ଭଲ ଟିକେ ଗୁରୁ ଗୁରୁ ଧୁକ ଆସୁଛେ, ଗୁରୁ ଗୁରୁ ସବୁ ହଉଛେ, ଯେନ୍ତା ଏଇଟା କାଁ ଅଷାଢ଼ ମାସ ଚାଲି ଆସୁଛେ, ସମସ୍ତଙ୍କର ଏଇଟା ତ ଚାଷ କାମ ଆସିଗଲା, ସମସ୍ତେ ଚାଷବାସ କରିବେ।
0: ଆଜ୍ଞା,
2: ଆଉ ଗୋଟେ ଦୁଃଖର ବିଷୟ ମିଳୁଛେ, ଏଥର ଫେର ଇଂଲଣ୍ଡ କାଁ ଗୋଟେ ଆସୁଛେ, ମୌସୁମୀ ବାୟୁ ଟିକେ ଏଥର ଟିକେ ଦୁର୍ବଳ ରହିବା,
0: ଦୁର୍ବଳ ରହୁଛନ୍ ଆଜ୍ଞା। ସେଥିରେ ଶୁଣନ୍ତୁ ଆଜ୍ଞା, ସେଥିରେ ଆମେ ଦାୟୀ ହଉଁ। ଦେଖୁନ୍ ଆଜ୍ଞା, ଦେଖୁନ୍, ଆମେ ଯେନ୍ ଏନ୍ତା ଦିନ ଥିଲା ଯେତେବେଲେ ଆମେ କ୍ଷେତ୍କେ ପଳେଇ ଯାଉଥିଲା, ଇ ସମୟକେ ଆଜ୍ଞା ଜାମ୍ ଏ କି ନେସି ଲେତି ଆମ ଲେତି ଇସବୁ ଯେନ୍ ଖାଇକରି ବି ଆମେ ପେଟ ଭରି ନଉଥିଲା, ରହି ଯାଉଥିଲା କି ନାଇଁ? ତାପରେ ଦେଖୁନ୍ ବାର ବେସା ଯେତେବେଲେ କହୁଥିଲା ମଇଦାନେ ଆମେ ଗାଈ ଗୋରୁ ଲାଗି ଯେତେବେଲେ ଜୁଗୁଥିଲା ବି ଆଜ୍ଞା, ଆମକୁ କିଛି ଘରୁ ଖାଇବାର୍କେ ନେଇ ନେଇଦେଲେ ବି ଆମର ଜାମ୍ ପେଟେ ଖେଳୁଥିଲା, କେତେବେଲେ ଆମ ଲେତି ପେଟେ ଖେଳୁଥିଲା ଏ କି ନେସି? ତାପରେ ଟୋଲ୍ ବେଟି ଯାଉଥିଲା, ଦେଖୁନ୍ ସେ ଟୋଲ୍ ଚାଲି ଚୁଲା ଆଣିକରି ଆମେ ତୁନ୍ତୁ ରାନ୍ଧୁଥିଲା, ଏହା ଜିନିଷ ଯେନ୍ କିଛି ପାଇଁ ଗଛ ଖୁଟ ଅଭାବ। ତାପରେ ଗୋଟେ ଜିନିଷ ବି ଆଜ୍ଞା, ଯେତେବେଲେ ବି ଆମେ ବର୍ଷା ମାସ ଭୁରେ ହେଇଯାଉଥିଲା, ଡୁଲି ମାନଙ୍କୁ ପ୍ୟାର ହେଉଥିଲା, କାଦୁ କରବାର୍କେ ଯାଉଥିଲା, ଯେନ୍ ଡୁଲିକେ ଦେଖଲେ କି ଯେନ ଜାମ୍ ଗଛଟେ ଥିବା ବେଲେ ସେ ଡୁଲିଟା କଲା ଝିମ୍ ଝିମ୍ ହେଇଯାଉଥିଲା। କିନ୍ତୁ ଧୀରେ ଧୀରେ
2: ଦେଖନ୍ତୁ ଭାଇ, ଆର ଗୋଟେ କଥା ଦେଖନ୍ତୁ ଭାଇ, ଆପଣ କହିଲେ ତମ ମତ, ତାପରେ ପ୍ରାୟ ବି କାଁ ଅଛି, ଗ୍ରାମାଞ୍ଚଳ ହଉ କି ସହରାଞ୍ଚଳ ହଉ କି ଗାଁ ରାସ୍ତା ହଉ, ଯେତେ ବି ବର୍ତ୍ତମାନ ଡମର ମାନେ ଅଛି ଛିଲିଆପାର ମାନେ ପାଖରେ ପ୍ରାୟ କାଣା ହଉଛି କଫର ମନେ ବନଦୁଛି, ଯେନ୍ ଟାଇମରେ କଫର ମନେ ବନଦୁଛି ଡମର ଟାଇମ୍ ତ ଆମ ଗାଁକେ ଚାଟି ଆସୁଛି, ଏଇଟା ଯେହେତୁ ତିନି ତିନିଟା କଫର ତ ପାଖେ ପାଖେ ହେଇଗଲା, ସବୁ ତ ଯାହା ଡମର କଫର ଥିବ ସବୁ ତ ଫଟେଇ ଦବ।
0: ଜାମ ପଡିକରି କଲିଆ ବିଡ଼ବିଡ଼ ହଉଥିଲା, ଯେତେବେଳେ ଜୁତି ନେମା ପ୍ୟାନ୍ ବି କଲିଆ ହେଇଯାଉଥିଲା, ଧୀରେ ଧୀରେ କରି ଦେଇଥିଲା ଆମର ଜରୁରୀ ଲାଗି, ଆମର ଦରକାର ଲାଗି ଆମେ ଗଛ କାଟୁଛୁ। ହେଲେ ସବୁ ଭାଇ ବହିନ ମାନେ ବୁଝିବାର କଥା ଯେ ଆମେ ଯଦି ଗୋଟେ କାଟିଲେ ପାଞ୍ଚଟା କି ଦଶଟା ଗଛ ଯୋଗେଇ ପାରତା, ଆମର ପରିବେଶଟା ବି ଠିକ ରହିତା, ଏଇ ପ୍ୟାନ୍ ପାବନଟା ବି ଠିକ ରହିତା। ଧନ୍ୟବାଦ ଆଜ୍ଞା ଆପଣଙ୍କର ମତାମତ ଲାଗି। ଜୁହାର ଆଜ୍ଞା। ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ
0: ହଁ ଆଜ୍ଞା ଜୁହାର ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦଉନ୍। ଆଜ୍ଞା ଆଉ କେନ୍ତା କେନ୍ତା ଅଛନ୍?
3: ଭଲ ଭଲ ଅଛନ୍।
0: ଆଉ କାଣା କାଣା କହୁନ୍, କାଣା କାଣା କବାର ଭୂତା ଲାଗିଛେ? ଆଜ୍ଞା
3: ହ୍ୟାଲୋ
0: ହଁ ଆଜ୍ଞା କହୁନ୍।
3: ହ୍ୟାଲୋ
0: ହଁ ଆଜ୍ଞା କହୁନ୍ କହୁନ୍ ସବୁଛେ। ହ୍ୟାଲୋ
3: ହଁ ହଁ ହ୍ୟାଲୋ
0: ଆଜ୍ଞା, ବୋଲେ କାଣା କାଣା କବାର ଭୂତା ଲାଗିଛେ? ଭେଣ୍ଡି ଭଜା ଖାଇଲେ ବେଲେ ଚଲଲା କିନି? ସେଦିନ ଆପଣଙ୍କର ଜିରା ମସଲା କିଛି ଲାଗେ, ତେଲ ଟିକେ ନୁନ ହଲଦି ହେଲା ବେଲେ ଚଲଲା।
3: ହଁ ହଁ
0: ବେଲେ ଭେଡ଼ି ଯୋଗେଇଛନ୍ ବୋଲୁନ୍। ମେକା ଖରା ମାସେ ଖରାଟିଆ ମେକା ବାହାର କରୁଛନ୍? ଆଜ୍ଞା ହଁ ହଁ, ବେଲେ ତ ମେକାର ବି ତ ଚାହିଦା ଅଛି ଆଜ୍ଞା, ବିକ୍ରି ବଡ଼ା ଭଲ
3: ହେଇଥିବା।
0: ଓ ଶ୍ରାବଣ ଇହାନି ଯୋଗେଇଛନ୍ ନେଇ କେଁ? ବେଲେ କେନ୍ତା ପ୍ୟାନ୍ ଧରଉଛନ୍ କି ମନା ହିସାବେ ଯୋଗେଇକରି ପ୍ୟାନ୍ ଦଉଛନ୍? ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଠିକ୍ ଅଛି ଆଜ୍ଞା, କରୁନ୍ ବଢ଼ିଆ ଜିନିଷ ମାନେ କହିଛନ୍। ଏହା ଜିନିଷ ମିର୍ଚା ବି ଜଗାବାର ସମୟ, ମିର୍ଚା ପଡ଼ିଲା ବୋଲି ପକାଲେ ନ କିନି? ଆଜ୍ଞା ହ୍ୟାଲୋ ହଁ ଆଜ୍ଞା, ଡେଲ ନମ୍ବର କୃଷ୍ଣ ସାର କାର୍ଯ୍ୟକ୍ରମ କେ ସ୍ୱାଗତ କରୁଛୁ। ଜୁହାର ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦଉନ୍।
4: ଜୁହାର, ମୁଇଁ ହାତୀ ପାରି ମୁଇଁ ଚିନ୍ତାମଣି ନା କହୁଥିଲି।
0: ଆଜ୍ଞା ଅର୍ କେନ୍ତା କେନ୍ତା ଅଛନ୍ କହୁନ? ଆଜ୍ଞା ଭଲ ଅଛନ୍?
4: ବଢ଼ିଆ ଅଛେ ଆଜ୍ଞା।
0: ଆଜ୍ଞା ବେଲେ ଏହାନି କବାର ବୁଦା କାଣା ଲାଗିଛେ? ରାତି ବି ଯଦି ଚାହିଁବେ ବେଲେ ବି ପଇସା ପେଇ ପାରିବେ କି ନାଇଁ? କେତେ ପଟ ରଖିଛନ୍? ଆଜ୍ଞା
4: ପଚିଶ
0: ପଟ। ହଁ ନାଇଁ, ଇଟା ଯେନ୍ କଥା ଟିକେ କହିଲେ ବହୁତ ବଢ଼ିଆ ଯୋଜନା ଟିକେ କହିଛନ୍ ଆଜ୍ଞା। କେଁଥିର୍ ଲାଗି କରବେ ତ ଦୁଇ ଚାର ପରଦିନ ଯେତେ ଘାଟି ହେବେ, ଆପଣ ପଚିଶ ପରଦିନ ବି ହେତ୍କି ଘାଟି ହଉଛନ୍?
4: ଖରାଦିନେ ଟିକେ ହଲାକିଲ ହେବାର ଡାଲ ପତ୍ର ନାଇଁ ମିଲେ ଆଜ୍ଞା।
0: ଆଜ୍ଞା ଆଜ୍ଞା, ତାପରେ ପ୍ୟାନ୍ କ୍ୟାନ୍ ଟିକେ ପିଆବାର ଲାଗି ବି ଅସୁବିଧା ହଉଥିବା?
4: ଅସୁବିଧା ଟିକେ
0: ହଁ, କାଁଥିର୍ ଲାଗି କେନ୍କେ ସେ ନଳିଆ ତରକି କେନ୍ ବନ୍କେ ଗଲେ ଯାଇ ପ୍ୟାନ୍ କ୍ୟାନ୍ ପିଆଉଛେ ଯେ ନାଇଁ କିଛି ନାଇଁ ଆଜ୍ଞା, ମେହନତ ଟିକେ କର୍ମା। ତାପରେ ଛେଲର ଦେଖୁନ୍, ଇଟା ପଇସା ମୁନେ ସଦେ ଆପଣ ଯେତେବେଲେ ବି ରାତି ଦୁଇ ବଜେ ବି ଯଦି ବିକମି ପଇସା ଦରକାର ଯେବେଲେ ବି ଛେଲ ପଟେ ଦେମି କି ମେଲଛା ପଟେ ବିକମି ବେଲେ ବି ବିକି ପାରିବେ।
4: ଗୋଟେ
0: ମେଢି ଯଦି ଗଲା ବେଲେ ତାର ପଛା ପଛା ସବୁ ଯାଏସନ୍, ଆର୍ ଛେଲଟା ଲବ ଲପି ଆନ୍ ଇନ୍କେ ପଲା ଲେଖା ମନ୍କେ ସେନ୍କେ ଘା ସେ ଡାଲ୍କେ ଖାଇତି ସେ ଡାଲ୍କେ ଖାଇତି ଇ ତାଙ୍କର ହେଟେ ଆଜ୍ଞା। କିନ୍ତୁ ଶୁଣନ୍ତୁ, ଆମେ ଆପଣଙ୍କର ଜାଗାରେ ଅଛେ କାଁ ଯେ ଆମର ଇ ଡୁଙ୍ଗରି

0: ହ୍ୟାଲୋ
1: ହ୍ୟାଲୋ
0: ହଁ ଜୁହାର ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦଉନ୍। ହଁ ଆଜ୍ଞା ଭଲ ଅଛନ୍?
1: ଭଲ
0: ଆଜ୍ଞା ଆଜ୍ଞା। ଆଉ କାଁ କାଣା କରୁଛନ୍? ଲେତି ଲୁତା ତ ଖୋଦିବେ ନେଇ ଆଜ୍ଞା, ଲେତି ତ ଖୋଦିବେ ନେଇ। ଏହା ଜିନି ତ ତାର ଋତୁ ନେଇ ନେଇ ବୋଲି ଜାମ ଜମା ପାଇଲେନ କି ନି? ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଖେତ୍କେ ଗଲେ ବେଲେ ତ ଧରିବେ, ଖାଇବେ ପେଟେ ଖାଇବେ ଆଉ ଧରିକରି ଆଇବେ, ଫେର ନେଇ ବେଲେ ପତର ଖୁଡ଼ା ବନେଇକରି ଖୁଡ଼େ। ହଁ ଆଜ୍ଞା, ହେଟା ପରେ କହିଲି କାଣା ବୋଇଲେ ଆମ୍ଲେତି ଖାଇଗଲେ କେତେବେଳେ ଆମ ଜାମ ଗଜ ଆଡ଼ିକେ ଗଲେ ବେଲେ ବି ଜାମ ଖାଇଲେ, ତାପରେ ଇଟା କାଣା କି ଆମର ପତର ତିନ ଖୁଡ଼ା ବନେଇକି ଖୁଡ଼େ ଧରିକିରି ପଲିଆ ଏବେ କି ନାଇଁ? ହଁ ହଁ ହଁ। ଆଉ ଆଜ୍ଞା ଠିକ ଅଛେ, ଚାଷବାସ ହରମା। ହଁ ଠିକ ଅଛେ ଆଜ୍ଞା, ଧନ୍ୟବାଦ ଧନ୍ୟବାଦ ଆଜ୍ଞା ଆପଣଙ୍କର ମତାମତ ଲାଗି। ହ୍ୟାଲୋ ଆଜ୍ଞା ଜୁହାର।
2: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦଉନ୍। ଆଜ୍ଞା ଆଜ୍ଞା, କେନ୍ତା କେନ୍ତା ଅଛନ୍? ଦେହ ପା ଠିକ ଅଛେ? କାଣା କାଣା କରୁଛନ୍? ପନିପରିବା ନି କରି ହଁ, ଫଲ ଫଳି ବସଲାନ କି ଫୁଲ ହେଇଛି? କଷି ହଉଥିବା? ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ବେଲେ ଫଲ ବିକ୍ସନ୍ କି ନିଜେ ସବୁ ଖାଏସନ୍? ଖାଲି ଆଜ୍ଞା ଆଚାର ଜୁରି ବନାସନ୍? ଆଜ୍ଞା ଫଲ ଆଚାର ତ ବଢ଼ିଆ ଲାଗ୍ସି ଆଜ୍ଞା। ବାସି ପକାଲେ ଯଦି ହେଇଯିବ ବେଲେ ତ ନେଇ ବେଲେ ଆଜ୍ଞା ଖୁରେ ବାସି ପକାଲେ ପଲାବା।
2: ହଁ
0: ଆଜ୍ଞା କହୁନ୍। ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆଜ୍ଞା, ଆପଣଙ୍କର ମତାମତ ଲାଗି ଆପଣଙ୍କୁ ଧନ୍ୟବାଦ। ଏଇ ଜିନିଷଟା ଯେନ୍ ଆପଣଙ୍କର ମତାମତ ଦେଲେ ଆମର ଯେନ୍ ଉପର ଅଧିକାରୀ ମାନେ ଅଛନ୍ ତାକୁ ଆମେ ଜଣେଇଦେମୁ।
2: ଆର୍ ଗୋଟେ କଥା ଆଜ୍ଞା,
0: ଆଜ୍ଞା
2: ବୋଲେ ଆଟେ ବାଟେ କାର୍ଯ୍ୟକ୍ରମ ଗୋଟେ ରବିବାର ଦିନ ଦଉଥିଲା ଯେନ୍ 1-5।
0: ଆଜ୍ଞା ଆଜ୍ଞା ଆଜ୍ଞା,
2: ଏଥର ପୁନଃ ପ୍ରଚଳନ କଲେ ଆମକୁ ଟିକେ ଭଲ ଲାଗ୍ତା।
0: ହଁ ନିଶ୍ଚିତ ଭାବରେ ଆଜ୍ଞା, ଆପଣଙ୍କର ମତାମତ ଆମେ ଜଣାମୁ, ଧନ୍ୟବାଦ ଆଜ୍ଞା।
3: ଆଜିର ଡେଲ୍ ନମ୍ବର୍ କୃଷି ସଂସାର କାର୍ଯ୍ୟକ୍ରମ ଇନୁ ଶେଷ କରିକି ରହୁଛେ। ଜୁହାର।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ସାହସିକତା ଲାଗି ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦେଶ ସାରା 100 ଶିଳ୍ପ ପାର୍କର ବିକାଶକେ ତୁର୍ତ୍ତି କରିବା ଲକ୍ଷ୍ୟ ନେଇକରି ଭବ୍ୟ ପୋର୍ଟାଲର କଲେ ଶୁଭାରମ୍ଭ। ଦେଶେ ଗରିବମାନଙ୍କର ବିକାଶ ଲାଗି 12 ହେଲା ନଜର ରଖିଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର 36 ରାଜ୍ୟ ଭାବେ ଆଷ୍ଟାନୁ ଆୟୁଷ୍ମାନ ଭାରତ ପୋର୍ଟାଲ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେଲା ପଶ୍ଚିମବଙ୍ଗ। ମୟୂରଭଞ୍ଜ ଜିଲ୍ଲାନ 430 କୋଟିନୁ ଅଧିକା ଟଙ୍କାର 39 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା ଆଉ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ପରୀକ୍ଷା ଫଲ। ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ ଆଜ ପୂରା କରିଛେ 90। ଆମେ ଜାଣିଛୁ ପୃଥିବୀ ବାହାରେ ଆମର ସମୁଦ୍ର ସାଙ୍ଗେ ଗୋଟିଏ ନୂଆ ସମ୍ପର୍କ ବାର୍ତ୍ତା ନେଇକରି ଆଜ ପାଳନ କରାଯାଉଛେ ବିଶ୍ୱ ମହାସାଗର ଦିବସ। ସିଭିଲ ସର୍ଭିସ ଆଶାୟୀମାନଙ୍କ ଲାଗି ମାହାଲିଆ କୋଚିଂ ଲାଗି ରାଜ୍ୟ ସରକାରଙ୍କ ତରଫରୁ ଆଷ୍ଟାନୁ ସାମ୍ସ ପୋର୍ଟାଲ୍ ଥି ଆହ୍ୱାନ କରାଯାଇଛି ଦରଖାସ୍ତ।

0: ମହିଳାମାନଙ୍କୁ ସଶକ୍ତ ଆଉ ସ୍ୱାବଲମ୍ବୀ କରିବାର ସହିତ ସେମାନଙ୍କର ଦକ୍ଷତା ବଢ଼ାବାର ଲାଗି ଓଡ଼ିଶା ଜୀବିକା ମିଶନ ଆଉ ଭୁବନେଶ୍ୱରନ ଥିବା ଶିକ୍ଷାନୁଷ୍ଠାନ ଆଇଆଇଟି ଭିତରେ ସ୍ୱାକ୍ଷରିତ ହୋଇଛି ଗୋଟିଏ ବୁଝାମଣା ପତ୍ର। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଉ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟନ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକମାନଙ୍କ ଲାଗି ଆୟୋଜନ କରାଯାଇଛି ଗୋଟିଏ ଦିଗ୍ଦର୍ଶନ କର୍ମଶାଳା। ଆଷ୍ଟାନୁ ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଆଉ ଭାଗିଦାରୀ ଅଭିଯାନ ହେଇଛି ମୂଲ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ହେଇଯାଇଛି ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣୀ ଶିବିର। ଆଉ ଦେଶର 12 ରାଜ୍ୟନ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଇବା 4 ଦିନ ଭିତରେ ପହଞ୍ଚିବା ଓଡ଼ିଶା। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 8 ବଜେ।
1: ଆକାଶବାଣୀ ସମ୍ବଲପୁର, ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ, ଗୀତ ରଚନା କରିଛନ୍ତି ଦାମୋଦର ଦାସ।

0: ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ ଅଭିପ୍ସା ନାୟକ। ଗୀତ ରଚନା କରିଥିଲେ ଦାମୋଦର ଦାସ ଏବଂ ଶିବଶଙ୍କର ପ୍ରଧାନ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।

0: છાઉ મારી દેવા રાગોનું સાવધાન.
1: આકાશવાણી સંબલપુર ବର୍ତ୍ତମାନ ହିନ୍ଦୀ ଭକ୍ତି ଗୀତ ଶୁଣନ୍ତୁ। ପ୍ରଥମେ ଶୁଣନ୍ତୁ ପୁରାତନ ରଚନାରୁ ଏହି ଗୀତ, କଣ୍ଠଶିଳ୍ପୀ ଅନୁରାଗ ସିହ୍ନା।

ହିନ୍ଦୀ ଭକ୍ତି ଗୀତ ଶୁଣିଲେ କଣ୍ଠଶିଳ୍ପୀ ଥିଲେ ଅନୁରାଗ ସିହ୍ନା ଏବଂ ଜୁବିନ ନୌତିଆଲ। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତୁ। ଆଜି ଏଥିରେ ବଂଶୀବାଦନ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ। ବଂଶୀରେ ଶୁଣନ୍ତୁ ଠୁମରି ରାଗ ମିଶ୍ର ପିଲୁ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ନୂଆଦିଲ୍ଲୀଠାରେ ସଶସ୍ତ୍ର ଆଉ ପୁଲିସ୍ ବାହିନୀର କର୍ମଚାରୀମାନଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ସୂର୍ଯ୍ୟଚକ୍ର। ପଶ୍ଚିମବଙ୍ଗରେ ଆଇଷ୍ଠାନୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା। ଦେଶସାରା 100ଟା ଶିଳ୍ପ ପାର୍କର ବିକାଶକେ ତୂର୍ତ୍ତି କରବାର ଲକ୍ଷ୍ୟ ନେଇକରି ଭବ୍ୟ ପୋର୍ଟାଲର ହେଲା ଶୁଭାରମ୍ଭ। ମୟୂରଭଞ୍ଜ ଜିଲ୍ଲାନ 430 କୋଟିନୁ ଅତକା ଟଙ୍କାର 39ଟା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା ଆଉ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟପାଳ ଆଜ ଗଜପତି ଜିଲ୍ଲା ଗସ୍ତରେ ଯାଇକରି ପରିଦର୍ଶନ କଲେ ଜିରାଙ୍ଗ ବୌଦ୍ଧମଠ ଆଉ ମହେନ୍ଦ୍ରଗିରି ମେଳାରେ ଦେଲେ ଯୋଗ। ରାଜ୍ୟ ମାତ୍ର 10 ଦିନ ଭିତରେ 2,70,00,000 ଅତକା ଭୋଟରମାନଙ୍କୁ ବଣ୍ଟାଯାଇଛେ ଫର୍ମ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଚାଲିଛେ ରାଜ୍ୟ କ୍ୟାବିନେଟ୍ର ବୈଠକ। ବାହାରିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026ର ପରୀକ୍ଷା ଫଲ। ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ ଆଜି ପୁରା କରିଛେ 90 ବଛର। ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ଲାଗି ମାହାଲିଆ କୋଚିଂ ଲାଗି ରାଜ୍ୟ ସରକାରଙ୍କ ତରଫୁ ଆଇଷ୍ଟାନୁ ସାମ୍ସ ପୋର୍ଟାଲ୍ଥି ଆହ୍ୱାନ କରାଯାଇଛି ଦରଖାସ୍ତ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଆଉ ସ୍ୱାବଲମ୍ବୀ କରିବାର ସହିତ ସେମାନଙ୍କର ଦକ୍ଷତା ବଢ଼ାବାର ଲାଗି ଓଡ଼ିଶା ଜୀବିକା ମିଶନ ଆଉ ଭୁବନେଶ୍ୱର ନଥିବା ଶିକ୍ଷାନୁଷ୍ଠାନ ଆଇଆଇଟି ଭିତରେ ସ୍ୱାକ୍ଷରିତ ହୋଇଛି ଗୋଟିଏ ବୁଝାମଣାପତ୍ର। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନତି ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଉ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକମାନଙ୍କ ଲାଗି ଆୟୋଜନ କରାଯାଇଛି ଗୋଟିଏ ଦିଗ୍ଦର୍ଶନ କର୍ମଶାଳା। ଆଇଷ୍ଟାନୁ ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଆଉ ଭାଗିଦାରୀ ଅଭିଯାନ ହୋଇଛି ମୂଲ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ଅନୁଷ୍ଠିତ ହୋଇଛେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର। ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମେସ୍ତି ଆଫଗାନିସ୍ତାନକେ ଗୋଟେ ଇନିଂସ ଆଉ 300 ରନ୍ରେ ହରାଲା ଭାରତ। ଆଉର୍ କାଲ ବୈଶାଖୀର ବର୍ଷା ଲାଗି ରାଜ୍ୟ କମଲା ତାତି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ବଡ଼ଭାଗି ଜିଲ୍ଲାକେ ସତର୍କ ସୂଚନା ଦେଲା ପାଣିପାଗ କେନ୍ଦ୍ର। ଏଛିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତିରେ 11:05।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ନାଟକ ଅନ୍ଧାରର ଛାଇ। ନାଟକଟିକୁ ରଚନା କରିଛନ୍ତି ଏବଂ ପ୍ରଯୋଜନା କରିଛନ୍ତି ଗୌର।

0: ବା ତୁ ମୋ ଜାତି ନବୁ ଦେଖୁଛି ହଇରେ ମୁଁ ଯଦି ତତେ ଔଷଧ ଦିଏ ଆଉ ଏକଥା ଯଦି କେହି ଜାଣେ ମୁଁ ଏ ସମାଜରେ ଘର କରି ରହିପାରିବି ତ ପାପ ହବ ରେ ପାପ ହବ ନର୍କଗାମୀ ହେବି ବୁଝିଲୁ
1: ବାପା
2: କିଏ ଚନ୍ଦନ ତୁ ଏଠି
3: ବାପା ଆମ ଗାଁରେ ତମ ଛଡ଼ା ଆଉ କେହି ବୈଦ୍ୟ ନାହାନ୍ତି ରଘୁ ଏତେ କଷ୍ଟ ପାଉଛି ତାକୁ ଟିକେ ଔଷଧ ଦେଇଦେଲେ କ୍ଷତି କ'ଣ
2: ଚୌକର ତୋର ଏଥିରେ ମୁଣ୍ଡ ପୁରେଇବା ଦରକାର ନାହିଁ କ'ଣ ହେଲା ଆମ ପୁରୁଣା ପରମ୍ପରାକୁ ତୁ ଭାଙ୍ଗିଦେବାକୁ ବସିଛୁ ଗଲୁ ଯା ଏଠୁ
3: କିନ୍ତୁ କିନ୍ତୁ କିନ୍ତୁ ବାପା
2: ମୁଁ ତ କୌଣସି କଥା ଶୁଣିବାକୁ ଚାହେଁନି ଯା ପଳା ଏଠୁ
0: ଆସିଗଲା ମାମଲତକାର କରିବାକୁ
4: ଆପଣଙ୍କର ଆପଣଙ୍କର ଧର୍ମ ହବ ବାବା ଆପଣଙ୍କର ପୁଣ୍ୟ ହବ ମୋ ପ୍ରତି କୃପା କରନ୍ତୁ
2: ବାବା
4: ଆପଣ ଆମର ଦେବତା ବାବା ଆପଣଙ୍କର ଦୟା ନହେଲେ ଆମେ ବଞ୍ଚିବୁ ଆଉ କୁଆଡେ ଯିବି ବାବା ଏଇଠି ଆପଣଙ୍କ ପାଦ ତଳେ ମୁଣ୍ଡ ପିଟି ପିଟି ମରିଯିବି ଆଉ କୁଆଡେ ଯିବିନି ନାନା ଆଉ କୁଆଡେ ଯିବିନି
2: କଣ କହିବୁ ଏଇଠି ମରିବୁ ନାନା ତୁ ଏଇଠି ମରିବୁ ଏ ଠାକୁର ମଠ ମାର କରିବୁ କଣ କହୁଛୁ ଆରେ ପେଟୁ ପେଟୁ
5: ବାବା ବାବା
2: ଚାହିଁଛୁ କଣ ଚାହିଁଛୁ କଣ
5: ଆଖି ବନ୍ଦ କରିଦେବି
2: ଗରମ ପାଣି ହାଣ୍ଡିଟା ନେଇଆ
5: ଗରମ ପାଣି
2: ହଁ ହଁ ଗରମ ପାଣି ଗରମ ପାଣି ହାଣ୍ଡିଟା ମୁଣ୍ଡରେ ଅଜାଡ଼ି ଦେବି ଯେ ମତେ ଠିକ ଛିଡ଼ିବ ହଁ ଆରେ ଜାଣେ ପରା ଲୁହା କଣ ହେଲେ ବିରାଡ଼ି ବି କାମ ନେବେ ଆରେ ଛିଡ଼ାଇଛୁ କଣ ଆଣିଲୁ ଆରେ ଗରମ ପାଣି ଆଣିଲୁ
4: ଥାଉ ଥାଉ ଥାଉ ବାବା ଥାଉ ଆଉ ମତେ ଥୋଡ଼ିବାକୁ ଗରମ ପାଣି ଦରକାର ନାହିଁ ବାବା ମୁଁ ଚାଲିଯାଉଛି ମୁଁ ଚାଲିଯାଉଛି ସବୁଦିନ ମୁଁ ଚାଲିଯାଉଛି
2: ଓହୋ ଯା ଗଲା ରିଷ୍ଟ ଗଲା ମୋଠୁ ଔଷଧ ନବ ଅଛବ ଲୋକ ରାଜବୈଦ୍ୟ ପଣ୍ଡିତ ବ୍ରହ୍ମାନନ୍ଦ ଶର୍ମାଙ୍କ ପାଖରୁ ଔଷଧ ନବାକୁ ଚାଲି ଆସିଛି ସକାଳୁ ସକାଳୁ ଆଜି କାହା ମୁହଁ ଚାହିଁଥିଲି ଗୁଡ଼ାଏ ସମୟ ନଷ୍ଟ ହେଲା ଯା ପୂଜା କାମଟା ଟିକେ ବଢ଼େଇ ଦିଏ

0: ମୋର ମୋର କିଛି ହେଇନି ରେ ମା, ମୁଁ ବଞ୍ଚିଛି, ମୋ ପାଇଁ ତୁ ବ୍ୟସ୍ତ ହେଲା।
1: ବ୍ରହ୍ମାନନ୍ଦ ବାବାଙ୍କଠୁ ଔଷଧ ଆଣିଲ ତ? ଔଷଧ ଖାଇଛ? କେମିତି ଲାଗୁଛି ଏବେ? ଭଲ ଲାଗୁଛି
0: ମା? ତୁଳସୀ, ତୁ ମୋ ପାଇଁ କାହିଁକି ଏତେ ଚିନ୍ତା କରୁଛୁ ମା?
1: ତମର ଦେହ ଭଲ ନାହିଁ, ଚାଲିବାକୁ ବି ଦେହରେ ବଳ ନାହିଁ। ମୁଁ ଚିନ୍ତା କରିବିନି ତ ତମ ପାଇଁ କିଏ ଚିନ୍ତା କରିବ? ବାପା ମା ଥାନ୍ତା କି?
0: ତୋ ମା ତ ଶାନ୍ତିରେ ଆଖି ବୁଝିଥାଏ, ସେ ପାରିକି ଚାଲିଗଲା। ମୋ ପରି ହନ୍ତ ସନ୍ତ କାହିଁକି କଷ୍ଟ ପାଆନ୍ତା କାହିଁକି? ସେ ଭାଗ୍ୟବତୀ।
1: କୁହ ବାପା, ବ୍ରହ୍ମାନନ୍ଦ ବାବାଙ୍କଠୁ ଔଷଧ ଆଣିଲ ନା ନାହିଁ?
0: ନା ରେ ମା, ନା, ବାବା ଦେଲେନି, ମନା କରିଦେଲେ, ଚାଲି ଯିବାକୁ ଧମକ ଦେଲେ।
1: କାହିଁକି କାହିଁକି ବାବା?
0: ଆମ ଭାଗ୍ୟ ପଥର ତଳେ ଚାପି ହେଇଯାଇଛି ରେ ମହାତ୍ମା ଗାନ୍ଧୀ। ସେ ପଥରକୁ ଉଠେଇବାକୁ ବହୁ ଚେଷ୍ଟା କରିଥିଲେ, ହେଲେ ସେ ପଥର କ'ଣ ଉଠିଲା? ସେମିତି ଆମ ଭାଗ୍ୟ ଉପରେ ଚାପି ହେଇ ରହିଛି।
1: ତମେ କ'ଣ କହିବାକୁ ଚାହୁଁଛ ମୁଁ କିଛି ବୁଝିପାରୁନି ବାପା।
0: ମୁଁ ଅଛବ ବୋଲି ମୋତେ ଔଷଧ ଦେବାକୁ ବାପା ମନା କରିଦେଲେ।
1: କ'ଣ ହେଲା, ମନା କରିଦେଲେ?
0: ଆମକୁ ଔଷଧ ଦେଲେ ତାଙ୍କର କୁଆଡ଼େ ପଇସା ମରା ହବ, ଦେହ ମରା ହବ, ପୂଜା ମରା ହବ, ଜାତି ନଷ୍ଟ ହବ।
1: କ'ଣ କହିଲେ, ମରା ହବ? ଦୁନିଆ ଲୋକଙ୍କୁ ଔଷଧ ଦେଇ, ଟଙ୍କା ଧାନ କରଜ ଦେଇ ରକ୍ତ ଶୋଷି ନେଉଛନ୍ତି, ସେଥିରେ କିଛି ମରା ହଉନି। ଆମକୁ ଔଷଧ ଦେଇଦେଲେ ତାଙ୍କର ସବୁ ମରା ହେଇଯିବ?
0: ଆମେ ଅଛବ, ଆମେ ଛୋଟ ଲୋକ, ଆମକୁ ଛୁଇଁଲେ କୁଆଡ଼େ ପାପ ହବ, ଅଧର୍ମ ହବ।
1: ସେମାନଙ୍କୁ ଯୋଉ ଭଗବାନ ସୃଷ୍ଟି କରିଛନ୍ତି, ଆମକୁ କ'ଣ ସେଇ ଭଗବାନ ସୃଷ୍ଟି କରିନାହାନ୍ତି? ସେମାନଙ୍କ ରକ୍ତ ରକ୍ତ, ଆଉ ଆମ ରକ୍ତ କ'ଣ ରକ୍ତ ନୁହେଁ?
0: କହିଲି ପରା ମା, ଆମ ଭାଗ୍ୟ ପଥର ତଳେ,
1: ପଥର ତଳେ ଚାପି ହେଇ ଅନ୍ଧାର ଭିତରେ ଆଉ କେତେ ଦିନ ଏମିତି ଚିତ୍କାର କରୁଥିବ ବାପା? ଆମେ କ'ଣ ଆଲୋକ ଦେଖିପାରିବାନି?
0: ମା, ଆମ ହାତ ଗୋଡ଼ କାଟି ଦିଆଯାଇଛି, ଆମ ଜିଭ ଉପାଡ଼ି ଦିଆଯାଇଛି, ଆମ ଆଖି ଫୁଟେଇ ଦିଆଯାଇଛି।
1: ତଥାପି ଆମ ଦେହରେ ଅସୀମ ଶକ୍ତି ଅଛି ବାପା, ଆମେ ଲଢ଼େଇ ନକଲେ ଆମର ନ୍ୟାଯ୍ୟ ଅଧିକାର ହାସଲ କରିପାରିବାନି। ସମାନ ଭାବରେ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି ବାପା।
0: ମା, ତୁଳସୀ, ତୁ ଇଏ କ'ଣ କହୁଛୁ? ଆମେ ପରା ଅଛବ।
1: ନା ବାପା, ଏଇ ଉଚ୍ଚ ନୀଚ ବଡ଼ ସାନ ଭେଦଭାବ ମଣିଷ ସୃଷ୍ଟି କରିଛି, ଏ ପାଚେରୀକୁ ଭାଙ୍ଗି ଦେବାକୁ ପଡ଼ିବ, ତା ନହେଲେ ଆମେ ସବୁ ଏମିତି ତିଳେ ତିଳେ ପଛରେ ପଡ଼ି ରହିଥିବା। ମୁଁ ଆସୁଛି ବାପା, ତମ ପାଇଁ ଔଷଧ ନେଇ ଆସୁଛି।
0: ମା, ମୋ ପାଇଁ ତୁ ମୋଟେ ବ୍ୟସ୍ତ ହନା, ଶୁଖିଲା ପତ୍ର କେତେବେଳେ ଝଡ଼ି ପଡ଼ିବି କିଏ ଜାଣେ। ମା, ତୁ ଯା ଯା, ମା ଯା, କ'ଣ ଦିଟା ଫୁଟେଇ ଦେ, ମିଶିକିରି ଖାଇବା।
1: ତମ ଔଷଧଟା ଆଗ ନେଇ ଆସେ, ତାପରେ ଯାହା।
0: ମା, ତୁ ସେ ବ୍ରହ୍ମାନନ୍ଦ ବାବାଙ୍କ ପାଖକୁ ଯିବୁନି ରେ? ନା ମା, ଯିବୁନି, ସେ ତତେ ବି ଅପମାନ ଦେଇ ଫେରେଇ ଦେବ। ମୋର ଔଷଧ ଦରକାର ନାହିଁ ରେ ମା, ମୋର ଦରକାର ନାହିଁ, ମୋତେ ଏବେ ବେଶ ଭଲ ଲାଗୁଛି। ତୁ ବ୍ୟସ୍ତ ହନା ତୁଳସୀ, ତୁ ବ୍ୟସ୍ତ ହନା,
1: ତମର ଦେହ ଏତେ ଖରାପ, ମୁଁ ବ୍ୟସ୍ତ ହେବିନି କେମିତି, ଏଇ ଗଲି ଆଉ ଆସିବି।
0: ମୋ କଥା ମାନୁ ତୁଳସୀ, ମୋର ଜମା ଔଷଧ ଦରକାର ନାହିଁ, ତୋର କୁଆଡ଼େ ଯିବା ଦରକାର ନାହିଁ, ଖର୍ଚ୍ଚ ଦରକାର ନାହିଁ।
1: ବାପା, ମୋ ମୁହଁକୁ ଯାଇ ସତ କହିଲେ ବାପା, ତମକୁ କଷ୍ଟ ହଉନି? ତମେ ନିଜର କଷ୍ଟକୁ ଲୁଚାଇବାକୁ ଯେତେ ଚେଷ୍ଟା କଲେ ବି ବାରି ହେଇ ପଡ଼ୁଛି, ମୋତେ ମନା କରନି ବାପା। ମୁଁ ବ୍ରହ୍ମାନନ୍ଦ ବାବାଙ୍କର ଗୋଡ଼ ହାତ ଧରି ନେହୁରା ହେଇ ଔଷଧ ଟିକେ ମାଗି ଆଣିବି, ତମେ ଭଲ ହେଇଯିବ।
0: ବାପା, ଏଇ ଝିଅ ପାଖରେ ସବୁବେଳେ ଏମିତି ଧରା ପଡ଼ିଯାଉଛି।
1: ତମେ ମୋତେ ସ୍ନେହ ଆଦରରେ ପୋତି ପକେଇଛ ବାପା, ମୁଁ ତ ତମ ଋଣ ସାତ ଜନ୍ମରେ ବି ସୁଝି ପାରିବିନି।
0: ତୁଳସୀ
1: ବାପା,

0: କିଏ କୁଆଡ଼େ ଆସୁଛୁ?
1: ପ୍ରଣାମ ବାବା, ଆପଣଙ୍କ ପାଦ ଧୂଳି ଟିକେ ଦିଅନ୍ତୁ।
0: ଉଠ ଉଠ ଉଠ, ତୁ କୋଉ ରୋଗର ଝିଅ?
1: ମୋ ବାପା ଏବେ ଔଷଧ ନେବାକୁ ଆସିଥିଲେ, ଆପଣ ତାଙ୍କୁ ଫେରେଇଦେଲେ। ସେ ଭାରି କଷ୍ଟ ପାଉଛନ୍ତି ବାବା, ଭୀଷଣ ଭାବରେ ପେଟକୁ ମାରୁଛି।
0: ଓହୋ, ତୁ ତୁ ସେଇ ଅଛବ ରଘୁଆର ଝିଅ? ତୁ ପୁଣି କାହିଁକି ଆସିଲୁ? ମୁଁ ତାକୁ ମନା କରି ଫେରେଇ ଦେଇଥିଲି।
1: ବାବା, ଆପଣଙ୍କ ମହିମାଏ ଖଣ୍ଡମଣ୍ଡଳ ଲୋକେ ଘୋଷି ହେଉଛନ୍ତି। ଆପଣଙ୍କ ପାନୀୟ ଔଷଧର ଶକ୍ତି ପାଖରେ ସବୁ ରୋଗ ହାର ମାନୁଛି। ମୋତେ ଦୟା କରନ୍ତୁ ବାବା, ମୁଁ ଗୋଡ଼ ଧରୁଛି, ନେହୁରା ହେଉଛି ମୋ ବାପା ପାଇଁ ମାତ୍ର ପାନୀୟ ଔଷଧ।
0: ଓହୋ, ତୁ ବୁଝୁନୁ କାହିଁକି? ତମମାନଙ୍କୁ ଔଷଧ ଦେଲେ ଠାକୁର ରାଗିବେ, ମୋ ପଇତା ମାରା ହବ, ଦେହ ମାରା ହବ।
1: କିଛି ହବନି ବାବା, ଆପଣଙ୍କ ମହିମା, ଆପଣଙ୍କ ଖ୍ୟାତି ଆହୁରି ଆହୁରି ବଢିବ। ଆପଣଙ୍କ ପାନେ ଔଷଧରେ ଜଣେ ରୋଗୀ ବଞ୍ଚିବ ବାବା, ଆପଣଙ୍କ ଧର୍ମ ହବ, ପୁଣ୍ୟ ହବ।
0: ସତ ଯେ, ହେଲେ ଆମ ଜାତି ଭାଇମାନେ ଦେଖିଲେ କଣ କହିବେ? ନାକ ଟିକିବେ ସେମାନେ।
1: ଆପଣଙ୍କ କଥା କହିବାକୁ କାହାର ସାହସ ଅଛି? ଆପଣ ତ ଏ ଅଞ୍ଚଳର ମୁରବୀ, ଆପଣ ଯାହା ଚାହିଁବେ ସେଇଆ ହବ।
0: ହଁ, ତୁ ଠିକ କହିଛୁ ଯେ, ହେଲେ ଏଠି କେହି ନାହାନ୍ତି ତ? ପେଟଟା ବି ଗଞ୍ଜେଇ ଆଣିବାକୁ ବାହାରକୁ ଚାଲିଯାଇଛି, ଭଲ ହେଇଛି। ଆଲୋ, ତୁ ଯଦି ଏତେ ନେହୁରା ହଉଛୁ, ମୋତେ ତାହେଲେ କିଛି ଗୋଟେ କରିବାକୁ ପଡ଼ିବ। ଔଷଧ ନବୁ ପରା? ମଠ ଭିତରକୁ ଚାଲିଆ।
1: ମଠ ଭିତରକୁ ଯିବି ବାବା?
0: ବାହାରେ କିଏ ଦେଖିବ? ଭିତରକୁ ଚାଲିଆ, ଔଷଧ ନେଇକି ଯିବୁ।
1: ନା ନା ବାବା, ନା ନା ନା, ମୁଁ ବାହାରେ ଠିଆ ହେଇଛି, ଆପଣ ଔଷଧଟା ଆଣି ଦିଅନ୍ତୁ।
0: ବୋକିଟା, ଆଲୋ, ବାହାରେ କେତେ ଲୋକ ଯାହାସ କରୁଛନ୍ତି, ଔଷଧ ଦବା ଦେଖିଲେ ସବୁ ଗୋଳମାଳ ହେଇଯିବ। ଭିତରକୁ ଆପରା କହିଲି, ଆ ଆଲୋ, ଡରୁଛୁ କାହିଁକି? ବୁଝିପାରୁନୁ, ଔଷଧ ନବୁ ପରା? କେତେ ବଣ ଜଙ୍ଗଲ ବୁଲି ତୋ ବାପା ପାଇଁ ଚେର ମୂଳି ଆଣିଛି, ବୁଝିଲୁ? କେତେ ଯତ୍ନର ଔଷଧ ତିଆରି କରିଛି। ଆଲୋ ଆଲୋ, ଔଷଧ ନବୁନି କି? ବାପାଟା ତେଣେ ମରିଯିବ ଯେ। କଣ କହିଲୁ କଣ କହିଲୁ? ଛାଡ଼ିଦେବି? ଆଲୋ, ଛାଡ଼ିଦେବି କାହାକୁ? ଏତେ ଦିନ ପରେ ସୁଯୋଗ ପାଇଛି, ମୁଁ ପୁରା ପଥର
1: ଭାଙ୍ଗି ଚୁନା କରିଦେବି।
0: ଚୁନା ହେଇଯିବ? ହଉ ହଉ,
1: ଛାଡ଼ି ଦିଅନ୍ତୁ।
0: ସାହାଯ୍ୟ କରିବାକୁ କେହି
1: ତମେ କଣ ପଥର ହେଇଗଲ, ଉକ ହେଇଗଲ? ତମ ଆଗରେ ମୋ ଉପରେ ଏତେ ଅତ୍ୟାଚାର କରୁଛି, ତମେ କଣ କିଛି ଦେଖିପାରୁନ? ମୁଁ ପାରୁନି ହେ ପ୍ରଭୁ, ପାରୁନି।

ଆମ କଥା ନ ମାନି ମୁଁ ସେ ରାକ୍ଷସ ଭଣ୍ଡ ବାବା ପାଖକୁ ଯାଇଥିଲି। ସେ ମୋ ଜୀବନର ସର୍ବସ୍ୱ ଲୁଟି ନେଇ ମୋତେ ନିଶ କରିଦେବାକୁ ବସିଥିଲା। ମୋ ମୁଣ୍ଡରେ କଳଙ୍କ କାଳିମା ବୋଳିଦେବାକୁ ବସିଥିଲା। ବାପା, ତମେ ମୋତେ କ୍ଷମା ଦେବ।

0: ଚନ୍ଦନ ଆଉ କାନ୍ଦିଲେ କ'ଣ ହବ? ମାତାଜୀ କ'ଣ ଆଉ ଫେରିବେ? ଦମ୍ଭ ଧର ଚନ୍ଦନ, ସାହସ ରଖ
1: ପେଟୁ ଭାଇ।
0: ହଁ ଚନ୍ଦନ, ଜୀବନରେ ଏମିତି କେତେ ଦୁଃଖ ସହିବାକୁ ହବ, ଛାତିକି ପଥର କରିବାକୁ ହବ, ମନଟାକୁ ଟାଣ କରିବାକୁ ହବ, ତାହେଲେ ଯାଇ ଜୀବନ ସଂଗ୍ରାମରେ ତମେ ଜୟଲାଭ କରିବ। ଚନ୍ଦନ ଜୟଲାଭ କରିବ।
1: ମୁଁ କିଛି ଭୁଲ କରିନାହିଁ ତ?
0: ନା ଚନ୍ଦନ ନା, ତମେ ଯାହା କରିଛ ଠିକ କରିଛ, ଏଇ ତ ମଣିଷର କର୍ତ୍ତବ୍ୟ।
1: ପେଟୁ ଭାଇ,
0: ଦୁର୍ବଳ ଲୋକ ପରି ଭାଙ୍ଗି ପଡ଼ିଲେ ହବ? ଯାହା ହବାର ହେଇଗଲା, ପଛ କଥା ଭାବି ଆଉ ଲାଭ କ'ଣ? ଚନ୍ଦନ, ଅତୀତକୁ ଛାଡ଼ି ବର୍ତ୍ତମାନ ଉପରେ ଆସ୍ଥା ରଖ। ବୌର ଚିତା ସାମ୍ନାରେ ଠିଆ ହେଇ ତମେ ଶପଥ ନିଅ ଚନ୍ଦନ, ତମେ ଶପଥ ନିଅ, କର୍ତ୍ତବ୍ୟ ପଥରେ ଆଗେଇଛ, ଦୁଃଖୀ ରଙ୍କୀ ଗରିବ ମଣି ମୁଣ୍ଡିଆଙ୍କର ସେବା କର, ମଣିଷ ପରି ମଣିଷ ହୁଅ, ଆଉ ମା ମାଟିର ଟେକ ରଖ। ଭଲ କାମ କଲେ ସମସ୍ତଙ୍କ ଆଶୀର୍ବାଦ ଲାଭ କରିବ, ଭଗବାନ ମଧ୍ୟ ଆଶୀର୍ବାଦ କରିବେ।
1: ହଁ ପେଟୁ ଭାଇ, ବୌର ଚିତା ପାଖରେ ମୁଁ ଶପଥ ନେଉଛି, ତମ ଉପଦେଶ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି, ନିଶ୍ଚୟ ପାଳନ କରିବି।
0: ଚନ୍ଦନ
1: ବୋ, ସେପାରିରେ ରହିତୁ, ମୋତେ ଆଶୀର୍ବାଦ ଦେବୁ, ମୋତେ ଆଶୀର୍ବାଦ ଦେବୁ।

0: ବ୍ରହ୍ମାନନ୍ଦ
1: ଆଜ୍ଞା।
0: ଓ ବ୍ରହ୍ମାନନ୍ଦ, ତମ ପୁଅ ତମ ସାଙ୍ଗରେ ଦେଖା କରିବା ପାଇଁ ଆସିଛି।
1: ସିପି ବାବୁ, ଚନ୍ଦନ ଆସିଛି।
0: ହଁ,
1: ମୋ ପୁଅ ଆସିଛି।
0: ହଁ ପରା।
2: ପ୍ରଣାମ ବାପା।
1: କି ଚନ୍ଦନ, ମୋ ଆଇସ ନେଇ ତୁ ବୁଢ଼ାଟି ହେଇଥା ବାପା।
2: ମୋତେ କ୍ଷମା କରିଦିଅ ବାପା।
1: ନା ନା ପୁଅ, ତୁ ଯାହା କରିଛୁ ଠିକ କରିଛୁ, ଦୋଷୀକୁ ତୁ ଠିକ ଦଣ୍ଡ ଦେଇଛୁ, ମୁଁ ମୋ ଅପରାଧ ପାଇଁ ଉପଯୁକ୍ତ ଶାସ୍ତି ପାଇଛି। ସତରେ ସତରେ ଚନ୍ଦନ, ତୁ ମୋ ଆଖି ଖୋଲିଦେଇଛୁ
2: ବାପା।
1: ଏ ଜେଲ୍ ଭିତରେ ଥାଇ ମୁଁ ଖାଲି ତୋ ବୋଉକୁ ଝୁରି ହେଉଛି ରେ, ସେ ମୋ ଉପରେ ରାଗି ଚାଲିଗଲା, ସେଇ କେବଳ ମୋର ଦୁଃଖ।
2: ତମେ ତମର ଭୁଲ ବୁଝିପାରିଛ, ଏଥର ମୋ ବୋଉର ଆତ୍ମା ସେପାରରେ ନିଶ୍ଚୟ ଶାନ୍ତି ପାଇବ। ତମେ ଆଉ ଦୁଃଖ କରନି ବାପା, ଯାହା ହବାର ଥିଲା ହେଇଗଲା, ସେସବୁ ଭୁଲିଯାଅ।
1: ମୁଁ ବି ତୋ ବୋଉ ପାଖକୁ ଚାଲିଯିବାକୁ ଚାହେଁ ରେ, ହେଲେ ହେଲେ
2: ତାହେଲେ ମୋତେ ଆଉ କିଏ ଆଶୀର୍ବାଦ ଦେବ ବାପା?
1: ପାଗଳାଟା,
2: ତମକୁ ଆଜି ଗୋଟାଏ ଶୁଭ ଖବର ଦେବାକୁ ଆସିଛି ବାପା, ତମେ ଚମକି ପଡ଼ିବ।
1: ସତେ? କି ଖବର, କି ଶୁଭ ଖବର?
2: ମୁଁ ଆଜି ସାଙ୍ଗରେ ତମ ବୋହୁକୁ ନେଇ ଆସିଛି।
1: କଣ କଣ କହୁଛୁ ଚନ୍ଦନ?
2: ଆଶୀର୍ବାଦ କରିବୁ,
1: ତୁମ ବୋହୁକୁ ଆଣିଛୁ? ଆଣିଥାକୁ।
2: ଦେଖ ବାପା, ତମର ବିନା ଅନୁମତିରେ ମନ୍ଦିରରେ ଆମେ ଦିଏ ବାହା ହେଇଯାଇଛୁ, ହେଲେ ତମ ଆଶୀର୍ବାଦ ବିନା
1: ମୋ ଭଳି ଜଣେ ଲମ୍ପଟ ପାପୀ ଅପରାଧୀ ପାଖରୁ ଆଶୀର୍ବାଦ ନେବାକୁ ତମେ ଆସିଛ, ମୁଁ କି ଆଶୀର୍ବାଦ ତମକୁ ଦେବି?
2: ସେମିତି କୁହନି, ତମେ ପରା ଗୁରୁଜନ, ତମର ଆଶୀର୍ବାଦ ବିନା ଆମର ବାହାଘରକୁ ସ୍ୱୀକୃତି ଦେବ କି?
1: ହଉ ହଉ, କହୁଛୁ ଯେତେବେଳେ ଡାକ ଡାକ ମୋ ଭୋକୁ, ମୋ ପାଖକୁ ଡାକ,
2: ମୁଁ ଡାକ ମୁଁ ଡାକି ଆଣୁଛି ବାପା। ଆସ ଆସ, ହଁ ବାପାଙ୍କୁ ମୁଣ୍ଡିଆ ମାର।
1: ଉଠ ଉଠ ମା, ଉଠ, ତମ ଦୁଇକୁ ମୁଁ ଆଶୀର୍ବାଦ କରୁଛି,
2: ବାପା ତମକୁ ଭଲ କରି ଦେଖନ୍ତୁ।
3: ତୁଳସୀ ବାପା, ତୁଳସୀ ଅଛବ ରଘୁଆର ଝିଅ।
1: ମା ତୁଳସୀ, ତୁ ମୋତେ କ୍ଷମା କରିଦେ ମା, ମୁଁ ମୋ ଭୁଲ ପାଇଁ ପ୍ରାଶ୍ଚିତ କରୁଛି, କ୍ଷମା ମାଗୁଛି।
3: ବାପା
1: ମରି ପାରୁନି ବୋଲି ବଞ୍ଚି ରହିଛି ରେ ମା, ତୁ ତୁ ମୋତେ କ୍ଷମା ଦେବୁନି।
3: ବାପା
1: କହ କହ ମା, ତୁ ମୋତେ କ୍ଷମା ଦେବୁନି।
3: ବାପା
1: ତୁ ମୋତେ କ୍ଷମା ଦେବୁନି।
2: ତୁଳସୀ ଆଜି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲା ବାପା, ଭାଗ୍ୟକୁ ସେ ମୋ ଆଖିରେ ପଡ଼ିଗଲା।
1: ଚନ୍ଦନ ବାପରେ, ତୁ ଏତେ ଉଦାର, ଏତେ ମହାନ, ବାପର ବିଷକୁ ନୀଳକଣ୍ଠ ପରି ପିଇଦେଲୁ, ତମେ ଦିଏ ମୋ କଳଙ୍କ କାଳିମାକୁ ଧୋଇ ଦେଇଛ ରେ, ମୁଁ ପୁନର୍ଜନ୍ମ ଲାଭ କରିଛି। ଅନ୍ଧାର ଭିତରେ ରହି ମୁଁ ମୋ ଛାଇକୁ ଦେଖିପାରୁନଥିଲି, ଆଜି ତମେ ଦିଏ ମୋ ମନରୁ ସେ ଅନ୍ଧାରକୁ ପୋଛି ଦେଇଛ, ମୋ ଆଖି ଖୋଲି ଦେଇଛ। ଏଥର ଏଥର ମୁଁ ବି ଶାନ୍ତିରେ ବଢ଼ିପାରିବି, ଶାନ୍ତିରେ ମୁଁ ବଢ଼ିପାରିବି।

ଶୁଣୁଥିଲେ ନାଟକ ଅନ୍ଧାରର ଛାଇ। ନାଟକଟିକୁ ରଚନା ଏବଂ ପ୍ରଯୋଜନା କରିଥିଲେ ଗୌର ପଟ୍ଟନାୟକ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ରଘୁ ଲକ୍ଷ୍ମୀଧର ତ୍ରିପାଠୀ, ବ୍ରହ୍ମାନନ୍ଦ ପ୍ରେମଜ୍ଞାନ ପରିଡ଼ା, ଚନ୍ଦନ ଦିନେଶ ଚନ୍ଦ୍ର ରାଉତ, ପେଟୁ ସୟଦ ଅବଦୁଲ ଦୟାନ ଏବଂ ତୁଳସୀ ମାଳବିକା ରାୟ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶଙ୍ଖା ସିନ୍ଦୁର କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଅନୁରାଧା ପଡ଼ୁଆଲ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଦ୍ମାବତୀ କର୍ତ୍ତା ଏବଂ ଦୁଃଖବନ୍ଧୁ କର୍ତ୍ତା, ମୁଣ୍ଡାଲୋଇ କୁଚିଣ୍ଡା ଜିଲ୍ଲା ସମ୍ବଲପୁରରୁ।

ବର୍ଷା ଜ୍ୟୋତି ଅଞ୍ଜଳି କୋଲକାତାରୁ, କ୍ଷୀରେଶ୍ୱର ପଦ୍ମିନୀ ବବ୍ଲୁ ବିଶ୍ୱ ଡଲି ଚିଣ୍ଟୁ ସୁକଦେବ ଅଷ୍ଟମୀ ଭାଗବତିଆ ତାଙ୍କ ନାତୁଣୀ ଚୁନମୁନ ବାଗ ରଶ୍ମି ସେଠ ରୁକ୍ମଣୀ ସେଠ ଏବଂ କୃଷ୍ଣଚନ୍ଦ୍ର ମଲ୍ଲିକ ଚାଉଁରପୁର ଜିଲ୍ଲା ସମ୍ବଲପୁରରୁ ଆପଣମାନେ ଅନୁରୋଧ କରିଛନ୍ତି ତ୍ରିନାଥ ମେଳା କଥାଚିତ୍ରର ଗୀତ ଶୁଣିବା ପାଇଁ। ଗୀତଟିକୁ କଣ୍ଠଦାନ କରିଛନ୍ତି ସୁବାସ ଦାସ ଏବଂ ସିପ୍ରା ବୋଷ। ଗୀତ ରଚନା କରିଛନ୍ତି ଗୌର ପଟ୍ଟନାୟକ, ସଙ୍ଗୀତ ରାଖାଲ ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଜଗା ହାତରେ ପଘା। କଣ୍ଠଶିଳ୍ପୀ ଅଜିଜ ମୁନ୍ନା, ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାଏ, ସଙ୍ଗୀତ ଅକ୍ଷୟ ମହାନ୍ତି। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସାରସପାଲ୍ଲୀ ଜିଲ୍ଲା ବରଗଡ଼ରୁ ଶୁଭେନ୍ଦୁ ଡନସେନା, ରାଜକୁମାରୀ ଡନସେନା, ଜୟନ୍ତୀ ବେହେରା, ପତିତ ବେହେରା, ସୁଧୀର ବେହେରା, ଜ୍ୟୋତି ବେହେରା, ଗଣେଶ ପୁରୋହିତ ଏବଂ ଟେଲର ମାଷ୍ଟର ସନ୍ନ୍ୟାସୀ ସେଠ।

ରାଧାକୃଷ୍ଣ ଭୋଇ, କରମଶନି ସାହୁ, ଚୈତନ୍ୟ ପଟେଲ, ଗୋବିନ୍ଦ ମେହେର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ସରୋଜ କୁମାର ଦାସ, ପ୍ରିୟମ ପଟେଲ, ସୌରଭ କୁମାର ସାହୁ, ଆନନ୍ଦ ମେହେର ଏବଂ ଭାଗିରଥୀ ପାଇକ, ପହଣ୍ଡି, ବିଜେପୁର ଜିଲ୍ଲା ବରଗଡ଼ରୁ ଆପଣମାନେ ଅନୁରୋଧ କରିଛନ୍ତି ବଳିଦାନ କଥାଚିତ୍ରର ଗୀତ ଶୁଣିବା ପାଇଁ। କଣ୍ଠଶିଳ୍ପୀ ଏସ୍ ଜାନକୀ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଆମେ ତ ଟୋକା ଷଣ୍ଢ ମାର୍କା, କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି, ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମହଲାକଟା ଉପରପଡ଼ା ଭେଡ଼େନରୁ ଓଙ୍କାରନାଥ ମେହେର, କେଦାରନାଥ ମେହେର, ଜଗଦୀଶ ମେହେର, ହେମନ୍ତ ମେହେର, ସୁଶାନ୍ତ ମେହେର ଏବଂ ଶ୍ରୀକାନ୍ତ ମେହେର, ଝାରସୁଗୁଡ଼ାରୁ ହରେଶ କୁମାର ପରୁଆ, ଓମ୍ ପ୍ରକାଶ ପଟେଲ, ଚିନ୍ତାମଣି ଭୋଇ, ସିଦ୍ଧାନ୍ତ ସାହୁ ଏବଂ ଆକାଶ ବାଗ।

ଅମ୍ବାଭନା ବରଗଡ଼ରୁ ମୋନିକା, ବିକି, ନବୀନ ଏବଂ ତାଙ୍କ ମା ବାପା, ଲୋଇସିରା ଭେଡ଼େନ ଜିଲ୍ଲା ବରଗଡ଼ରୁ ଲଲିତ ବିଶ୍ୱାଲ, ମୋତିଲାଲ ଦୀପ ଏବଂ ସରୋଜ ପଣ୍ଡା ଅନୁରୋଧ କରିଛନ୍ତି ଚକା ଭୁଁରୀ କଥାଚିତ୍ରର ଗୀତ ଶୁଣିବା ପାଇଁ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।